ନମସ୍କାର, ଶୁଭ ସକାଳ। ଆଜି ବୁଧବାର 1948 ଶକାବ୍ଦ ଆଷାଢ଼ ମାସର 31 ଦିନ, ଇଂରାଜୀ 2024 ମସିହା ଜୁଲାଇ ମାସର 22 ତାରିଖ। ଏବେ ଷ୍ଟୁଡିଓ ଗୋଟେ ସମୟ ହେଉଛି ସକାଳ 5:58:32। ଆମର ଅଗଣିତ ଶ୍ରୋତାମାନଙ୍କୁ ସକାଳର ଅଭିବାଦନ ଜଣେ ଆରମ୍ଭ କରିଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ 100.4 ମେଗାହର୍ଟ୍ଜ ଯୋଗେ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ, ଏଇ କଅଁଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦ ପଦ୍ମରେ ସମର୍ପିତ ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି ଅର୍ଘ୍ୟ ଥାଳି।

ସେ ଦୈତାରୀ, ସେ ଦୀନବନ୍ଧୁ। ଭକ୍ତ ତାଙ୍କୁ ଯେଉଁ ନାମରେ ଡାକେ ସେ ସେଇ କ୍ଷେତ୍ରରେ ଥାଇ ଶୁଣନ୍ତି। ସେ ସର୍ବନାମ, ସେ ଅନ୍ତର୍ଯ୍ୟାମୀ, ସେ ଅନ୍ତର୍ଯ୍ୟାମୀ ନାଥ ସର୍ବତ୍ର ବିରାଜିତ। ସେ ଗଣଦେବତା, ଜଗତର ଠାକୁର, ଭାବଗ୍ରାହୀ, ଭାବ ବିରଦିଆ। ବଡ଼ଦଣ୍ଡରେ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ଶାସ୍ତ୍ର ବିଦିତ। ତେବେ ରଥଯାତ୍ରାର ପ୍ରଧାନ ଆଭିମୁଖ୍ୟ ହେଉଛି ସାମ୍ୟ ଭାବନା, ମୈତ୍ରୀ ଧର୍ମ, ମଣିଷ ଜାତି ଏକ ଆଉ ଅଭିନ୍ନ, ସମସ୍ତେ ସେହି ଏକ ଈଶ୍ୱରଙ୍କ ସନ୍ତାନ। ରଥକୁ ଆସିବା ବେଳେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତେ ତାଙ୍କୁ କୋଳାଗ୍ରତ କରିବାର ଅଧିକାର ପ୍ରାପ୍ତ ହୋଇପାରନ୍ତି। ରଥ ଟାଣିବାରେ ବି କୌଣସି ଜାତି, ଧର୍ମ, ଗୋଷ୍ଠୀଗତ ବାଛ ବିଚାର ଆବଶ୍ୟକ ପଡ଼େନି, କାହିଁକିନା ସେ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଦେବତା।

ଶ୍ରୀ ପୁରୁଷୋତ୍ତମର ପ୍ରେମ ମୈତ୍ରୀର ବାର୍ତ୍ତା ବିଶ୍ୱ ଚରାଚରକୁ ବିସ୍ତାରିତ। ଶ୍ରୀଜଗନ୍ନାଥ ଏହି ଶବ୍ଦରେ ହିଁ ଶକ୍ତିର ଜାଗୃତି ଘଟେ। ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ଆମ ଉତ୍କଳଖଣ୍ଡରେ ସୀମିତ ହୋଇ ରହେନି, ଏହା ବିଶ୍ୱମୟ ହୋଇସାରିଛି। ବିଶ୍ୱର ବିସ୍ମୟ ନୁହନ୍ତି, ଭାରତର ମଣିମା ନୁହନ୍ତି, ସେ ହେଉଛନ୍ତି ଉତ୍କଳର ଆତ୍ମା, ଜଗତର ନାଥ, ଜଗନ୍ନାଥ। ଯୁଗ ଯୁଗ ଧରି ତାଙ୍କ ବିଷୟରେ ଗବେଷଣା ଚାଲିଥିଲେ ବି ସେ ଅସୀମର ସୀମା ସ୍ପର୍ଶ କରିବାର କ୍ଷମତା ନାହିଁ କାହାର। ଛୁଆ ଅଛୁଆ ପରି ସ୍ପର୍ଶକାତର ମନୋଭାବ ଜଗନ୍ନାଥ ଚେତନାରେ ଅଶୋଭନୀୟ। ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମହାପ୍ରସାଦରେ ସମସ୍ତଙ୍କର ଅଧିକାର ରହିଛି। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଚଣ୍ଡାଳ ବ୍ରାହ୍ମଣ ଏକତ୍ର ପ୍ରସାଦ ସେବନ ବିଶ୍ୱ ସମୁଦାୟରେ ଏକ ବିରଳ ପରମ୍ପରା। ଏଠି ଧନୀ ଦରିଦ୍ରର ବ୍ୟବଧାନ ଆଉ ବିଭେଦର ପ୍ରଶ୍ନ ନାହିଁ। ତାଙ୍କ ସମ୍ମୁଖରେ ଅହଙ୍କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଏ, କାହିଁକି ନା ସେ ହିଁ ବ୍ରହ୍ମା, ସେ ହିଁ ବିଷ୍ଣୁ, ସେ ହିଁ ମହେଶ୍ୱର, ସେ ହିଁ ତ୍ରୈଲୋକ୍ୟନାଥ, ସବୁ ଭିତରେ ସେ ଆଉ ତାଙ୍କ ଭିତରେ ସବୁ ସମାହିତ।

ଜଗନ୍ନାଥ, ଶ୍ରୀ ଜଗନ୍ନାଥ। ଜଗନ୍ନାଥ ସଂସ୍କୃତିରେ ଜାତି ଧର୍ମ ସମ୍ପ୍ରଦାୟର ଭେଦଭାବ ନାହିଁ, ସେ ସମସ୍ତଙ୍କର ଆଉ ସମସ୍ତେ ତାଙ୍କର। ତାଙ୍କର ଅମୃତମୟ ଚେତନାରେ ଘଟିଛି ବିଶ୍ୱର।

ସବୁ ଧର୍ମ ଦର୍ଶନ ତତ୍ତ୍ୱ ମତର ଅଦ୍ଭୁତ ସମନ୍ୱୟ। ଶାକ୍ତ ବୈଷ୍ଣବ ଗଣପତ୍ୟ ସବର ବୌଦ୍ଧ ଜୈନ ସୌର ସବୁ ଧର୍ମ ଓ ସମ୍ପ୍ରଦାୟର ସେ ଆରାଧ୍ୟ ଦେବତା। ତାଙ୍କର ସଂସ୍କୃତି ବିଶ୍ୱ ସଂସ୍କୃତି, ଧର୍ମ ମାନବ ଧର୍ମ, ସେ ଆର୍ଯ୍ୟ ଓ ଅନାର୍ଯ୍ୟର ପରମ ପୂଜ୍ୟ। ବିବିଧତା ମଧ୍ୟରେ ଏକତ୍ୱ ତାଙ୍କର ଅନନ୍ତ ଲୀଳାର ବୈଶିଷ୍ଟ। ସେଥିପାଇଁ ତାଙ୍କ ବେଢ଼ାର ଚାରିପାଖରେ ଲୀଳା ସଂଦର୍ଶନ ପାଇଁ ଘେରି ରହିଛନ୍ତି ଅନେକ ଦେବଦେବୀ। ତାଙ୍କ ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଛି ଅନେକ ମଠ, ମନ୍ଦିର, ଧର୍ମଶାଳାର ସ୍ମାରକୀ, ଯଜ୍ଞଶାଳା, ନିତ୍ୟନାମ ଧାମ, ଆଶ୍ରମ ହେଉଛି ଶ୍ରୀକ୍ଷେତ୍ରର ପରିଚୟ।

ତାଙ୍କ ଶରଧା ବାଲିରୁ ମାଦଳ ପାଞ୍ଜିଯାଏ, ତାଙ୍କ ଶରଧା ବାଲିରୁ ମାଦଳ ପାଞ୍ଜିଯାଏ, ରତ୍ନବିଦରୁ ନୀଳଚକ୍ରର ନେତ ଯାଏ, ମା ଶୀତଳାଙ୍କ ଠାରୁ ମା ବିମଳାଙ୍କ ଯାଏ, ପ୍ରତିପାଦ ପ୍ରତିପାଦିତ କରେ କୀର୍ତ୍ତି ଆଉ ମହିମା। ସେଇଥିପାଇଁ ଶ୍ରୀଜଗନ୍ନାଥ ଭାରତୀୟ ସଂସ୍କୃତି ଇତିହାସରେ ଆଜି ସୁଦ୍ଧା ଏକ ଅନୁଦ୍ଘାଟିତ ରହସ୍ୟ ହୋଇ ରହିଯାଇଛନ୍ତି। ପରମାରାଧ୍ୟ ଜଗନ୍ନାଥ ଓଡ଼ିଆ ଜାତିର ଇଷ୍ଟଦେବ, ବିଦେଶରେ ଶ୍ରୀଜଗନ୍ନାଥ ଓଡ଼ିଆର ପରିଚୟ।

ହଁ, ସବୁ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ ହେଉଛି ଶ୍ରୀକ୍ଷେତ୍ର। ଏଠି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା। ରଥପଥ କିଛି କେହି ନୁହନ୍ତି, କେବଳ ସେଇ ଜଣେ ସର୍ବନିୟନ୍ତା ସର୍ବମୟ କର୍ତ୍ତା, ଯାହାଙ୍କ ବାଇଶି ପାହାଚରେ ପାଦ ଦେଲେ ବାମପାର୍ଶ୍ୱରେ ସ୍ୱୟଂ କାଶୀ ବିଶ୍ୱନାଥ। ତାଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଫଳପ୍ରଦ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। କାଶୀ ବିଶ୍ୱନାଥଙ୍କ ଦର୍ଶନ ନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଫଳପ୍ରଦ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଶ୍ରୀଜଗନ୍ନାଥଙ୍କ ପ୍ରିୟ ନୈବେଦ୍ୟ ଓ ପ୍ରସାଦ ମା ବିମଳାଙ୍କୁ ଲାଗି ନ ହେଲେ ତାହା ମହାପ୍ରସାଦ ହୁଏ ନାହିଁ। ଯାହାଙ୍କ ରୋଷଶାଳାକୁ ଚଳାଇଥାନ୍ତି ମା ହିଙ୍ଗୁଳା ଆଉ ମହାଲକ୍ଷ୍ମୀ, ଭଣ୍ଡାରକୁ ଜଗିଥାନ୍ତି ସ୍ୱୟଂ ଲୋକନାଥ, ମନ୍ଦିରକୁ ଜଗିଥାନ୍ତି ବେଳି ହନୁମାନ, ସିଂହଦ୍ୱାରରେ ବିରାଜିତ ସୂର୍ଯ୍ୟଙ୍କ ସାରଥି ଅରୁଣ, ମନ୍ଦିର ଶୀର୍ଷରେ ସ୍ୱୟଂ ସୁଦର୍ଶନ। ତେଣୁ କାହାରିକି ଛାଡ଼ି ସେ ରହିପାରନ୍ତିନି କି ତାଙ୍କୁ ଛାଡ଼ି କେହି ରହିପାରନ୍ତି ନାହିଁ। ସେଥିପାଇଁ ଥରୁଟିଏ ହେଉ ମଧ୍ୟ ସେ ବୁଲିଯାଆନ୍ତି ରତ୍ନବେଦୀକୁ। ଗୁଣ୍ଡିଚା ମାଆର ହାତ ରନ୍ଧା ମାଉସୀ ମା ଅର୍ଦ୍ଧାଶୁଣୀ ହାତରୁ ପୋଡ଼ପିଠା ଖାଇ ଖୁସି ହୁଅନ୍ତି ସେ। ବିଶ୍ୱଭୂଷ ଶବରଠାରୁ ବିଶ୍ୱର ମହାନ୍ତି ଯାଏ, ରାଜା ଇନ୍ଦ୍ରଦନଠାରୁ କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ, ସାଲବେଗଙ୍କଠାରୁ କବିର ଯାଏ, ନାନକଙ୍କଠାରୁ ଚୈତନ୍ୟ ପର୍ଯ୍ୟନ୍ତ ସବୁ ଭକ୍ତ ତାଙ୍କର ପ୍ରିୟ। ତାଙ୍କ ଆଗରେ ଅହଙ୍କାର ଆଭିଜାତ୍ୟ ଅହମିକାର ସ୍ଥାନ ନାହିଁ, ଭକ୍ତର ଭାବରେ ସେ ବନ୍ଧା। ଶ୍ରଦ୍ଧା ଟିକକ ପାଇଁ ସେ ତୋଳି ଦେଖାନ୍ତି ଅଣ୍ଟେ, ଖୋଲି ଦିଅନ୍ତି 56 କୋଟି ଭଣ୍ଡାର।

ସେ ନିର୍ବିକାର, ସେ ସର୍ବାକାର। ରତ୍ନମୁଦି ବନ୍ଧା ଦେଇ ସେ ଖାଇଛନ୍ତି ମାଣିକ ପାଖରୁ ପ୍ରସାଦ ହୋଇ। ସୈନିକ ସାଜି ଗଜପତି ପୁରୁଷୋତ୍ତମଙ୍କ କାଞ୍ଚି ବିଜୟରେ ଯୋଦ୍ଧା ସାଜିଛନ୍ତି। ଛଦ୍ମ ବେଶଧାରୀ ଜୟଦେବ ହୋଇ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟର ଅସମ୍ପୂର୍ଣ୍ଣ ଶ୍ଳୋକର ଧାଡ଼ି ସହସ୍ତରେ ଲେଖି ପୂରଣ କରିଛନ୍ତି। ଦାସିଆ ହାତରୁ ନଡ଼ିଆ ଖାଇଛନ୍ତି। ଦିନ ଦୁଃଖୀ ବନ୍ଧୁ ମହାନ୍ତିକୁ ସୁନାଥାଳିରେ ପରଶି ଦେଇଛନ୍ତି ମହମ ମହାପ୍ରସାଦ। କରମାକ୍ଷ ଚୁଡ଼ିରେ ତାଙ୍କ ମନ ବନ୍ଧା ପଡ଼ିଛି। ଇନ୍ଦ୍ରଦୁମ୍ନର ପୁତ୍ର ସାଜି ପୟାଶ୍ରଥରେ ପିଣ୍ଡଦାନ କରି ଆସୁଛନ୍ତି। ଭକ୍ତ ଜଗନ୍ନାଥ ଦାସଙ୍କ ପାଇଁ ମହୋଦଧିକୁ ସାତ ଲହଡ଼ି ଘୁଞ୍ଚାଇ ଦେଇଛନ୍ତି। ପୁଣି ବଳରାମ ଦାସର ବାଲିରଥରେ ବିରାଜମାନ କରିଛନ୍ତି। ଏମିତି ଯେ କେତେ କେତେ ଅକଳନ୍ତି ମହିମାର ପ୍ରଭୁ ସେ ନୀଳାଚଳନାଥ ନୀଳାତ୍ର ବିହାରୀ। ତାଙ୍କ ପରି ମହାନୁଭବ ଆଉ କିଏ ଅବା ଅଛି ଏ ମହିରେଶ୍ୱରୀ।

ଏଇଠି ଶେଷ କରୁଛୁ ଆଜିର ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟ ଥାଳି। ଭାଗବତ ଶୁଣିବା ବିନା କଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଶୁଣିବା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ ଭାଗବତର 103ତମ ଭାଗ। ଏ ଭାଗଟିକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମୈତ୍ରେୟ ମୁନି କହୁଛନ୍ତି ଯେ ଉତ୍ତାନବାଦଙ୍କର ଦୁଇ ରାଣୀ ସୁନୀତି ଓ ସୁରୁଚି, ସୁରୁଚି ରାଜାଙ୍କର ଅତ୍ୟନ୍ତ ପ୍ରିୟତମା, ତାଙ୍କ ପୁତ୍ର ଉତ୍ତମ ରାଜାଙ୍କ କୋଳରେ ବସିଥିବା ବେଳେ ସୁରୁଚି ଧ୍ରୁବଙ୍କୁ ନାନା କଟୁକଥା କହି ବିଦାୟ କରିଦେଲେ। ଧ୍ରୁବ କାନ୍ଦି କାନ୍ଦି ମାଙ୍କୁ ସମସ୍ତ କଥା କହନ୍ତେ ମା ସୁନୀତି ତାଙ୍କୁ ବିଷ୍ଣୁଙ୍କୁ ଆରାଧନା କରିବାକୁ କହିଲେ। ଏଥର ଧ୍ରୁବ ବନକୁ ଯାଇ କଠୋର ତପସ୍ୟା କରିବାକୁ ସ୍ଥିର କଲେ।

ଭାଗବତର 103ତମ ଭାଗ। ଏ ଭାଗଟିରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ମନ୍ମଥ ମିଶ୍ର, ଆସମକୁଳ ବାରିକ, ପ୍ରୀତିନନ୍ଦ ରାଉତରାୟ। ସରୋଜ ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବେତାର ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ ଏବଂ କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

ବନ୍ଧୁ, ଟ୍ରାଫିକ ର କଥା ଯଦି କହିବା, ଟ୍ରାଫିକ ସଚେତନତା ଉପରେ ଆମକୁ ନିଶ୍ଚିନ୍ତ ଭାବେ ନଜର ଦେବାକୁ ପଡିବ। ଅନେକ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ନେଇ ଟ୍ରାଫିକ ବ୍ୟବସ୍ଥା ଥାଏ। ତ ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି, ସେ ରାସ୍ତାରେ ଟ୍ରାଫିକ ସମ୍ପର୍କରେ ନିକଟସ୍ଥ ଟ୍ରାଫିକ କର୍ମଚାରୀଠାରୁ ବୁଝି ନେଇ ଗାଡ଼ି ଚଲାଇ ଗଲେ କିଛି ଅସୁବିଧା ହେବ ନାହିଁ। ମନେ ରଖନ୍ତୁ, ଘରୁ ବାହାରିଲା ବେଳେ ହେଲମେଟ ନିଶ୍ଚୟ ନେଇ ସାଥିରେ ଯାଆନ୍ତୁ, ହେଲମେଟ ପିନ୍ଧନ୍ତୁ ଯଦି ଦୁଇଚକିଆ ଚଲାଉଛନ୍ତି, ସିଟ୍ ବେଲ୍ଟ ବାନ୍ଧନ୍ତୁ ଚାରିଚକିଆ ଚଲାଉଥିଲେ, ସେଥିରେ ରେନକୋଟ ନେଇକି ଯାଆନ୍ତୁ କାରଣ ବର୍ଷା ନିଶ୍ଚିତ ହେବାର ଅଛି। ତ ସବୁଠୁ ବଡ଼ କଥା ଅଛି, ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି ଟିକେ ଦେଖି ଚାହିଁ ଯାଆନ୍ତୁ। ବର୍ଷା ଦିନ କୌଣସି ରାସ୍ତାରେ ଖାଲଖମା ଥାଇପାରେ, କେଉଁଠି ରେନକୋଟ ବି ଥାଇପାରେ, ମାନେ ବର୍ଷା ପାଣି ଯିବା ପାଇଁ କାଟିଦେଇଥାନ୍ତି। ତ ପରିସ୍ଥିତିକୁ ଆପଣ ଭଲ ଭାବେ ନଜର ଦେଇ ଧୀରେ ସୁସ୍ଥେ ଗାଡ଼ି ଚଲାନ୍ତୁ, ସୁରକ୍ଷିତ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

ବନ୍ଧୁ ଆଉ ଗୋଟିଏ କଥା ହଉଛି, ଏଇ ସମୟରେ ଏଇ ବର୍ଷା ଦିନେ ସବୁଠୁ ଆମକୁ ଟିକେ ସତର୍କ ରହିବାକୁ ପଡିବ, ଆମ ଦେହ ପ୍ରତି ଯତ୍ନବାନ ହେବାକୁ ପଡିବ, କାରଣ ଶରୀର ହଉଛି ଆମର ସବୁଠୁ ବଡ ମୂଲ୍ୟବାନ ଜିନିଷ। ଶରୀର ସୁସ୍ଥ ରହିଲେ ଆମେ ସବୁବେଳେ ସୁସ୍ଥ ରହିପାରିବା। ତ ବର୍ଷା ପାଣିପାଗ ବଦଳିଛି, ଅନେକ ସମୟରେ ଆପଣ ବାହାରକୁ ଯାଉଛନ୍ତି, ଭିଜି ଯାଉଥିବେ, ତ ସେଇ ପରିସ୍ଥିତିକୁ ଆପଣ ସମ୍ମୁଖୀନ ହୁଅନ୍ତୁ, ଯେମିତି ଦେହ ଅସୁସ୍ଥ ନ ହବ ସେଥିପ୍ରତି ନିଜକୁ ନଜର ଦିଅନ୍ତୁ। ଆଉ ଗୋଟିଏ ବଡ କଥା ହଉଛି, ନଜର ଦିଅନ୍ତୁ ଯେଭଳି ଏଇ ବର୍ଷା ଦିନେ ଅନେକ ପ୍ରକାର ସରୀସୃପ ବାହାରିଥାନ୍ତି, ତେଣୁ କୌଣସି ସ୍ଥାନ

ସକାଳ 7:25 ରେ ଶୁଣିପାରିବେ ଶୁଭ ସକାଳ କାର୍ଯ୍ୟକ୍ରମ, ସକାଳ 8:30 ରେ ରହିଛି ମୋ ପସନ୍ଦ।

ସକାଳ 9ଟା ରହିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ତେବେ ଆଜି ଆପଣମାନଙ୍କ ପାଇଁ ରହିଛି ବିଷୟ ନେତୃତ୍ୱ ନେବା ଏକ କଳା। ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱ ନେଇଛନ୍ତି କି? କ'ଣ ରହିଛି ତାର ଖଟା ମିଠା ଅନୁଭୂତି? ହଁ ବନ୍ଧୁ, ସେ ସମ୍ପର୍କରେ ଆପଣ ଫୋନ୍ କଲ୍ ମାଧ୍ୟମରେ ଆମକୁ 9ଟାରୁ 10ଟା ମଧ୍ୟରେ ଜଣାଇପାରିବେ ନିଜର ମତ। ତେବେ ନିଜ ପସନ୍ଦର ଗୀତ, ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ କରିକି ଅନୁରୋଧ କରିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍, ଯାହା ପ୍ରଚାର କରିବୁ ଦିନ 10ଟାରେ, ପୁଣି ଥରେ ରାତି 10ଟାରେ। ତ ଆଜି ଦିନ 10ଟାରେ ଆପଣମାନେ ଶୁଣିବାକୁ ଚାହୁଁଥିଲେ ନିଜ ପସନ୍ଦର ଗୀତ, ନିଜ ଅନୁରୋଧ କରିପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ। ଦିନ 11ଟାରେ ଶୁଣିବେ କାର୍ଯ୍ୟକ୍ରମ କଳାକାର, 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ର ଗୀତ, କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12ଟାରେ। ଆଜି ଚର୍ଚ୍ଚାରେ ଶୁଣିବେ ଦିନ 1:10, ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଅପରାହ୍ନ 3ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 3ଟାରେ।

ଅପରାହ୍ନ 3:30 3:30 ଶୁଣିପାରିବା କାର୍ଯ୍ୟକ୍ରମ ମୋ ଦେଶ ସୁରେଲା ଆଫ୍ଟରନୁନ୍ ପ୍ରଚାର କରିବ ଅପରାହ୍ନ 4:00। ସନ୍ଧ୍ୟା 5:02 ଶୁଣିପାରିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 86ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ତେବେ ବନ୍ଧୁ, ବ୍ରିଟେନ୍ର ଗ୍ଲାସ୍କୋଠାରେ ଅନୁଷ୍ଠିତ ହେବାକୁ ଥିବା କମନୱେଲ୍ଥ ଗେମ୍ସ 2026ର ପୂର୍ବାଲୋକନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:30 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିପାରିବେ ଅଭୁଲା ସ୍ମୃତି। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଏଥିଲା ଆଜି ଦିନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ବିରତି ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ ପାଞ୍ଚଟି ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7 ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20 କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3 ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ଭଲପୁର ଓ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ

0: ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ମସିହା ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଢ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟିଏ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟିବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶି ନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ, ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ, ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ସ୍କୋପଚେରେ ଭାରତ ଉତ୍ତର ମ୍ୟାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମ୍ୟାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିଭିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମ୍ୟାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମ୍ୟାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ

ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ୍ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ୍ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ ଜିକେଏନ୍ଏମ୍ ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000,00,000 ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ।

ସେଟି ଏହି ବର୍ଗରେ ଆଲ୍ବି ଫରହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସଡ୍ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାର୍ଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।

ବନ୍ଧୁ, ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ କରିବାକୁ ହେଲେ ଆମ ଶରୀର ପ୍ରତି ଯତ୍ନ ନେବାକୁ ପଡ଼ିବ। ଆମ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ କରିବା। ନିରୋଗ ଆଉ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ଏକ ଧାରା ନୁହେଁ, ବରଂ ଜୀବନର ଏକ ବିଜ୍ଞାନ ଯାହା ଋତୁ ସହିତ ଖାପ ଖୁଆଇଥାଏ। ଆମର ପୂର୍ବପୁରୁଷମାନେ ଶରୀରକୁ ଋତୁ ସହିତ ଖାପ ଖୁଆଇବାକୁ ଶିଖାଇଛନ୍ତି। ଏହି କାରଣରୁ ଆୟୁର୍ବେଦ ଏବଂ ଯୋଗ ଉଭୟରେ ଋତୁକାଳୀନ କାର୍ଯ୍ୟପଦ୍ଧତିର ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ଶୀତର କଠୋରତା, ଗ୍ରୀଷ୍ମର ଗରମ, ବର୍ଷାର ଆଳସ୍ୟ ପ୍ରତ୍ୟେକ ଋତୁରେ ଶରୀର ଉପରେ ଭିନ୍ନ ପ୍ରଭାବ ପକାଇଥାଏ। ସେହି ଅନୁସାରେ ଯୋଗ ଆସନ କରିବା ଦ୍ୱାରା ସନ୍ତୁଳିତ ସ୍ୱାସ୍ଥ୍ୟର ଚାବିକାଠି ଆମ ହାତ ମୁଠାରେ ରହିପାରିଥାଏ। ଶରୀର ଏକ ମେସିନ୍ ନୁହେଁ ବନ୍ଧୁ, ବରଂ ପ୍ରକୃତି ସହିତ ଜଡ଼ିତ ଏକ ଜୀବନ୍ତ ବ୍ୟବସ୍ଥା। ପ୍ରକୃତ ଯୋଗ ହେଉଛି ଶରୀରର ମନ ଆଉ ଋତୁର ସନ୍ତୁଳନ। ଯେଉଁ ବ୍ୟକ୍ତି ଋତୁ ଅନୁସାରେ ଯୋଗାଭ୍ୟାସ କରନ୍ତି, ତାଙ୍କୁ କମ୍ ଔଷଧ ଆବଶ୍ୟକ ପଡ଼ିଥାଏ। ଯୋଗ କେବଳ ଉନ୍ନତ ସ୍ୱାସ୍ଥ୍ୟ ଗଠନ ପାଇଁ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରୁଥିବା ଗୋଟିଏ ଶକ୍ତିଶାଳୀ ମାଧ୍ୟମ। ଯୋଗ ମନୁଷ୍ୟକୁ ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ କରିବାରେ ସାହାଯ୍ୟ କରିଥାଏ। ତେଣୁ ବନ୍ଧୁ, ପ୍ରତ୍ୟେକ ଦିନ ସକାଳେ କିଛି ସମୟ ନିଜ ଶରୀର ପାଇଁ ଦିଅନ୍ତୁ। ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶୁଣିଥିଲେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ। ତ ବନ୍ଧୁ, ଇତିହାସ ତ ଅନେକ କଥା ଲେଖି ରଖେ ତାର ଅତୀତର ଆଇନାରେ, କିଛି ଲିଭିଯାଏ କାଳର ଅଳନ୍ଧୁରେ, ଆଉ କିଛି ମନେ ରହିଯାଏ ସ୍ମୃତିପଟରେ ଚିରଦିନ। ତ ଇତିହାସର ଆଇନାକୁ ଦେଖିଲେ ଆଜି ହେଉଛି ଆମର ଜାତୀୟ ପତାକା ଗ୍ରହଣ ଦିବସ, ଅର୍ଥାତ୍ ଯେଉଁ ଜାତୀୟ ପତାକା ତିରଙ୍ଗା, ତାକୁ ଆଜିର ଦିନରେ ଆମେ ଅଧିଗ୍ରହଣ କରିଥିଲେ, ଆମର ଜାତୀୟ ପତାକା ରୂପେ ମାନ୍ୟତା ଦେଇଥିଲେ। ହଁ, ଭାରତର ଜାତୀୟ ପତାକା ତିରଙ୍ଗା ଦେଶର ସାର୍ବଭୌମତ୍ୱ, ଗର୍ବ ଆଉ ଏକତାର ପ୍ରତୀକ ଅଟେ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସମ୍ମାନଜନକ। ତିରଙ୍ଗାରେ ଥିବା 3ଟି ରଙ୍ଗର ବିଶେଷ ମହତ୍ତ୍ୱ ରହୁଛି। ଏହାର କେଶରୀ ରଙ୍ଗ ହେଉଛି ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ରଙ୍ଗ ହେଉଛି ଶାନ୍ତି, ସତ୍ୟ ଆଉ ପବିତ୍ରତାର ପ୍ରତୀକ। ସବୁଜ ରଙ୍ଗ ହେଉଛି ସମୃଦ୍ଧି, ବିଶ୍ୱାସ ଆଉ ସବୁଜିମାର ପ୍ରତୀକ। ଏହା ସହିତ ଯେଉଁ ନୀଳ ରଙ୍ଗର ଅଶୋକ ଚକ୍ର ରହିଛି, ତାର 24ଟି ଅର ରହିଛି, ଯାହା ନିରନ୍ତର ପ୍ରଗତି ଆଉ ଦେଶର ଉନ୍ନତିକୁ ଦର୍ଶାଇଥାଏ। 1947 July 22 ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନକ୍ସାକୁ ଭାରତୀୟ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଏହି ଜାତୀୟ ପତାକାକୁ ସାମ୍ବିଧାନିକ ସ୍ୱୀକୃତି ମିଳିଥିଲା 1947 July 22 ସେହିଦିନଠାରୁ ଆମେ ତିରଙ୍ଗାକୁ ଆମର ଜାତୀୟ ପତାକା ରୂପେ ମାନ୍ୟତା ଦେଇ ଆସୁଛୁ। ତ ଆଜି ହେଉଛି ସେ ଜାତୀୟ ପତାକାର ମାନ୍ୟତା ଦିବସ। ଖାଲି ସେତିକି ନୁହେଁ, ଆଜି ମଧ୍ୟ ଆହୁରି ଅନେକ ଦିବସ, ଯେମିତି କେହି କେହି ଆଜି ଜାତୀୟ ଆମ୍ବ ଦିବସ ଭାବେ ପାଳନ କରୁଛନ୍ତି, ଆଉ କେହି କେହି ଗାଣିତିକ ସଂଖ୍ୟା ପାଏ ପାଇଁ ଗୋଟିଏ ଆନୁମାନିକ ମୂଲ୍ୟାଙ୍କନ କରିଥିଲେ 22 ବିଭକ୍ତ 7, ସେହି ଅଧିଗ୍ରହଣ ଦିବସ ମଧ୍ୟ ପାଏ ଆନୁମାନିକ ଦିବସ ଭାବେ ପାଳନ କରୁଛନ୍ତି। କେହି କେହି ଆଜି ଝୁଲା ଶଯ୍ୟାର ଦିବସ ପାଳନ କରୁଛନ୍ତି, ଝୁଲା ଶଯ୍ୟାରେ ଯେଉଁ ଝୁଲନ୍ତି ତାକୁ ନେଇକରି ମଧ୍ୟ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜିର ଦିବସ ମଧ୍ୟ ପାଳନ କରାଯାଉଛି। ଆଜି ମଧ୍ୟ ଆମର ବ୍ରେନ୍ ହେଲ୍ଥ ଦିବସ ଭାବେ ପାଳନ କରାଯାଉଛି, ମସ୍ତିଷ୍କ ସ୍ୱାସ୍ଥ୍ୟ ଦିବସ। ଆଜି ମଧ୍ୟ କେହି କେହି ପାଳୁଛନ୍ତି ଟିମ୍ମେଟ୍ ଡେ, ଭଲ ନେତୃତ୍ୱ ନେବାର ଦିନଟିଏ ହେଉଛି ଆଜି ପାଇଁ। ତ ସେହି ନେତୃତ୍ୱର କଥା ଟିମ୍ମେଟ୍ ସ୍ପିରିଟ୍ ଯେଉଁ କୁହନ୍ତି, ସାଙ୍ଗସାଥିମାନଙ୍କୁ ଏକଜୁଟ୍ କରି କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଯେଉଁ ନେତୃତ୍ୱ ନେବାର ପଡ଼େ, ସ୍କୁଲ ବା କଲେଜର ନିଜ ସାଙ୍ଗମାନଙ୍କ ପାଇଁ ନେତୃତ୍ୱ ନେବା ହେଉ, ଖେଳର କ୍ୟାପ୍ଟେନ୍ସିପ୍ ହେଉ, ଏହା ହେଉଛି ଗୋଟେ ଟିମ୍ମେଟ୍ର ସ୍ପିରିଟ୍। ସେହି ଟିମ୍ମେଟ୍ ନେତୃତ୍ୱକୁ ନେଇ ଆଜିର ଦିବସ ପାଳନ କରାଯାଉଛି। ସେଥିପାଇଁ ଆଜି ଆମର ଡାଇଲିନ୍ ଲାଇଭ୍ରେ ମଧ୍ୟ ଆପଣମାନଙ୍କ ପାଇଁ ବିଷୟବସ୍ତୁ ରହିଛି ଏହି ଟିମ୍ମେଟ୍ ନେତୃତ୍ୱ ନେବାରେ ଯେଉଁ କଳା, ସେ କଳା ଆପଣ କେବେ ନିଜ ସାଙ୍ଗସାଥିମାନଙ୍କ ପାଇଁ ନେଇଛନ୍ତି କି, ଯଦି ନେଇଛନ୍ତି ତାର କ'ଣ ରହିଛି ଖଟାମିଠା ଅନୁଭୂତି, ଆମକୁ ଫୋନ୍ କଲ୍ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ୍।

କୁହନ୍ତୁ ଆଜିର ଦିନ 1988 ମସିହାରେ ଆମ ଦେଶ ଇନ୍ସାଟ୍ 1C ସାଟେଲାଇଟ୍ ସଫଳତାର ସହିତ ଉତ୍କ୍ଷେପଣ ମଧ୍ୟ କରିଥିଲା, ଯାହା ଦୂରସଞ୍ଚାର, ଟେଲିଭିଜନ ପ୍ରସାରଣ ଏବଂ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷମତା ବୃଦ୍ଧି କରିଥିଲା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମ ଶୁଭ ସକାଳ, ତ ଶୁଭ ସକାଳର ବର୍ତ୍ତମାନ ହେଇଗଲାଣି ଜନ୍ମଦିନର କଥା ଜାଣିବାର ପାଇଁ ସମୟ, ମାନେ ଆଜି ତାରିଖରେ କେଉଁ ରଥୀ ମହାରଥୀଙ୍କୁ ଆମେ ପାଇଥିଲେ ଆଉ କାହାକୁ ଆମେ ହରେଇଥିଲେ। ପାଇବାର ତାଲିକା ତ ଦେଖିଲେ ଅନେକ ବ୍ୟକ୍ତି ଅଛନ୍ତି। ତ ଆଜି ହେଉଛି ବିଶିଷ୍ଟ କଣ୍ଠଶିଳ୍ପୀ ମୁକେଶଙ୍କର ଜନ୍ମଦିନ, 1923 ମସିହା ଆଜିର ତାରିଖରେ, ମାନେ ଜୁଲାଇ 22 ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ମୁକେଶ। ତାଙ୍କର ପ୍ରକୃତ ନାମ ହେଉଛି ମୁକେଶ ଚନ୍ଦ୍ର ମାଥୁର। ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ହେଉଛନ୍ତି ମୁକେଶ। ମୁକେଶଙ୍କ ପ୍ରମୁଖ ଗୀତ ମଧ୍ୟରେ ରହିଛି ରଜନୀଗନ୍ଧା, ଅନାଡ଼ି, ବେଇମାନ, ପେହଚାନ, କଭି କଭି ପ୍ରମୁଖ। ଜଣେ କଳାକାର ଭାବେ ମଧ୍ୟ 5ଟି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ସମୟରେ ମଧ୍ୟ ମୁକେଶ କଣ୍ଠଦାନ କରିଛନ୍ତି।

ବନ୍ଧୁ ଆଜି ମଧ୍ୟ ଆଉ ଜଣେ କଣ୍ଠଶିଳ୍ପୀଙ୍କର ଜନ୍ମଦିନ, ସେ ହେଉଛନ୍ତି ଅରମାନ ମଲ୍ଲିକ, କଣ୍ଠଶିଳ୍ପୀ ଗୀତିକାର ଅଭିନେତା ଅରମାନ ମଲ୍ଲିକ ଆଜିର ତାରିଖରେ ଜନ୍ମଗ୍ରହଣ କରିଥିଲେ। ଅରମାନ ପ୍ରଥମେ 2007 ଜଣେ ଶିଶୁ କଳାକାର ଭାବେ ତାରେ ଜମିନ ପରର ବୁମ୍ ବୁମ୍ ବୋଲେର ଗୀତ ଗାଇଥିଲେ। ପରେ ଶତାଧିକ ଚଳଚ୍ଚିତ୍ର ଆଲବମ୍ରେ ସେ କଣ୍ଠଦାନ କରିଛନ୍ତି। ସେହିଭଳି ଆଜି ମଧ୍ୟ ଆଉ ଜଣେ ଅଭିନେତ୍ରୀଙ୍କର ଜନ୍ମଦିନ, ସେ ହେଉଛନ୍ତି ମାନ୍ୟତା ଦତ୍ତ, ଅଭିନେତ୍ରୀ ମାନ୍ୟତା ଦତ୍ତ ଆଜିର ତାରିଖ 1988 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ

ହେଉଛି ଦିଲୱାନା ଶେଖ। ସେ ସଞ୍ଜୟ ଦତ୍ତଙ୍କୁ ବିବାହ କରିବା ପରେ ତାଙ୍କ ନାଁ ମାନ୍ୟତା ଦତ୍ତ ହୋଇଯାଇଥିଲା। ଗଙ୍ଗା ଜଲ, ଦେଶ ଦ୍ରୋହୀ ଏଭଳି ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଛନ୍ତି ମାନ୍ୟତା। ଅଭିନେତା ଆହମ ଶର୍ମାଙ୍କର ବି ଆଜିର ଦିନରେ ଜନ୍ମଦିନ। ଆହମ ଶର୍ମା ହେଉଛନ୍ତି 2013 ମସିହାରେ ଯେଉଁ ମହାଭାରତ ନିର୍ମାଣ କରାଯାଇଥିଲା ସେ ମହାଭାରତର ଯିଏ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ସେ ହେଉଛନ୍ତି ଆହମ ଶର୍ମା। ତାଙ୍କର ମଧ୍ୟ ହେଉଛି ଆଜି ଦିନରେ ଜନ୍ମଦିନ। ସେହିପରି ପୂର୍ବତନ ବାୟୁସେନା ମୁଖ୍ୟ ପ୍ରଦୀପ ବସନ୍ତ ନାୟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍, ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ପ୍ରମୁଖଙ୍କର ଆଜି ଦିନରେ ହେଉଛି ଜନ୍ମଦିନ।

0: ଶୁଣନ୍ତୁ ବି, ଆପଣ ଗୋଟେ କବିତା ପଢିକି ଶୁଣେଇ ଦିଅନ୍ତୁ, ଯେହେତୁ ଆପଣ କବିତା ଲେଖନ୍ତି।
1: ଆଜ୍ଞା, କବିତାର ଶୀର୍ଷକ ହଉଛି ପ୍ରୀତିର ଗଜଲ।
0: ବାପରେ,
1: ଆକାଶ ଛାତିରେ ଜହ୍ନ ଉଇଁଲେ ମେଲିଯାଏ ଆଖି ପତା, ପରଦେଶୀ ମୁହଁ ପରଦେଶ ଆଜି ଭାବୁଛି ତୁମରି କଥା। ନିଛାଟିଆ ଏଇ ନିର୍ଜନ ରାତିରେ ଛଟପଟ ହୁଏ ଭାବି, ସକାଳେ ଦେଖେ ମୁଁ ଯାଇଛି ମୋ ପ୍ରିୟେ ତମ ପ୍ରୀତି ରଙ୍ଗ ଲିଭି, କହିବି କହିବି ଯାହା ମୁଁ ଭାବଇ ଦେଖିଲେ ପାରେନା କହି, ମନରେ ଯାହା ମୋ ରହିଛି ସାଇତା ଲେଖିଲେ ହୋଇବ ବହି, ନଥିଲେ ଇ ତମେ ପାଖାପାଖି ମୋର ସବୁ ଥାଇ ଲାଗେ ଶୂନ୍ୟ, ପାଖେ ମୋର ଥିଲେ କିଛି ନ ହେଲେ ବି ଲାଗେ ସବୁ ପରିପୂର୍ଣ୍ଣ, ଲୋକ ଥିଲା ବେଳେ ପାଖକୁ ଡାକିଲେ ମୁହଁକୁ ବୁଲାଇ ଦିଅ, ନଥିଲା ବେଳେକେ ତୁମାଟିଏ ପାଇଁ ଅସ୍ତ ବ୍ୟସ୍ତ କରିଦିଅ।
0: ସରିଗଲା?
1: ଆଜ୍ଞା,
0: ମୁଁ ଭାବୁଛି ଏମିତି କବିତା ଆପଣଙ୍କର ଚାଲିଥିବ, ମୁଁ ଶୁଣୁଥିବି। ବହୁତ ବଢିଆ।
1: ଆଉ ଅଲଗା କବିତା ସବୁ ପଢିଆ ଆଉ, ଆଉ ପୁଣି ଅଲଗା କଲର ମାନେ ରହିଛନ୍ତି।
0: ଆପଣଙ୍କ କବିତାଟି ବହୁତ ସୁନ୍ଦର ଥିଲା, ଆପଣ ବହୁତ ବଢିଆ କବିତା ଲେଖୁଛନ୍ତି, କିନ୍ତୁ ଆମ ମନ ଦୁଃଖ ଯେ ଆପଣ ଆମ ପାଖକୁ କବିତାଟା ପଠାଉ ନାହାନ୍ତି।
1: ଚେଷ୍ଟା କରିକି ବର୍ତ୍ତମାନ ଠାରୁ ଆଗକୁ ପଠେଇବା ପାଇଁ ମୁଁ ଚେଷ୍ଟା କରିବି, ବହୁତ କବିତା ଅଛି, ପାଖାପାଖି 300 କବିତା ଅଛି, ଗୋଟେ ଗୋଟେ ପଠେଇବି ଆଉ।
0: ବାପରେ, ଏତେ କବିତା ରଖିକି କାହିଁକି ବସିଛନ୍ତି, ଆମକୁ ଟିକେ ଟିକେ ଦିଅନ୍ତୁ, ଆମେ ବି ଟିକେ ପଢୁ, ଅନ୍ୟ ଶ୍ରୋତା ମାନେ ଜାଣନ୍ତୁ ଯେ ରାଜେଶ ନାୟକ ଚର୍ଚିକା ବଜାରରୁ ଯିଏ କଲ୍ କରନ୍ତି ସିଏ ବଢିଆ କବିତା ଲେଖନ୍ତି।
1: ଆଉ ଗୋଟେ କଥା ଭଉଣୀ,
0: କୁହନ୍ତୁ,
1: ଯେମିତି ତେନ୍ଦୁଲକର 14,000 ରନ୍ ପୂରଣ କରିଦେଇଛି, ମୋର 10,000 କଲ୍ ଅଲରେଡି ସରିଯାଇଛି, କାରଣ ମୁଁ ହଉଛି 10 ବର୍ଷର କଲର, 8-10 ରେଡିଓ ସେଣ୍ଟର ମତାମତ ଦିଏ ପର ଡେ ରେ, ଆପଣଙ୍କ ରେନ୍ବୋରେ ବି ସବୁବେଳେ ମୁଁ ଡାଇଲିନ ଆସେ, ତେଣୁ ଯାହା ହଉ ସେଇଟା ଟିକେ ଖୁସି ଲାଗୁଛି, ବହୁତ ଟପିକ ଉପରେ ମତାମତ ଦେଲେ ଅନ୍ୟମାନଙ୍କ କଥା ଆମକୁ ଶୁଣିବାକୁ ଭଲ ଲାଗେ, ଆମ କଥା ବି ଅନ୍ୟମାନେ ଶୁଣୁଥିବେ ଆଉ।
0: ଆପଣଙ୍କ ଭଳି ଶ୍ରୋତା ଥିଲେ ଆମ ରେଡିଓ କାର୍ଯ୍ୟକ୍ରମ ଗୁଡିକ ବଢିଆ ଚାଲିବ।
1: ଆଜ୍ଞା, ଆପଣଙ୍କର ଦିନଟା ଭଲରେ ଚାଲୁ, ପ୍ରୋଗ୍ରାମ କରିଥାନ୍ତୁ, ଲୋକମାନଙ୍କ ମନ ମୋହୁଥାନ୍ତୁ।
0: ଆପଣଙ୍କର ପସନ୍ଦର ଗୀତ କଣ ଶୁଣିବା ଯେ? ମୋ ପସନ୍ଦରେ
1: ଟିପ୍ଟି ବର୍ଷା ପାଣି, କାରଣ ବର୍ଷା ସିଜିନ ଟା ଆସିଗଲା, ତେଣୁ ଟିପ୍ଟି ବର୍ଷା ପାଣି ପ୍ଲେ କରିଦେବେ ଆଉ।
0: ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ, ଫୋନ କଲେ କଥା ହେଲେ, ଏତେ ସୁନ୍ଦର କବିତା ଶୁଣେଇଲେ ସେଥିପାଇଁ ଧନ୍ୟବାଦ।

0: ଅନ୍ତର ତଳର ଅକୁହା କଥାକୁ ସଜାଇ ଦେଇଛି ଚିଠିରେ,
1: ରଖିବ ଯତ୍ନେ ପ୍ରିୟତମ ମୋର ଭିଜେଇ ଦେଇଛି ପ୍ରୀତିରେ। ଲେଖିଛନ୍ତି ଅନିଲ କୁମାର ମଲ୍ଲିକ, ସହକାରୀ ଶିକ୍ଷକ, ବାହାରଣା ଚାରି ଛକ ପୁରୀରୁ।
0: ଜୟ ଜୟ ଜଗନ୍ନାଥ ହେ ଜୟ ଦୀନ ବାନ୍ଧବ, ଜୟ ଜୟ ଜଗନ୍ନାଥ ହେ ବୁଝି ଭକତ ଭାବ।
1: ଗୁଣ୍ଡିଚା ରାଣୀ ଯେ ଭଜି ଭକତି ଭାବେ, ଲଭିନ ତୁମରି କରୁଣା ଯଶ ରଖିଲ ଭବେ।
0: ତାଙ୍କରି ଭକ୍ତିରେ ତୁମେ ପ୍ରଭୁ ହୋଇ ସନ୍ତୁଷ୍ଟ, ମରତ ଧାମରେ ରଚିଲ ଲୀଳା ଗୁଣ୍ଡିଚା ଜାତ।
1: କେଉଁ ଜନମରେ କେତେ ଯେ ତପ ଆଦରି ଥିଲା, ଜଗ ବନ୍ଧୁ ପରି ବନ୍ଧୁଙ୍କ ଆଶୀର୍ବାଦ ପାଇଲା।
0: ଗୁଣ୍ଡିଚା ରାଣୀଙ୍କ ଭକତି ଭାବ ପ୍ରଭୁ ବୁଝିଲ, ତାଙ୍କରି ନାମରେ ଗୁଣ୍ଡିଚା ଜାତ ତୁମେ କରିଲ।
1: ରତନ ବେଦୀରୁ ଜନ୍ମ ବେଦୀ ଆସିଲ ଥାଇ, ମର୍ତ୍ତ୍ୟ ବୈକୁଣ୍ଠ ଯେ ହୋଇଲା ଏଇ ଶ୍ରୀକ୍ଷେତ୍ର ଭୂଇଁ।
0: ନବଦିନାତ୍ମକ ଯାତ୍ରା କରି ନୀଳାଚଳରେ, ମାଉସୀ ମା ଘରେ ଭୁଞ୍ଜନ୍ତି ପୋଡ଼ପିଠା ଖୁସିରେ।
1: ତିନି ରଥି ତିନି ଠାକୁର ଆସି ବଡ଼ଦାଣ୍ଡରେ, ଦେଖି ସେହି ଦିବ୍ୟ ଯାତ୍ରା ଭକ୍ତ ନାଚି ଖୁସିରେ।
0: ଦେଖି ସେହି ଦିବ୍ୟ ଯାତ୍ରା ଭକ୍ତ ନାଚି ଖୁସିରେ।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡାର
1: ଚଉଦ ଭୁବନନାଥ ଆମ କଳା ଠାକୁର ତ ଶ୍ରୀକ୍ଷେତ୍ର ଧାମରେ ସ୍ଥିତ ଭ୍ରାତା ଭଗ୍ନୀଙ୍କ ସହିତ
0: ଲକ୍ଷ୍ମୀ ତାଙ୍କ ପ୍ରାଣମିତ ଶ୍ରୀମନ୍ଦିର କର୍ମକ୍ଷେତ୍ର ଗଜପତି ସେବାୟତ ଲଭିଛନ୍ତି ସେ ଶ୍ରେଷ୍ଠତ୍ଵ
1: ଜ୍ୟେଷ୍ଠ ମାସଟି ଉତ୍ତପ୍ତ ସ୍ନାନ କରି ଅପ୍ରମିତ ହୋଇଲେ ଜୋରେ ପୀଡ଼ିତ ଶ୍ରଦ୍ଧାଳୁ ଜନେ ବ୍ୟଥିତ
0: ସେବାୟତ ହୋଇ ବ୍ୟସ୍ତ ସେବା କଲେ ଦିବାରାତ୍ର ଫୁଲରୀ ଲେପନୀ ଔଷଧ ସେବନେ ଜ୍ୱର ହେଲା ପ୍ରଶମିତ
1: ନବ ଯୌବନ ପ୍ରାପ୍ତ ଦର୍ଶନ ଲଭିଲେ ଭକ୍ତ ରଥ ହେବାରୁ ପ୍ରସ୍ତୁତ ପ୍ରଭୁ ହେଲେ ପ୍ରସ୍ଥାନିତ
0: ଦର୍ଶନ ଦେଇ ପତିତ ଜନ୍ମବେଦୀ ହେଲେ ପ୍ରାପ୍ତ ଜନ୍ମ ମାଟିକୁ କେବେ ଭୁଲିବନି ଶିକ୍ଷା ଦେଲେ ଏ ଜଗତ
1: ସ୍ନେହମୟୀ ମାଉସୀ ତ ନାନାଦି ଦରବ ପ୍ରସ୍ତୁତି ପରୋଷି ଶ୍ରଦ୍ଧା ଦେଲେ ଅସୀମିତ ସୁଖରେ ପ୍ରଭୁ ପ୍ରମତ୍ତ
0: ନବାହ୍ନ ଅତିବାହିତ ଆସହି ଦାୟିତ୍ୱବୋଧ ସଂସାରର ବୋଝ ଯାହା ପରି ନ୍ୟସ୍ତ ସୁଖ କି ତାରେ ଉଚିତ
1: ମାଉସୀଙ୍କ ଠାରୁ ମେଲାଣି ନେଇ ସେ ରଚିଲେ ବାହୁଡ଼ା ଜାତ ମା ଲକ୍ଷ୍ମୀଙ୍କର କ୍ରୋଧ ମିଠା କଥା କହି ରସଗୋଲା ଖୋଇ ରଖିଲେ ମନ୍ଦିରେ ପାଦ।

0: ହ୍ୟାଲୋ
1: ହ୍ୟାଲୋ ମୋ ପସନ୍ଦ
0: ମୋ ପସନ୍ଦ ମ୍ୟାମ ନମସ୍କାର
1: ନମସ୍କାର କିଏ କହୁଛନ୍ତି
0: ମ୍ୟାମ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣିଆ ମନ୍ଦରୁ
1: ପ୍ରଫୁଲ୍ଲ ପ୍ରଧାନ କେମିତି ଅଛନ୍ତି ଆପଣ
0: ମ୍ୟାମ ଭଲ ଅଛି
1: ଭଲ ଅଛନ୍ତି
0: ହଁ ମ୍ୟାମ ବହୁତ ଭଲ ଅଛି
1: ବହୁତ ଭଲରେ ଥାନ୍ତୁ ସେମିତି ପ୍ରଭୁଙ୍କ କୃପାରୁ ଆଉ କାମ ଚାଲିଛି ଆପଣଙ୍କର ବୁଣାବୁଣି କାମ
0: ହଁ ମ୍ୟାମ ବୁଣାବୁଣି ଚାଲିଛି ରଜ ଥିଲା ଟିକେ ରଜରେ ବୁଲାବୁଲି ହେଲା
1: ଆଚ୍ଛା
0: ପାଞ୍ଚ ଦିନ ଯାଏ ତନ୍ତ ଫଟ କିଛି ବୁଣି ହେଲାନି
1: ଓହୋ ସେତେବେଳେ ତନ୍ତ କାମ ବି ବନ୍ଦ ରହେ
0: ନା ବନ୍ଦ ଯଦି ନୁହଁ ରଜ ସଂକ୍ରାନ୍ତି ଆମର ବନ୍ଦ ତାପରେ କିଛି କାମ କରନ୍ତିନି ତ ଘରେ ତେଣୁକରି ଚାରି ପାଞ୍ଚ ଦିନ ତନ୍ତ ବନ୍ଦ ଆଉ
1: କିନ୍ତୁ ବହୁତ ଅର୍ଡର ଥିବ ରଜ ସମୟରେ ନା
0: ରଜ ପୂର୍ବରୁ ମ୍ୟାମ ସାବିତ୍ରୀ ବେଳେ ଖାଇବାକୁ ସମୟ ରହିବନି ସାବିତ୍ରୀ ପନ୍ଦର ଦିନ ହବ ଆମକୁ ମାଲିକ ମାନେ ବସେଇ ଉଠେଇ ଦେବେନି ପୂଜା ପାଇଁ ଦିନକୁ ଦୁଇ ଥର ତିନି ଥର ଆସୁଥିବ ଜଣେ ଜଣେ ବୋଲେ ବେପାରୀ ଯେତେ ଅଛନ୍ତି
1: ସାବିତ୍ରୀ ଆଗରୁ ରଜ ଆଗରୁ ନେବେ ନା ଲୁଗା ନେଲେ ସିନା ତାର ସବୁ ସେଟ୍ କରିକି ପିନ୍ଧିବେ
0: ହଁ ରଜ ପୂର୍ବ ସାବିତ୍ରୀ ଜାଣିକି ଟିକେ ଜୋରିଆ ବେପାର ଆଉ ଗଣେଶ ପୂଜା ଆସିଗଲେ ଦଶହରା ଯାଏ ଆଉ ସେମିତି
1: ଓଡ଼ିଶାରେ ତ ସବୁବେଳେ ପର୍ବ ସାବିତ୍ରୀ ରଜ ଗଲା ତାପରେ ଆସିଯିବ ଗଣେଶ ପୂଜା ଆଉ କଣ କଣ ସବୁ ପୂଜା ତାପରେ ଚାଲିଲା ନା
0: ହଁ ଗଣେଶ ପୂଜା ଏଇଠି ଟିକେ ମାନବାରିଆ ଧରିବ ବୋଲେ ଟିକେ କମଜୋରି ହବ
1: ମଝିରେ ରାକ୍ଷୀ ପୂର୍ଣ୍ଣିମା ଅଛି ରାକ୍ଷୀ ପୂର୍ଣ୍ଣିମାରେ ତ ସମସ୍ତେ କିଣିକି ଲୁଗାପଟା ଗିଫ୍ଟ ଦିଅନ୍ତି ସେଥିରେ ବି କିଛି ଆପଣଙ୍କର ଭଲ ବେପାର ହଉଥିବ
0: ନିଶ୍ଚୟ ବେପାର ହଉଛି କିନ୍ତୁ ଗଣେଶ ପୂଜା ଆସିଗଲେ ଆମର ବେପାରଟା ଜୋର ଆସିବ
1: ହଁ ତା ପଛକୁ ତା ପଛ ସବୁ ପୂଜା
0: ଗଣେଶ ପୂଜା ପନ୍ଦର ଦିନ ହବ ବୋଲେ ସମୟ ରହିବନି କୌଣସି କାମ ଆଉ ନାହିଁ କେବଳ କାମ କରା ଚାଲିବ ଆଉ ବୋଲେ ବାହାଘର ମାନେ ତ ଆସିକି ଦୁଆର ଦୁଆର ବୁଲିକି ହବ ନେବେ ଯେତେ ବେପାରୀ ଅଛନ୍ତି ଦିନକୁ ଚାରି ପାଞ୍ଚ ବେପାରୀ ଆସିକି ଦୁଆର ଢୁକିବେ ହୁଏ ତେଳ ଲୁଗା ବାହାରିଲା ଯାହା ଉପରେ ପଳେଇ ଆସି ନେଲା ଆଉ ଏମିତିକି ବେଳେବେଳେ ମହାଦିନ ଆସିବେ ଆମେ କଣ କରିବୁ ନା ଘରେ ତାକୁ ଲୁଗାଟାକୁ ଲୁଚେଇକି ରଖିଲା ଭଳିଆ ରଖିବୁ ଘରେ ପଶିଯିବେ ଜଣେ ନୁହଁ ତିନି ତିନି ଜଣ ବେପାରୀ ଆସିକି ଆମର ଘରେ ପଶିଯିବେ ତେଣୁକରି ଆମେ ଦେଖିବୁ ଯାହାକୁ ଆମର ଭଲ ଲାଗିଲା କି ସେ ଠିକ ରେଟ୍ ଦେଲା ତା ପାଇଁ କିଛି ରଖିଦେବୁ ସେଇ ଘର ଭିତରେ ସେମାନେ ଗଲା ପରେ ସେମାନେ ଆସିଲେ ଆମେ ତାଙ୍କୁ ଦବୁ ଆଉ ଏମିତି ବେପାର ଚାଲେ ଆଉ ମହାଜନ ବି ଉଷୁଛନ୍ତି ଭାଇ ଆମକୁ ଦଉନ ଆମକୁ ଦଉନ
1: ଆଚ୍ଛା ମହାଜନ କାହାକୁ କହୁଛନ୍ତି ବେପାରୀ କାହାକୁ କହୁଛନ୍ତି
0: ମ୍ୟାମ ଶୁଣନ୍ତୁ ଆମେ ବୁଣାକାର ଆମେ

0: ସୂତା କିଣିକି ଆଣିକି ଲୁଗା ବିକିବୁ,
1: ସେଟା ବେପାରୀମାନଙ୍କୁ ଦଉଛନ୍ତି?
0: ହଁ, ଯୋଉ ବେପାରୀ ଅଛନ୍ତି ସେମାନେ କଣ କରୁଛନ୍ତି, ଆମର କିଣିକି ନେବେ ଲୁଗା, ସେ ଡାଇରେକ୍ଟ ନେଇଯିବେ ଧର ଭୁବନେଶ୍ୱର, ରାଉରକେଲା, ପୁରୀ, ଏମିତି ସେ ସବୁ ନେଇକି ଯିବେ ଲୁଗା। ଆଉ କିଛି ଅତି ବେପାରୀ ବାଲା ସେମାନେ କଣ, ତାଙ୍କ ପାଖରେ ହଜାର ପିସ୍ ଦୁଇ ହଜାର ପିସ୍ ଲେଖା ସେମାନେ ଷ୍ଟକ୍ ରଖୁଛନ୍ତି, ସେମାନେ ବ୍ରହ୍ମପୁରରୁ ଭୁବନେଶ୍ୱରରୁ ରାଉରକେଲାରୁ ସେମାନେ ଆସିକି ଆଙ୍କଠୁ ଗଚ୍ଛିତ କରିକି ଲୁଗା ନେଇକି ଯିବେ, ଝାରସୁଗୁଡ଼ା କରିକି ଏମିତି ଆସନ୍ତି, ସେମାନେ ନେଇକି ଯାଆନ୍ତି। ଆଉ
1: ଆଚ୍ଛା, ଆଉ ଏ ଯୋଉ ମହାଜନ ମାନଙ୍କ କଥା କହିଲେ, ମହାଜନ ମାନେ କିଏ?
0: ସେଇମାନେ ମହାଜନ ବୋଲେ ଯୋଉମାନଙ୍କ ପାଖରେ ପଚାଶରୁ ଶହେ ଦୁଇଶହ ହଜାର ପିସ୍ ର ସେମାନେ ହେଉଛନ୍ତି ମହାଜନ।
1: ସେମାନେ ଏକା ସାଙ୍ଗରେ ଗୁଡ଼ାଏ ନେଇଯାନ୍ତି ଆପଣଙ୍କ ଠାରୁ?
0: ହଁ ହଁ, ସେମାନେ ଆସିକି ଆମର ଚାରି ପିସ୍ ପାଞ୍ଚ ପିସ୍ ଲେଖେ ନେବେ, ଇଏ କଣ କରିବେ ନା ହଜାର ପିସ୍ ଦୁଇ ହଜାର ପିସ୍, ଏମିତିକି ଲକଡାଉନ ଟାଇମରେ ଆମ ଲୁଗା ଏମିତି ରହିଲା, ମହାଜନ କେତେ ତାଙ୍କ ମୁଣ୍ଡ କାମ କଲାନି, ତେଣୁ କରି ବେପାରୀ ଆଡୁ ବାହାରୁ ଆସିବ, ସେମାନେ ନେଇକି ଯିବେ ଆଉ କାଳେ। ଆଉ
1: କିଛି ଜଣ ଆଣନ୍ତି ମହାଜନଙ୍କଠୁ ସୂତା ଆଣନ୍ତି କରନ୍ତି କାମ, କିନ୍ତୁ ଆପଣ ନିଜେ ସୂତା ନିଜ ରଙ୍ଗ ସବୁ ନିଜର?
0: ନାଇଁ, ରଙ୍ଗ ପାଇଁ ମ୍ୟାମ ଆମେ ନିଜେ ନୁହଁ, ବିକା ହଉଛି ଦୋକାନରେ ସୂତା ସୂତା କାନ୍ଥ ସବୁ ବିକା ହଉଛି, ଆମେ କିଣିକି ଆଣିବୁ, ଆଉ ଆମେ ନିଜେ ତାକୁ ବବିନି ସବୁ କାମ କରିକି, ଆମର ଅଛି ଡ୍ରମ, ତାକୁ ଆମେ କାମ କରିବୁ, ନିଜେ ଲୁଗା ବାହାର କରିବୁ, ବାନ୍ଧ ବାନ୍ଧିକୁ ନିଜେ ଦଉଛୁ ଡ୍ରମ କରିକି, ସେମାନେ ବାନ୍ଧ ବାନ୍ଧିକି ଦେଇଦେବେ, ଆମେ ବୁଣି ସାରିଲା ପରେ ଲୁଗାକୁ ଆମେ ଘରେ ଷ୍ଟକ୍ କରିବୁ, ପାଞ୍ଚ ପିସ୍ ଦଶ ପିସ୍ କୋଡ଼ିଏ ପିସ୍ ଯାହା ଯାହା ଅଛି ନିଜ ସମ୍ବଳକୁ ନେଇକି ଆମେ ରଖିବୁ। ତାପରେ ସେମାନେ ଆସିବେ, ଯୋଉ ବେପାରୀମାନେ ସେମାନେ ଆସିକି ଆମଠୁ କିଣିକି ନେଇଯିବେ, ବୁଲି ବୁଲିକି ଯିଏ ଗାଁ ମାନଙ୍କୁ କଲେକ୍ସନ କରିକି ପାଞ୍ଚ ପିସ୍ ଦଶ ପିସ୍ ଲେଖା ଏମିତି ନେଇଯିବେ, ଦଶ ଦଶ ପଚାଶ ପିସ୍, ସେମାନେ ନେଇକି ହଜାର ହଜାର ପିସ୍ ପାଖରେ ରଖିବେ, ସେମାନେ ଆସିବେ ବେପାରୀ, ସେମାନେ ତାଙ୍କଠୁ ନେଇକି ଯିବେ, ଆମଠୁ ଯିଏ ଲୁଗା ନଉଛନ୍ତି ଯୋଉ ଦୁଇ ତିନି ଜଣ, ସେମାନେ ଡାଇରେକ୍ଟ ନେଇକି ରହୁଛନ୍ତି ଭୁବନେଶ୍ୱର ଆଉ ପୁରୀ, ସେମାନେ ବେପାରୀ, ସେମାନେ ବଡ ବେପାରୀ, ସେମାନେ କୋଟି କୋଟି ଟଙ୍କା ବେପାର କରୁଛନ୍ତି। ଆଉ
1: ବୁଝିଲି, କିନ୍ତୁ ଆପଣଙ୍କର କାମଟି ଭାରି ବଢିଆ ଲାଗୁଥିବ ନା, ପରିଶ୍ରମ କରିବେ କାମ କରିବେ, ତାପରେ ଏତେ ବଢିଆ ଜିନିଷଟେ ବାହାରି ଯେତେବେଳେ ଆସିବ ପୁରା କମ୍ପ୍ଲିଟ ହେଇଯିବ, ଶାଢୀ ଗୋଟିଏ କିମ୍ବା ଯେକୌଣସି ଡ୍ରେସ୍ କନା ଯାହା ବି ବାହାରି ଆସିଲା ବେଳକୁ ଆପଣଙ୍କୁ କେତେ ଖୁସି ଲାଗୁଥିବ ନା?
0: ହଁ, ଆସିଥିଲେ ଏବେ ଆମର ଟାଟା ଷ୍ଟିଲ ଜଣେ ଭାଇ, ଆମର ଆବାସ, ତାଙ୍କ ଘର ହଉଛି ସାଲେପୁର, ଆସିଥିଲେ ଏଠି ଦେଖିଲେ ଶାଢୀ, କିଣିବି ସେ ଶାଢୀ, ଗୋଟେ ସାର୍ଟ କିଣିକି ନେଇକି ଗଲେ, ରଜରେ ଆସିଲେ, ରଜ ସେଠି ଟିକେ ବୁଲିଲେ ଆଉ ଲୁଗାପଟା ନେଇକି ଗଲେ, ଆଉ ଆଉ କହିଛନ୍ତି ଫେରେ ଭବିଷ୍ୟତ ଯଦି ହବ ଦରକାର ହୁଏ ଆସିବ ବୋଲି କହିଛନ୍ତି।
1: ଆପଣଙ୍କ ଲୁଗା ତ ସବୁଦିନ ମହାପ୍ରଭୁ ପିନ୍ଧୁଛନ୍ତି?
0: ହଁ, ନିଶ୍ଚିତ ନିଶ୍ଚିତ ମହାପ୍ରଭୁ ନିଶ୍ଚିତ ପିନ୍ଧିବେ, ଆଉ ଆମର ନ ବୁଣିଲେ ଆମ ଭାଇ ମାନଙ୍କର ଯେକୌଣସି ଭାଇର ତ
1: ସେଇ ଏକା କଥା, ମାଣିଆ ବନ୍ଧା ଶାଢୀ ତ ପିନ୍ଧୁଛନ୍ତି ମହାପ୍ରଭୁ।
0: ହଁ, ନିଶ୍ଚିତ ନିଶ୍ଚିତ।
1: ଏଇ ଯୋଉ କହିଲେ ଆପଣ କହିଲେ ଆଉ ଟିକେ ଆଗରୁ ଯେ ରଜରେ ବୁଲାବୁଲି କଲେ, କୋଉଠି ସବୁ ଯାଇଥିଲେ ବୁଲିବା ପାଇଁ?
0: ହଁ, ଦେଖନ୍ତୁ ଟିକେ କୁଣିଆର ବୋଲେ ସରୁ ଘର ଯିବାର ଆଜି ଅଛି, ପୁରୋହିତ ହବ, ଏକରକୁ ଆମର ଗୋଟେ ଠାକୁରାଣୀ ଅଛନ୍ତି, ଟିକେ ଯାଇଥିଲୁ, ଏବେ ଟିକେ ଭୋଜି କରିବାକୁ ଯାଇଥିଲୁ, ଆଉ ଏକରକୁ ଯିବା କଥା ଆମର ଯୋଉ ହେଇଛି କାମାକ୍ଷା ଘରେ ଆମର ଗୋଟେ ଗ୍ରୀଷ୍ମ ନୂଆ ଚରଣ, ସେଟା ଯିବୁ ରବିବାର ଦିନ ବୋଲି ବରାଦ କରିଛୁ, ଏମିତି ସବୁଆଡ଼େ ବୁଲାବୁଲି ଟିକେ କରୁଛୁ ଆଉ, ରଜରେ ଛୁଟି ହଉଛି ଟିକେ ତାସ ଖେଳ ହଉଛି ଦୁଇ ପରେ ଘଣ୍ଟେ।
1: ଏକୁଟିଆ ଆପଣ ଯାଆନ୍ତି କି ପରିବାରକୁ ନେଇକି ଯାଆନ୍ତି?
0: ନାଇଁ, କେବଳ ମ୍ୟାମ ପରିବାର ଆମେ ଯାଇଥିଲୁ, କେବଳ ପୁରୀ ଯାଇଛୁ ଆଉ ତାରିଣୀ ଯାଇଛୁ ଆଉ ପରିବାର କୁଆଡେ ଯାଇଛୁ, ଆଉ ବାକି ସବୁ ଆମେ ନିଜେ ନିଜେ, ଆମର ଗ୍ରୁପ ସଂଘ ଗୋଟେ ଅଛି, ସ୍ୱୟଂସହାୟକ ଗ୍ରୁପ ବହୁତ ଦିନ ହେଲା ଅନେଶତ ମସିହାରୁ ଆମର ଅଛି, ଆମେ ପ୍ରାୟ ସେଥିରେ ଯାଉ, ଭାଇମାନେ ସମସ୍ତେ ବୁଲାବୁଲି କରିବାକୁ ଭୋଜିଭାତ କରିବାକୁ ଯାଉ।
1: ବଢିଆ କଥା, କାମ ସହିତ ନିଜକୁ ମଧ୍ୟ ସମୟ ଦେଉଛନ୍ତି, ପରିବାରକୁ ସମୟ ଦେଉଛନ୍ତି, ବୁଲାବୁଲି କରୁଛନ୍ତି, ମନକୁ ଫ୍ରେଶ ରଖୁଛନ୍ତି, ସେମିତି ଫ୍ରେଶ ରହିଥାନ୍ତୁ ସବୁବେଳେ, ହସୁଥାନ୍ତୁ। ଘରେ ସବୁ କିଏ ଅଛନ୍ତି କହିଥାନ୍ତୁ?
0: ଆମ ଘରେ ତ ବର୍ତ୍ତମାନ ପୁଅ ତ ଥିଲା, ଟିକେ ବେପାର କରୁଥିଲା ଅନଲାଇନ୍ରେ, ସେ ବର୍ତ୍ତମାନ ଯାଇକି ଏଠି ଗୋଟେ ଫାଇନାନ୍ସ କମ୍ପାନୀ ତାଙ୍କୁ ଡାକି ନେଇଛନ୍ତି, ଯାଇକି ଅଛି ତାଳଚେର ଖମାରରେ, ସେ ଆସିଲା ରଜ ଥିଲେ, ଚାରି ଦିନ ରହିକି ପଳେଇଲା, ଆଉ ଆମେ ତ ଦି ଜଣ ଅଛୁ ବର୍ତ୍ତମାନ। ଆଉ
1: ଆପଣଙ୍କ ପତ୍ନୀଙ୍କ ନାଁ କଣ?
0: ତାଙ୍କ ନାଁ ବିନି ପ୍ରଧାନ।
1: ପୁଅ ନା?
0: ପୁଅ ନା ସମ୍ପଦ ପ୍ରଧାନ।
1: ସମସ୍ତଙ୍କ ସହିତ ସେମିତି ଭଲରେ ଥାନ୍ତୁ, ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ମୋ ପସନ୍ଦର ଆମର ଗୋଟେ ବଳିଦାନର ଅଛି ତସା ଭାଇରେ ଗୋଟେ ଗୀତ, ବଢିଆ ଲାଗେ, ବର୍ତ୍ତମାନ ବାସ କାମ ତ ଆରମ୍ଭ ହେଇଗଲାଣି, ଦେଇଦିଅନ୍ତେ ସମସ୍ତ ଓଡ଼ିଶା ସାରା ଭାଇମାନଙ୍କୁ, ମତେ ଭଲ ଲାଗନ୍ତା। ଆଉ
1: ନିଶ୍ଚୟ ନିଶ୍ଚୟ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣେଇ ଦଉଛୁ, ଫୋନ କଲେ ସେଥିପାଇଁ ଧନ୍ୟବାଦ।

ମୂଳକୁ ସୁନ୍ଦର ପର୍ବତ ମାଳ କ୍ଷେତକୁ ସୁନ୍ଦର ଧାନ ନିଗାଡ଼ି ହସାଉଥିବାରେ ଏକ।

0: ସାଥୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ए मासरे भी एते इलेक्ट्रिक बिल केमिति देबी?
2: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोरा एते चिंता काहे कि जे मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
1: सतरे भाई?
2: हां भाई, मात्र 1875 टंका रे पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
3: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।
4: ପୁଣିଥରେ ଆସିଗଲି ବନ୍ଧୁ, ଆପଣମାନେ ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଡ଼ ଦିଲ୍ ସେ ଦିଲ୍ ତକ୍। ଏଥର ଆପଣମାନଙ୍କ ସହିତ ଚିଟ୍ଚାଟ୍ କରିବା, ଆପଣଙ୍କର ଭାବ ଭାବନା, ଆପଣଙ୍କ ଚିନ୍ତା ଚେତନା ମତ ମତାନ୍ତରକୁ ନେଇ କରିବା ଚର୍ଚ୍ଚା। ହଁ, କାର୍ଯ୍ୟକ୍ରମ ଡାଇଲି ଲାଇଫ୍, ସେଥିରେ ଆପଣଙ୍କ ପାଇଁ ରହିଛି ଆଜି ଟପିକ୍, ନେତୃତ୍ୱ ନେବା ଏକ କଳା। ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱ ନେଇଛନ୍ତି କି? କ'ଣ ରହିଛି ତାର ଖଟା ମିଠା ଅନୁଭୂତି? ନିଜ ସାଙ୍ଗସାଥୀଙ୍କ ପାଇଁ ନେତୃତ୍ୱ ନେବା, କ୍ଲାସ୍ରେ ମନିଟରିଂ କରିବା, ଖେଳରେ କ୍ୟାପ୍ଟେନସିପ୍ କରିବା, ଏସବୁ ଗୋଟେ ଗୋଟେ ନେତୃତ୍ୱ। ତ ସେଇଭଳି ନେତୃତ୍ୱରେ ଆପଣ କେବେ ନିଜକୁ ସାମିଲ କରିଛନ୍ତି କି? କ'ଣ ରହିଛି ତାହାର ଖଟା ମିଠା ଅନୁଭୂତି? ଆମ ସହିତ ସେୟାର କରନ୍ତୁ ଗୋଟିଏ ଫୋନ୍ କଲ୍ ମାଧ୍ୟମରେ। ଆମକୁ କଲ୍ କରନ୍ତୁ, ଆମ ନମ୍ବର ହେଲା 0671-2303-153। ଏ ନମ୍ବରରେ କଲ୍ କରନ୍ତୁ ଏବଂ ଆପଣଙ୍କ ମତ ଆମ ସହିତ ସେୟାର କରିଥାନ୍ତୁ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

କଳା ଯାହାର ଆରମ୍ଭ ହୋଇଥାଏ ଆମର ପିଲାଦିନେ, କେଉଁଠି ନା ସ୍କୁଲରେ ପ୍ରଥମେ ଆମକୁ ସେ ସୁଯୋଗ ଦିଆଯାଏ, ମନିଟର କରାଯାଏ ଆମର ଭଲ ଗୁଣ, ଅନ୍ୟମାନଙ୍କ ସହିତ ବ୍ୟବହାର, ଆଚାର, ଅନ୍ୟମାନଙ୍କୁ ସବୁ ବୁଝେଇବା, ଏସବୁର ଗୁଣକୁ ପରିପ୍ରକାଶ କରିବା ପାଇଁ ଆମକୁ ମନିଟର ଭାବେ ସ୍କୁଲରେ କ୍ଲାସରେ ଦାୟିତ୍ୱ ଦିଆଯାଏ। ତ ପିଲାମାନଙ୍କର ସମସ୍ୟା କ୍ଲାସ ଟିଚରଙ୍କ ପାଖରେ ପହଞ୍ଚାଇବା, ତ ପିଲାମାନଙ୍କୁ ଶୃଙ୍ଖଳିତ ଭାବେ ରଖିବା, ପିଲାମାନଙ୍କର ହୋମୱାର୍କ ଖାତାକୁ କ୍ଲାସ ଟିଚରଙ୍କ ପାଖକୁ ନେବା, ଏଇଭଳି କିଛି ଅନେକ କାମ ଆମକୁ ଦିଆଯାଇଥାଏ ଯେଉଁଥିରେ ଆମେ ଗୋଟେ ନେତୃତ୍ୱ ନେବାର ପ୍ରଥମ ପଦାର୍ପଣ କରୁ ଆଉ ଶିଖିଥାଉ ମଧ୍ୟ କ୍ଲାସରୁମ୍ରୁ। ପରବର୍ତ୍ତୀ ସମୟରେ ଖେଳରେ ଅନେକ ସମୟରେ କ୍ୟାପ୍ଟେନସିପ୍ ଥାଏ, ଗୋଟେ ଖେଳରେ ଯେତେବେଳେ ଦଳଗତ ଖେଳ ହେଉଛି ତ ଗୋଟେ ଦଳର ନେତୃତ୍ୱ ନେବା ପାଇଁ ଜଣକୁ ଦାୟିତ୍ୱ ଦିଆଯାଏ, ଯାହାକୁ କ୍ୟାପ୍ଟେନ୍ ବୋଲି ଆମେ କହୁ ବା ଅଧିନାୟକ ବୋଲି କହୁ, ସେ ବି ଗୋଟେ ନେତୃତ୍ୱ। ସବୁ ସମସ୍ତଙ୍କୁ ସମାନ ଭାବେ ନେଇ କିଭଳି ଭାବେ ଏ ଖେଳକୁ ଜିତି ହେବ ବା ଖେଳରେ ବିଜୟ ହୋଇପାରିବ ସେ ସବୁ ନେତୃତ୍ୱ ନେବାର ଗୋଟେ ସ୍ୱତନ୍ତ୍ର କଳା। ତ ଏମିତି ଭାବେ ଅନେକ ସମୟରେ ଆମକୁ ସୁଯୋଗ ମିଳେ ଆମ ଜୀବନରେ, ଆମକୁ ନେତୃତ୍ୱ ନେବାକୁ ପଡ଼ିଥାଏ ଯେକୌଣସି ଉପାୟରେ ହେଉ, କାହାକୁ ସାହାଯ୍ୟ କରିବାର ହେଉ, କାହା ପାଇଁ ଦୀପଦ କହିବାର ହେଉ। ତ ଏଇ ଯେଉଁ ନେତୃତ୍ୱ ନେବାର କଳା, ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱରେ ନେଇଛନ୍ତି କି, କ'ଣ ରହିଛି ତାର ଖଟା ମିଠା ଅନୁଭୂତି ଆମ ସହିତ ସେୟାର କରନ୍ତୁ ଫୋନ୍ କଲ୍ ମାଧ୍ୟମରେ। କଲ୍ କରନ୍ତୁ ଆମକୁ 0671230315 ନମ୍ବରରେ, ଜଣାନ୍ତୁ ଆପଣଙ୍କର ମତ।

ହବନ୍ତୁ, ନେତୃତ୍ୱ ନେବା ହେଉଛି ଗୋଟେ କଳା, ଗୋଟେ ଅନନ୍ୟ କଳା। ସମସ୍ତଙ୍କ ଭିତରେ ଏଇ ନେତୃତ୍ୱପଣ ବା ଲିଡରସିପ୍ ଗୁଣ ନଥାଏ। ମୁଁ ମଧ୍ୟ ରାଜନୀତି କଥା କହୁନି, ରାଜନୀତି ତ ସେ ତ ଅନେକ ପ୍ରକାର, ରାଜନୀତିର କଥାକୁ ବାଦ ଦେଇକରି ଆମେ ଯେଉଁ ନେତୃତ୍ୱର କଥା କହୁଛେ, ସେ ନେତୃତ୍ୱ ହେଉଛି ଏମିତି ଗୋଟେ

0: ବନ୍ଧୁ ଆମ ସହିତ ଯୋଡ଼ି ହେଇଗଲେଣି ଜଣେ ବନ୍ଧୁ, ଦେଖିବା ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ। ଦେଖିବା ଆଜି ଆମର ପ୍ରଥମ କଲର କିଏ କିଏ କହୁଛନ୍ତି, କୋଉଠି କହୁଛନ୍ତି?
1: ଶୁଭ ସକାଳ ଜୟଦେବ ଭାଇ, ନମସ୍କାର।
0: ନମସ୍କାର,
1: ପ୍ରଶାନ୍ତ କହୁଥିଲି ରାଜଂଶ କଟକରୁ।
0: ପ୍ରଶାନ୍ତ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି ଆପଣଙ୍କୁ। କଣ କହିବା ଆଜିର ଟପିକ କୁ ନେଇ?
1: ମ୍ୟାମ ଭାଇ, ମୁଁ ହାଇସ୍କୁଲରେ ମନିଟରିଂ କରିଥିଲି 3 ବର୍ଷ, ଅଷ୍ଟମ ନବମ ଦଶମରେ, ଏବଂ ବହୁତ ଅପ୍ରିୟତା ଯୋଉ ପିଲାମାନଙ୍କ ଇଏରେ ଅପ୍ରିୟତା ବୋଧ ବହୁତ ମାନେ ଅନୁଭବ ହୁଏ, ତେଣୁ 6 ମାସ ଖଣ୍ଡେ ଥିଲା ମେଟ୍ରିକ ପରୀକ୍ଷା, ମୁଁ ଓହରି ଯାଇଥିଲି ଭାଇ ତା ଭିତରେ।
0: କଣ ଅପ୍ରିୟ କେମିତି କଣ ହବାକୁ ପଡେ?
1: ଯୋଉ ପିଲାମାନଙ୍କୁ ଧରନ୍ତୁ ସେମାନେ ଦୁଷ୍ଟାମୀ କରୁଥିବେ, ତାଙ୍କ ଶିକାୟତ କରିବ, ସେମାନେ ଦୁଷ୍ମନୀର ରାସ୍ତା ବାଛି ନଉଥିଲେ, ଏମିତି କଥା ଭାଇ।
0: ଆଚ୍ଛା ଆଚ୍ଛା, ତାହେଲେ ଆପଣଙ୍କର ଗୋଟେ ଖଟା ଅନୁଭୂତି ଅଛି ନାଇଁ କି?
1: ହଁ ଭାଇ, ସେଥିରେ କିନ୍ତୁ ଅନୁଭୂତି ନାହିଁ, ମୁଁ ସାଇଲେନ୍ସ ସବୁବେଳେ ଯେ ପଢାରେ ଭଲ ଥିଲି, ଏବଂ ସେ ମ୍ୟାଡାମ ଥିଲେ
0: ମନିଟର କଲେ ଯାହାକୁ ଦାୟିତ୍ୱ ଦିଆଯାଏ, ସେ ଗୋଟେ କିଛି ମାନେ ଖାଲି ଖଟା ଅନୁଭୂତି, ମିଠା ଅନୁଭୂତି କିଛି ନଥାଏ?
1: ନାଇଁ ଭାଇ, ମିଠା ଅନୁଭୂତି କଣ କି ଭଲ ଲାଗେ, ତା ମନରେ ଗୋଟେ ସବୁଠୁ ହୁଏ ଯେ ସମସ୍ତଙ୍କୁ ସାହାଯ୍ୟ କରିବା, କେମିତି ଶୃଙ୍ଖଳାଗତ ଜୀବନ ଯାପନ କରିବା, ଏ ମନୋବୃତ୍ତି ତା ଭିତରେ ଆସିବା ଦରକାର ଭାଇ। ସମସ୍ତେ ମାନୁଥିବା ଦରକାର, ଆଉ ତା ଭିତରେ ସେ ଶୃଙ୍ଖଳାଗତ ନିୟମ ଥିବ, ଅନ୍ୟମାନେ ମାନେ ଇଏ କରୁଥିବେ ତ ତାକୁ ଠିକ ଲାଗିବନି ଭାଇ।
0: ପ୍ରଥମେ ନିଜ ଆଚରଣ, ନିଜ ବ୍ୟବହାର ଯଦି ଠିକ ରହିବ, ଅନ୍ୟମାନଙ୍କୁ ସହିତ ସମନ୍ୱୟ ରକ୍ଷା କରିପାରିବ, ତାହେଲେ ସେ ନେତୃତ୍ୱ ନେବା କଳାଟା ନିଶ୍ଚିନ୍ତ ସଫଳ ହବ। ଠିକ ଅଛି, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ବହୁତ ବହୁତ ଧନ୍ୟବାଦ, ଶୁଣୁଥିବାରୁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି।
1: ନମସ୍କାର।
0: ବନ୍ଧୁ ଶୁଣୁଥିଲେ ପ୍ରଶାନ୍ତ କହୁଥିଲେ ପ୍ରଥମରୁ ସେ ତାଙ୍କର ଖଟା ଅନୁଭୂତି କହିଲେ ଯେ ଟିକେ ଅପ୍ରିୟ ହେଇଯାଇଥିଲେ ଅନ୍ୟମାନଙ୍କ ସହିତ, କିନ୍ତୁ ଏ ଗୋଟେ ସୁନ୍ଦର କଥା, ସେ ଗୁଣ ସେହିଭଳି ନଥିଲେ ସମସ୍ତଙ୍କୁ ସୁଯୋଗ ମିଳେନି ନେତୃତ୍ୱ ନେବାରେ। ତ ପରବର୍ତ୍ତୀ କଲର ଦେଖିବା କିଏ ସେ କଣ କହୁଛନ୍ତି ନେତୃତ୍ୱ ନେବାର କଳାକୁ ନେଇ, ତାଙ୍କର କଣ ରହିଛି ଅନୁଭୂତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ନମସ୍କାର,
2: ମୁଁ ସତ୍ୟବ୍ରତ ସାହୁ ଯାଜପୁର କହୁଛି।
0: ସତ୍ୟବ୍ରତ ସତ୍ୟ ଭାଇ, ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଆଜ୍ଞା, ଟପିକ ଯୋଉଟା ରଖା ହେଇଛି ଭଲ ଟପିକଟା ରଖା ଯାଇଛି, ନେତୃତ୍ୱ ନବାଟା ପ୍ରକୃତରେ ଗୋଟେ କଳା।
0: ଆଜ୍ଞା,
2: କିନ୍ତୁ ସେମିତି କଳା ଯଦି ମୋ ଭାଗ୍ୟରେ ମିଳିନି ତଥାପି

0: ପିଲାଦିନେ ମାନେ ମନିଟର ହବାର ସୌଭାଗ୍ୟ ମିଳିଥିଲା। ସେ ମନିଟର ହବାରେ ଗୋଟେ ମଜା ଅଂଶ ଅଛି, ମୁଁ ଆପଣଙ୍କ ପାଖରେ କହିପାରିବି ଯେ ମାନେ ମନିଟର ସାର୍ ତ କହିଥାନ୍ତି ଯେଉଁମାନେ ପାର୍ଟି କରିବେ ତାଙ୍କ ନାଁ ଲେଖିଥିବ। ମୁଁ ଲେଖିଦେଇଥାଏ ପିଲାଙ୍କ ନାଁ ଯେଉଁମାନେ ଲେଖିଦେଇଥାଏ। ଗୋଟେ ଗୋଟେ ପିଲା କଣ କରନ୍ତି, କ୍ଲାସ ଛୁଟି ହେଲେ ମୋତେ ମାରନ୍ତି, କହନ୍ତି ତୁ କାହିଁକି ଲେଖିବୁ ନା
1: ଛୋଟ ପିଲା ଭିତରେ।
0: ହଁ, କିନ୍ତୁ ସେ ପ୍ରକୃତ ପାର୍ଟି କରିଥାଏ, ସାର୍ ଗୋଟେ ସିଏ ମାଡ଼କାଏ ବା ପଛରେ ସିଏ ମୋତେ ହିଁ ମାରେ। ଆଉ ଗୋଟେ କଥା ଆପଣ ଟିକେ ଖରାପ ଲାଗିପାରେ ସମସ୍ତଙ୍କୁ, ଯେ ସେଇ ସମୟ ପିଲା ସମୟରେ ଯଦି ମନେକର ଖାତାରେ ଲେଖୁଥିବି ଗୋଟିଏ ସବୁ ତ ତଳୁ ତଳୁ ନାଁ ଲେଖା ହଉନଥିବ, ଗୋଟେ ସାଇଡ୍ ବି ଡାଣ ସାଇଡ୍ ବାଁ ସାଇଡ୍ ଲେଖା ହେଇଯିବ। ଯଦି କୋଉ ପୁଅ ପିଲା ନାଁ ସାଇଡ୍ ଯଦି ଗୋଟେ ଝିଅ ପିଲା ନାଁ ଲେଖିଦେଲି ଗଲା, କଥା ଖରାପ। ଆପଣ ଜାଣିପାରୁଥିବେ ସେ
1: ସମୟ ମନିଟରକୁ ଦୋଷ ଦବାକୁ ପଡେ ସବୁ।
0: ଏଇ ଯୋଉ ସମସ୍ୟାଟା କେବଳ ମନିଟରକୁ ହିଁ ଭୋଗିବାକୁ ପଡେ, ମାନେ ପଛରେ ଦରକାର ବେଳେ ପିଲାଙ୍କଠାରୁ ମାର ଖାଇବାକୁ ପଡେ, ଗାଳି ଶୁଣିବାକୁ ପଡେ, କିନ୍ତୁ ସାର୍ଙ୍କ ପାଖରେ
1: ସେ ପାଠଟା ବାଦ ଦେଇକି ସେ ମାଡ ଖାଇବା ଗାଳି ଶୁଣିବା ପାଠକୁ ବାଦ ଦେଲେ ମନିଟର ଆଉ ଗୋଟେ ଭଲ ଗୁଣ କଣ ଥାଏ? ଜଣେ ମନିଟର
0: ଭଲ ଗୁଣ ହଉଛି ସିଏ ଯିଏ ମନିଟର ହବ ସିଏ ପ୍ରକୃତ କମେଣ୍ଟ କ୍ୱାଇଟ୍ ହବା ଦରକାର, ସନ୍ତୋଷିଷ୍ଟ ହବା ଦରକାର, ସେଇଟା ହିଁ ତାର ଗୋଟେ ଭଲ ଗୁଣ। ଏବଂ ସମସ୍ତଙ୍କୁ ବୁଝେଇ ପାରିଲା ଭଳି, ପିଲାମାନଙ୍କୁ ବୁଝେଇ ପାରିଲା ଭଳି ତାର ବି ତାକତ ଥାଏ, ସେଇଥିପାଇଁ ସାର୍ ତାଙ୍କୁ ମନିଟର କରିଥାନ୍ତି। ସେମିତି ପିଲାମାନଙ୍କୁ ମ୍ୟାନେଜ୍ କରିପାରେ, ଆରେ ପାର୍ଟି କରେନି ସାର୍ ଆସିବେ, ଅନ୍ୟ ପେସେଣ୍ଟ ପିଲାମାନେ ଡିଷ୍ଟର୍ବ ହଉଛନ୍ତି, ଆମେ ଯେତେବେଳେ ସାର୍ ନଥିବେ ଏଇଟା ତ ସାର୍ ନଥିଲା ବେଳେ ଏଇଭଳି ସବୁ ସମସ୍ୟାଟା ହୁଏ, ସାର୍ ଥିଲାବେଳେ ତ ସବୁ ଚୁପଚାପ ଥାନ୍ତି, ସାର୍ ନଥିଲା ବେଳେ ପାର୍ଟି ହୁଏ। କିନ୍ତୁ ମନିଟର ସେଇଟା ଗୋଟେ ଭଲ ଗୁଣ, ସେଇଥିପାଇଁ ସେ ସିଲେକ୍ସନ ହେଇଥାଏ ମନିଟର ଭାବରେ, ଯେ ସିଏ ମ୍ୟାନେଜ୍ କରିପାରିବ। ତ ପ୍ରାୟ ବେଳେ ମ୍ୟାନେଜ୍ ତ କରି ହୁଏନି, କାରଣ ପିଲାମାନଙ୍କୁ ତ ମ୍ୟାନେଜ୍ କରିବା ଭାରି କଷ୍ଟ, ଆଉ ଏଇଟା ଗୋଟେ ସୁନ୍ଦର ଅନୁଭୂତି ମୋର ଅଛି। କିନ୍ତୁ ତାପରେ ବଡ ହେଲା ପରେ ମୋର ଆଉ ସେ କୌଣସି ନେତୃତ୍ୱ ନେବାର ସୁଯୋଗ ମିଳିନି ବା ମୁଁ ଅନୁଭୂତି କିଛି ସଂଗ୍ରହ କରିପାରିବି।
1: ବହୁତ ବହୁତ ଧନ୍ୟବାଦ, ଆଜି ଆମ ସହିତ ଯୋଡି ହେଇକି ନିଜ ମତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ବନ୍ଧୁ ଶୁଣୁଥିଲେ, ଆମକୁ କହୁଥିଲେ ସତ୍ୟବ୍ରତ ଭାଇ ପ୍ରକୃତରେ ନେତୃତ୍ୱ ନେବା ଆମ ସ୍କୁଲ ଜୀବନରୁ ଆରମ୍ଭ ହେଇଥିଲା, ସେ ମଧ୍ୟ ମନିଟର ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ, ଆଉ ଅନେକ ଖଟାମିଟା ଅନୁଭୂତି ବି ତାଙ୍କର ରହିଛି। ତ ଆପଣଙ୍କର ସେମିତି ନେତୃତ୍ୱ ନେବାର ଅନୁଭୂତି କ'ଣ ରହିଛି, ନେତୃତ୍ୱ ନେବାର କଳାକୁ ଆପଣ କେମିତି ଆୟତ୍ତ କରିପାରିଛନ୍ତି, କଲ୍ କରନ୍ତୁ ଆମକୁ, ଆପଣଙ୍କ ମତ ଆମ ସହିତ ସେୟାର କରନ୍ତୁ। ଆମ ନମ୍ବର ହେଲା 0671230315 3। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କିଏ କହୁଛନ୍ତି?
2: ଜୟ ମା ଶାରଳା, ଜୟ ଦେବ, ନମସ୍କାର।
1: ନମସ୍କାର ଭାଇ, କୁହନ୍ତୁ।
2: ମୁଁ ଶାରଦା ଭାଇ କହୁଛି, ରେଡିଓ ବନ୍ଧୁ, କନପୁର କଣ୍ଟାପଡାରୁ।
1: ଶାରଦା ଭାଇ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ମୁଁ 2001 ମସିହାରେ ଆମର ଗାଁ ଟିମ୍ରେ କ୍ୟାପ୍ଟେନ୍ ଥିଲି, କ୍ରିକେଟରେ।
1: ଆଚ୍ଛା,
2: ଆଜ୍ଞା ଆଜ୍ଞା। ଆଉ ଜଗତସିଂହପୁରର ପ୍ରାୟ ଜାଗାକୁ ଆମେ ଯାଇଛୁ ଖେଳିବା ପାଇଁ, 10-20 ମ୍ୟାଚ୍ ହେଇଛି, 20 ଖଣ୍ଡେ ମ୍ୟାଚ୍ ହେଇଛି, 20 ଆମେ ଜିତିଛୁ 9-10 ଭିତରେ, ଆଉ ହାରିଛୁ ବି। ଆଉ
1: ତ ଗୋଟେ ନେତୃତ୍ୱ ନବାର ସେ ଯୋଉ କଳା ନେତୃତ୍ୱ ଦକ୍ଷତା କଣ କେମିତି ରହିବା ଦରକାର?
2: ହଁ, 15 ଆମର ଟିମ୍ରେ ମେମ୍ବର ଅଛନ୍ତି, 15 11 ତ ଖେଳିବେ, ଆଉ ବସିବେ ଆଉ 4 ଏକ୍ସଟ୍ରା। ଆଉ ବହୁତ ଭାଇ ସେ ଅନୁମତି, ବହୁତ ପିଲାଙ୍କୁ ଏକାଠି ରଖିବା, ଏକାଠି ଇଏ କରିବା, କେମିତି କଣ ଖେଳ ଆମେ ଜିତିବା, ସେସବୁ ଆଲୋଚନା ବହୁତ କଷ୍ଟଦାୟକ ଭାଇ। ସବୁ ପିଲା ତ ସମାନ ନୁହଁ ନା,
1: ସମସ୍ତଙ୍କ ମନ ନେଇ ଚଳିବାକୁ ପଡିବ।
2: ଆଜ୍ଞା ଆଜ୍ଞା, ନହେଲେ ହେଇପାରିବନି ଆଜ୍ଞା, କୌଣସି ଟିମ୍ ବି, ମାନେ ଗାଁ ଟିମ୍ ହଉ କିମ୍ବା ଇଣ୍ଟରନ୍ୟାସନାଲ ଟିମ୍ ହଉ,
1: ସେତିକି
2: ମୋର ଇଚ୍ଛା ଟିକେ ଥିଲା ଛୁଆବେଳୁ, ଯାହା ହଉ ସେତିକି ହେଇଛି ଆଜ୍ଞା।
1: ବହୁତ ବହୁତ ଧନ୍ୟବାଦ, ଶୁଣୁଥିଲେ ଶାରଦା ଭାଇ କହୁଥିଲେ ପ୍ରକୃତରେ ଗାଁ କ୍ରିକେଟ ଟିମ୍ର ନେତୃତ୍ୱ ନେଇଛନ୍ତି ସେ, ତାର ସଫଳ ମଧ୍ୟ ହୋଇଛନ୍ତି, କିଛି ଅନୁଭୂତି ମଧ୍ୟ ସାଉଁଟିଛନ୍ତି। ତ ସେମିତି ନେତୃତ୍ୱ ନେବାର କଳା ଆପଣଙ୍କ ପାଖରେ କେତେ ଅଛି, ଆପଣ କେବେ ସାଙ୍ଗସାଥୀଙ୍କୁ କୌଣସି କ୍ଷେତ୍ରରେ ନେତୃତ୍ୱ ନେଇ ସହଯୋଗ କରିଛନ୍ତି କି, କ'ଣ ରହିଛି ତାର ଖଟାମିଟା ଅନୁଭୂତି ଆମ ସହିତ ସେୟାର କରନ୍ତୁ। ଆମ ନମ୍ବର ହେଲା 0671230315 3। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କ'ଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର,
3: ମୁଁ ଆଜ୍ଞା ପ୍ରମୋଦ କୁମାର ବେହେରା କହୁଛି, ସଫା ଟାଙ୍ଗି କଟକରୁ।
1: ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ପ୍ରମୋଦ ବାବୁ, କଣ କହିବେ ଟପିକ ସମ୍ପର୍କରେ?
3: ଟପିକ ହଉଛି, ଆପଣ ଯାହା କହିଲେ ନେତୃତ୍ୱ ଏକ କଳା, ଦେଖନ୍ତୁ ଆପଣଙ୍କର ଲଗ୍ନଟା, ଆଉ ଲଗ୍ନଟା ଯଦି ଭଲ ଗ୍ରହ ଥିବେ, ମୁଁ କହୁଛି ରାଶି ଚକ୍ର କଥା, ମାତୃଗର୍ଭରେ ଥିଲାବେଳେ ସେଇ ଜିନିଷଟା ବି

0: ପ୍ରତିଫଳିତ ହୋଇଥାଏ। ଆପଣ ଯୋଉ ଗୋଟିଏ କହିଲେ ଯେ ଦେଖନ୍ତୁ ମନିଟରରୁ ଆରମ୍ଭ କରିକିନା ନେତୃତ୍ୱ ପର୍ଯ୍ୟନ୍ତ ମୁଁ ଆଜ୍ଞା ମନିଟର କରିଛି କ୍ଲାସ 1-7 ପର୍ଯ୍ୟନ୍ତ, ଯେତେବେଳେ ଗାଁ ସ୍କୁଲରେ ପଢୁଥିଲି ସଫା ନେହେରୁ ନୋଡାଲ ବିଦ୍ୟାପୀଠରେ, ତାପରେ ଯେତେବେଳେ 8-3 ମଧ୍ୟ ସେଇଠି ଉତ୍କଳମଣି ବିଦ୍ୟାପୀଠରେ, ପରବର୍ତ୍ତୀ ମୁହୂର୍ତ୍ତରେ ରେଭେନ୍ସା କଲେଜ ସ୍କୁଲରେ ଥିଲାବେଳେ ମୋତେ ଅନକଣ୍ଟେଷ୍ଟେଡ ଭାବରେ କଲଚରାଲ ସେକ୍ରେଟାରୀ ଏବଂ ଲାଇବ୍ରେରୀ ମନିଟର ମଧ୍ୟ କରିଥିଲେ ହଷ୍ଟେଲରେ ଅନଫେୟର ଅଛି। ଏବଂ ତାପରେ ଯେତେବେଳେ ରେଭେନ୍ସାରେ ପଢିଲି ଆମର କେନ୍ଦ୍ରୀୟ ଛାତ୍ରାବାସ ଆପଣଙ୍କର ମଙ୍ଗଳବାଗ ଯୋଉ ଠାକୁରାଣୀ ଅଛନ୍ତି ସିଧା ଯୋଉ ଭେଟନାରୀ ଅଫିସ, ତାରି ଭିତରେ ମଧ୍ୟ ଅନକଣ୍ଟେଷ୍ଟେଡ କଲଚରାଲ ସେକ୍ରେଟାରୀ କଲେ, କାହିଁକି ନା ଯେହେତୁ ନାଟକ ଏସବୁ ଜିନିଷରେ ଟିକେ ମୋର ଥାଏ ଇଏ, ଏବଂ ଆପଣଙ୍କର ଯୁବବାଣୀ କାର୍ଯ୍ୟକ୍ରମରେ ମଧ୍ୟ ମୁଁ କରୁଛି +3 ପଢିଲା ବେଳେ ଆପଣଙ୍କର ଆକାଶବାଣୀ କଟକରେ। ତେଣୁ ନେତୃତ୍ୱ ନେବା ଏକ କଳା, ତା ଦେହରେ ଗୋଟେ ମାନେ ଆନନ୍ଦ ଅନୁଭୂତି ହୁଏ, ଏଇଠି ଏଇଟା ବି ପଜିଟିଭ ପଜିଟିଭ ଆଉ ଡୁ ପଜିଟିଭ। ଆଉ ଯୋଉ ଖଟା ଆସେ ସେ ଖଟାଟା ଆପଣଙ୍କର ଯଦି ବ୍ୟକ୍ତିତ୍ୱ ଥିବ ସେ ଖଟାଟା ସାଙ୍ଗେ ସାଙ୍ଗେ ମିଳିଯିବ, ଅର୍ଥ ଆପଣଙ୍କର ବ୍ୟକ୍ତିତ୍ୱ ଯଦି ପଜିଟିଭ ୱେରେ ଥିବ ଯାହା ସବୁ ଆସିବ ଅପନିନ୍ଦା ଅପଯଶ ଯୋଉ ଆସିବ ସେ ମିଳିଯିବ। କାହିଁକି ମିଳିଯିବ ନା ସେଟା 5%-10% ଥାଏ, ହେଲେ କାହାର ମନୋବୃତ୍ତି କଣ ଥିବ, ଆମେ ଯେତେବେଳେ ସତପଥରେ ଯିବା ନିହାତି ନିହାତି ପ୍ରତିଘାତ ଆସିବ ହେଉଛି। ତେଣୁ ଆପଣଙ୍କର ଆଜି ଜିନିଷଟା ଠିକ କଥା, ତାପରେ ବର୍ତ୍ତମାନ କଥା କିନ୍ତୁ ଦେଖନ୍ତୁ ଆପଣଙ୍କୁ ମୁଁ ଗୋଟିଏ କଥା କହିରଖେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଯେହେତୁ ଆମେ ଏ ଭକ୍ତ, ଯେ ବର୍ତ୍ତମାନ ଯେଉଁମାନେ ନେତୃତ୍ୱ ନେଉଛନ୍ତି ଉଚ୍ଚ ସ୍ତରରେ ସେମାନେ ସେବା ପାଇଁ ନେଉଛନ୍ତି କି ନେବା ପାଇଁ ନେଉଛନ୍ତି ତାହା ଜନତା ଜାଣିଛନ୍ତି, କିନ୍ତୁ ମୋ ମତରେ ତା ଦେହରେ ମଧ୍ୟ ଭଲ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କୁ ଆମେ ଫୁଲ୍ ସପୋର୍ଟ ଦେବା ଦରକାର ସବୁ କ୍ଷେତ୍ରରେ, ସବୁ ଡିପାର୍ଟମେଣ୍ଟରେ, ମନ୍ତର ହୁଅନ୍ତୁ ଆପଣଙ୍କର ଆକାଶବାଣୀ କାର୍ଯ୍ୟକ୍ରମ ହୁଅନ୍ତୁ, ଯୋଉଠି ସାଂଗଠନିକ କାର୍ଯ୍ୟକ୍ରମ ହଉ, ବିଭିନ୍ନ ଏନ୍ଜିଓ ହଉ, ଯୋଉଠି ଭଲ ନେତୃତ୍ୱ ଅଛନ୍ତି ନେତୃତ୍ୱ ବ୍ୟକ୍ତିତ୍ୱ ମାନେ ଅଛନ୍ତି, ଆମେ କିନ୍ତୁ ସପୋର୍ଟ ଦେଇପାରୁନୁ କାଳେ କି ଆମକୁ ଖରାପ ଭାବିବେ କି କଣ ଭାବିବେ, ଏଇ ଜିନିଷ ଆମେ ଭିତରେ ଟିକେ ଇଏ ରହୁ, ଯାହା ମୁଁ ସାମାଜିକ ସ୍ଥିତିଟାକୁ ଅନୁଭବ କରୁଛି ଭାଇ।
1: ବହୁତ ବଢିଆ କଥା କହିଲେ ଆଜି ଆମ ସହିତ ଯୋଡି ହେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁ ଶୁଣୁଥିଲେ ପ୍ରମୋଦ ଭାଇ ବହୁତ ବଢିଆ କଥା କହୁଥିଲେ, ବି ପଜିଟିଭ ଡୁ ପଜିଟିଭ, ସବୁବେଳେ ଠିକ ବାଟ ରହିଲେ ସତ ପଥ ରହିଲେ ଅନେକ ସମୟରେ ଆପଣ ଯୋଉ କାର୍ଯ୍ୟରେ ହାତ ଦେଇଛନ୍ତି ବା ଯୋଉ ନେତୃତ୍ୱ ନେବାର କଳାକୁ ଆୟତ୍ତ କରିଛନ୍ତି ଆପଣ ନିଶ୍ଚିତ ସଫଳ ହେବେ, କେବେ ବିଫଳ ହେବେନି। ଅନେକ ବାଧା ବିଘ୍ନ ଛୋଟ ଛୋଟ କଣ୍ଟା ରାସ୍ତାରେ ପଡ଼ିଥିବ, ସେ କଣ୍ଟାକୁ ଆଡ଼େଇ ଆମେ ଆଗେଇ ଯିବା ନିଶ୍ଚିନ୍ତ ଭାବେ, କେବେ ରାସ୍ତା ଆମ ପାଇଁ ଫୁଲର ନୁହେଁ, ନିଶ୍ଚିନ୍ତ ଖାଲ ଖମା ଅଛି କଣ୍ଟା ଅଛି ତାକୁ ଆଡ଼େଇ ଯିବା, ନିଶ୍ଚିନ୍ତ ଭାବେ ସଫଳ ହେବା। ତେଣୁ ସେଇ ନେତୃତ୍ୱ ନେବାର କଳାରେ ଆପଣ କେତେ ଆୟତ୍ତ କରିଛନ୍ତି ଆମକୁ କଲ୍ କରନ୍ତୁ, ଆପଣଙ୍କର ମତ ଜଣାନ୍ତୁ, ଆମ ନମ୍ବର ହେଲା 0671-2303-153। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ,
1: ଆଜ୍ଞା କୁହନ୍ତୁ।
2: ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ ସାର୍।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
2: ବଳରାମ ବେହେରା କହୁଥିଲି, ଏଜି ଅଫିସ ଷ୍ଟାଫ, ହାଇକୋର୍ଟ କଟକ।
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ବଳରାମ ବାବୁ, କଣ କହିବେ ଟପିକ ସମ୍ପର୍କରେ?
2: ଟପିକ ସମ୍ପର୍କରେ ତ ନେତୃତ୍ୱ ମାନେ ମୁଁ ବେଶୀ ଅଫିସିଆଲି ଉପରେ, ଅଫିସ କାମ ଉପରେ ଆଜ୍ଞା ମୁଁ ବେଶୀ ଦାୟିତ୍ୱଟା ନେଇଥାଏ। ଯେ ଧର ଛୁଟିରେ ଯିଏ ରହିଲା, ମୁଁ 2-3 ଜଣ କାମ ବି ଚଳେଇଦିଏ, ସେଟାକୁ ମୁଁ ଦାୟିତ୍ୱର ସହିତ ଚଳାଏ। ମୁଁ କିନ୍ତୁ ଅଫିସ କାମରେ କିଛି ମୋର ମୁଁ ଖିଲାପ ରଖେନି, ସେମାନେ ଅଛନ୍ତି ସବୁ ଢିଲା ମାରିଦିଅନ୍ତି, ଡ୍ୟୁଟି କରିବେନି, ଅନ୍ୟ ପିଲାମାନେ ମିଛ କହିବେ ମତେ, ଯୋଉଠି ଅଫିସ ମତେ ଫୋନ କରିବେ କୋଉଠି ଅଛ, ମୁଁ ଆଜ୍ଞା ଯୋଉଠି ଥିବି ସେଠି କହିବି, ମୁଁ କହିବିନି ଯେ କଟକରେ ରହିକି ଗାଁରେ ରହିଛି ବୋଲି, କି ଗାଁରେ ରହିଥିବି କଟକରେ ରହିଛି ବୋଲି
1: କହିବି, ଭଲ ନେତୃତ୍ୱର ଗୁଣ ହଉଛି ତାହା।
2: ଆଜ୍ଞା ଆଜ୍ଞା, ମୁଁ ତାର ମିଛ ଯିବନି, ମତେ କିଏ ପଦେ କଥା କହିବି ଦେବେନି ଯେ ବଳରାମ ଭୁଲ କାମ କରୁଛି, କିନ୍ତୁ ଅନ୍ୟମାନେ ଅଛନ୍ତି ମିଛ କଥା କି ଆସିବେନି, ମିଛ କଥା ଘରେ ରହିଯିବେ, ଆଜ୍ଞା ମୋର ଅସୁବିଧା ହେଲା ଇଏ ହେଲା ସେ ହେଲା, କିଛି ଅସୁବିଧା ନଥିବ କିନ୍ତୁ ଜାଣିଶୁଣିକି ଗୋଟେ ପିକ୍ଚର ଦେଖିକି କହିଦିଅନ୍ତି ମୁଁ ଆଜି ଯାଇପାରୁନି ଏମ୍ ନେଇ ସେମିତି, ଆଉ କେମିତି ଅଫିସର ସେମାନଙ୍କ ଉପରେ କିଛି ଆକ୍ସନ୍ ନବନି, ଆମକୁ ହଁ ସେ କରିଦେଉଛନ୍ତି କରିଦେଲେ ଆପଣ କହିବେ ନା।
1: ଯୋଉ ନେତୃତ୍ୱ ନେଇଛନ୍ତି ଆପଣ ନିଜ ବିଭାଗର କାର୍ଯ୍ୟକୁ ସୁଚାରୁ ରୂପେ ମାନେ କରିବା ପାଇଁ ଅନ୍ୟମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣ ତାକୁ ଗୋଟେ ନେତା ମାନେ ବିଭାଗୀୟ
2: ଦାୟିତ୍ୱ
1: ସହିତ କରିବା ଭିତରେ କଣ ରହିଛି ଆପଣଙ୍କ ଖଟା ମିଠା ଅନୁଭୂତି? କିଛି
2: ଖଟା ମିଠା ଅନୁଭୂତି ଆଜ୍ଞା କଣ ସେଟା କହିବା,
1: ଭଲ କଣ ଅଛି କୁହନ୍ତୁ, କେବେ ଭଲ ଆପଣ ଏଥିପାଇଁ କେବେ ନିଜକୁ ଖୁସି ବା ନିଜେ ଖୁସି ହେଇଛନ୍ତି ଆନନ୍ଦ ହେଇଛନ୍ତି ଯେ ମୁଁ ଗୋଟେ ଭଲ କାମ କରୁଛି ବୋଲି?
2: ଆଜ୍ଞା ଆଜ୍ଞା, ସେଟା ମୁଁ ତ ଖୁସି ଯେତେବେଳେ ଆମର ଚାକିରି ଯେତେବେଳେ ମୋର ହେଲା ପୋଷ୍ଟିଂ ହେଲା ହାଇକୋର୍ଟରେ ଆଡଭୋକେଟ ଜେନେରାଲ ଅଫିସରେ, ବୁଝିଲେ ସାର?
1: ଆଜ୍ଞା କୁହନ୍ତୁ।
2: ସେତେବେଳେ ମାନେ ବାପା ମା ବହୁତ ଖୁସି ଥିଲେ, ମୁଁ ବି ବହୁତ ଖୁସି ଥିଲି, ବନ୍ଧୁ ବାନ୍ଧବ ଲୋକ ବହୁତ ଖୁସି ଥିଲେ, ବହୁତ ଆନନ୍ଦ ମତେ ଲାଗେ ସେଇ ସମୟରେ, ଯେତେବେଳେ ଫାଷ୍ଟ ଦରମା ପାଇଲି ବାପା ମାଙ୍କୁ
1: ବାପା ଆପଣ ଯେତେବେଳେ ଗୋଟେ

0: ସ୍ୱେଚ୍ଛାକୃତ ଭାବେ ଗୋଟେ ଆପଣଙ୍କ ବିଭାଗର ନେତୃତ୍ୱ ନେଇ କାମ କରନ୍ତି, ସେଇ କାମ ଉପରେ ଆପଣ କେତେ ସନ୍ତୁଷ୍ଟ ହୁଅନ୍ତି ଯେ ମୁଁ ଆଜି ଗୋଟେ ଭଲ କାମ କରୁଛି?
1: ଆଜ୍ଞା ଆଜ୍ଞା, ସେଇଟା ବିବାହ ଉପରେ ବି ସେଇଟା ମୁଁ ବହୁତ ଦାୟିତ୍ୱ ନେଇ ଆମର ଯୋଉ ମ୍ୟାରେଜ ଫ୍ୟାରେଜ ଉପରେ ମୁଁ କାମ ଗୋଟେ ଧର କଣ କ୍ୟାଟରିଂ କାମ ଉପରେ ବି ସେଟା ମୁଁ ବହୁତ ଦାୟିତ୍ୱର ସହିତ କାମ କରେ। ଏଇ କାମ ବି କ୍ୟାଟରିଂ କାମ ବି ସାର କରେ ବାହାଘର ବି ଯୋଉ ବିଭିନ୍ନ ପ୍ରକାର ବିବାହର ବିଭିନ୍ନ ପ୍ରକାର ଯୋଉ।
0: ଠିକ ଅଛି, ଆଜି ଆମ ସହିତ ଯୋଡି ହେଲେ ନିଜ ମତ ସେୟାର କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶୁଣୁଥିଲେ ବନ୍ଧୁ, ନେତୃତ୍ୱ ନେବାର କଳାକୁ କୌଶଳକୁ ଆୟତ୍ତ କଲେ ଆପଣ ନିଶ୍ଚିତ ଭାବେ ଆପଣଙ୍କ କ୍ଷେତ୍ରରେ ସଫଳ ମଧ୍ୟ ହେବେ, ଆଉ ସଫଳ ହେଲେ ନିଶ୍ଚିତ ତାହା ଏକ ସୁନ୍ଦର ଆନନ୍ଦ ଦେଇଥାଏ। ତ ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟଦେବ ଭାଇ ନମସ୍କାର, ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ଭାଇ, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ସୁନ୍ଦର ଟପିକ, ମାନେ ବହୁତ ସୁନ୍ଦର, ମାନେ ଏଇଟା ମୁଁ ଭୁଲି ଯାଇଥିଲି, ଆପଣ ମାନେ ରିକଲ କରେଇଦେଲେ।
0: ଆଜ୍ଞା କୁହନ୍ତୁ।
2: ମାନେ ମୁଁ କହୁଛି ଏଇଟା ସ୍କୁଲରେ, ସ୍କୁଲରେ ପଢିଥିଲା ବେଳେ ଗୋଟେ ଆମେ ଜିତିଲୁ, ମାନେ ମୁଁ କ୍ୟାପ୍ଟେନ ହେଇକି ଜିତିଲୁ, କ୍ରିକେଟ ମ୍ୟାଚ ଥିଲା, ଜିତିଲୁ, କପ୍ ମିଳିଥିଲା, ବୁଝିଲେ କି? କପ୍ ଟା ଆଣିକି ଘରେ ଦେଖେଇଲି, ଘରେ ସେଥିପାଇଁ ଆଉ ମାଡ ବାଜିଲାନି, ବଞ୍ଚିଗଲି ହେଲା। ସେ ସାତ ଦିନ ପରେ ସେ କପ୍ ନେଇଗଲେ।
0: ତ ଏଇ ଯୋଉ ନେତୃତ୍ୱ ନବା, କ୍ୟାପ୍ଟେନସିପ ହଉ, ମନିଟରିଂ ହଉ, ଏଇଟା କେମିତି କଣ ଗୋଟେ ଅନୁଭୂତି ଥାଏ? ସମସ୍ତଙ୍କୁ ତ ସୁଯୋଗ ମିଳେନି,
2: ଅନୁଭୂତି ବଡ ପିଲାଙ୍କୁ ଶିଖିବା। ମାନେ ଆମର ସେ ଯୋଉ ପାରାମାନ ଟିମ ଯୋଉ ଥାଏ ବିଜିନ କଲେଜ ପାଖରେ, ସେଠି ଆମେ ଯାଇକି ଖେଳ ବସୁ, ତାଙ୍କ ସାଙ୍ଗରେ ବସା ବଟା କରୁଛୁ, ଦେଖୁଛୁ, ଦେଖିକି ସେଇଠୁ ଆଇଡିଆ ଆସେ ନା।
0: କିଛି ଖଟା ମିଠା ଅନୁଭୂତି,
2: ଖଟା ମିଠା ଆଉ ଗୋଟେ କହୁଛି, କଲେଜ ବେଳେ ଆଉ ଥରେ ଆମେ ସେମିତି ଖେଳିଲୁ, ମାନେ ଗୋଟେ ଦଳକୁ ମାନେ ଆମେ ସବୁ ବ୍ୟାଟ ବଲ ସବୁ ଖେଳିଲୁ, ସେ ଯୋଉ ଟିମ ଯୋଉ ଆସିଛନ୍ତି ତାଙ୍କ ପାଖରେ କିଛି ନଥିଲା, ମାନେ ନା ବଲ୍ ଅଛି ନା ବ୍ୟାଟ ଅଛି, କହିଲେ ଆମେ ଖେଳିବୁ ତମ ସାଙ୍ଗରେ, ବୋଲେ ଆଉ ଠିକ ଅଛି ଆସ, ସେଥିରେ ବି ଆମେ ହାରିବୁ।
0: ଯାହା ଆଜି ଆମ ସହିତ ଯୋଡି ହେଇ ନିଜର ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଆଉ ଗୋଟେ ପଏଣ୍ଟ କହୁଛି,
0: କୁହନ୍ତୁ।
2: ଆଉ ସ୍କୁଲରେ ପଢୁଥିଲା ବେଳେ ଏନ୍ସିସି ନେଲା ବେଳେ ଯୋଉ କମାଣ୍ଡର ହୁଅନ୍ତି ନି, ଫାଷ୍ଟ ଛିଡ଼ା ହବ, ଯୋଉ ଡାଇନେମୋର ଯୋଉ କହନ୍ତି, ସେଥିରେ ଏଇଥିଲି ଆମ ସ୍କୁଲରେ ଏନ୍ସିସିରେ ଭାଗ ନେଇଥିଲି ଯେତେବେଳେ ସ୍କୁଲରେ, ଯୋଉ ଅଗଷ୍ଟ 15 ଜାନୁଆରୀ 26 ମାନେ ସେଇଟା ଇଏ ହେଇଥିଲି ଫାଷ୍ଟ ଲିଡର ହେଲେ।
0: ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଭାଗ ନେଇ ନିଜ ମତ ସେୟାର କରିଥିବାରୁ, ରହୁଛି ଆଜ୍ଞା, ନମସ୍କାର। ବନ୍ଧୁ ଶୁଣୁଥିଲେ କୃପା ସିନ୍ଧୁ କବି କହୁଥିଲେ ଭୁବନେଶ୍ୱରରୁ, ପ୍ରତ୍ୟେକ ମୁହୂର୍ତ୍ତରେ ନେତୃତ୍ୱ ନେବାର ଗୋଟେ ସ୍ୱତନ୍ତ୍ର କଳା, ସେ କଳାକୁ ଆୟତ୍ତ କରିଥାଏ ଯେ ସେ ନିଶ୍ଚିତ ଭାବେ ସଫଳ ହୋଇଥାଏ। ତ ଏମିତି କଥା ହେବା, ଆପଣଙ୍କ ଫୋନ କଲ୍କୁ ଅପେକ୍ଷା କରିବା, ହେଲେ ତା ପୂର୍ବରୁ ନିଜ ଆଉ ଏକ ମ୍ୟୁଜିକାଲ ବ୍ରେକ୍।

0: ବନ୍ଧୁ, ନେତୃତ୍ୱ ବି ଗୋଟେ ଦୋସ୍ତ ବା ବନ୍ଧୁତ୍ୱର କାର୍ଯ୍ୟ, କାରଣ ବନ୍ଧୁମାନଙ୍କ ଭିତରେ, ସାଙ୍ଗମାନଙ୍କ ଭିତରେ ନେତୃତ୍ୱ ନେବା, ଅନ୍ୟମାନଙ୍କ ପାଇଁ ସହଯୋଗ କରିବା, ଅନ୍ୟମାନଙ୍କୁ ନେଇ ଗୋଟେ ଟିମ୍ ସ୍ପିରିଟ୍ରେ କାମ କରିବା, ଏ ହେଉଛି ଏଇ ନେତୃତ୍ୱ ନେବାର କଳା। ସେ ନେତୃତ୍ୱ ନେବାର କଳା ଆମକୁ ଅନେକ ସମୟରେ ଅନେକ ସ୍ଥାନରେ ମିଳିଛି, ସ୍କୁଲ ଜୀବନରୁ ଆରମ୍ଭ କରି ଖେଳରୁ ଆରମ୍ଭ କରି ତା ଧୀରେ ଧୀରେ ଆଗକୁ ବଢ଼ିଛି। ଦଳର ସମସ୍ତଙ୍କୁ ନେଇ ଖେଳିବା ଆଉ ନିଜ ଦଳକୁ ଜିତେଇବାରେ ଗୋଟେ କ୍ୟାପ୍ଟେନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ଆଉ ନେତୃତ୍ୱ ନେବାର କଳାଟା ବିଶେଷ ପ୍ରକଟିତ ହୋଇଥାଏ କଲେଜ ଜୀବନରେ, ଯେଉଁଠି ଛାତ୍ର ପ୍ରତିନିଧି ବାଛିବାର ସୁଯୋଗ ମିଳିଥିଲା। ପୁଣି ଛାତ୍ରମାନଙ୍କୁ ନେତୃତ୍ୱ ଦେଇ ନିଜ ସମସ୍ୟା କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଉଠାଇବାର ଏହି ଯେଉଁ କଳାର ଅଧିକାର ହିଁ ସୁଯୋଗ ପାଉଥିଲେ। ଏହି କଲେଜ ନେତୃତ୍ୱ ହିଁ ଅନେକଙ୍କୁ ଆଗାମୀ ଦିନରେ ରାଜନୀତିରେ ପ୍ରବେଶ କରିବାର ସୁଯୋଗ ଦେଇଛି। କଲେଜ ନେତୃତ୍ୱ ନେଉଥିବା ବେଳେ ଅନେକ ଅତୀତର ଛାତ୍ରନେତା ଆଗାମୀ ଦିନରେ ଦେଶର ବା ରାଜ୍ୟର ବଡ଼ ବଡ଼ ରାଜନେତା ହୋଇପାରିଛନ୍ତି। ତେଣୁ ବନ୍ଧୁ, ସେ ଖେଳର କ୍ୟାପ୍ଟେନ୍ ହେଉ ଅବା କଲେଜ ଜୀବନର ଛାତ୍ର ପ୍ରତିନିଧି, ଆପଣ କେବେ ନିଜ ସାଙ୍ଗସାଥୀଙ୍କ ପାଇଁ ଏମିତି ନେତୃତ୍ୱଟେ ନେଇଛନ୍ତି କି? କ'ଣ ରହିଛି ତାର ଖଟାମିଠା ଅନୁଭୂତି? କଲ୍ କରନ୍ତୁ ଆମକୁ ଆଉ ଆପଣଙ୍କର ମତାମତ ସହିତ ସେୟାର କରନ୍ତୁ। ଆମ ନମ୍ବର ହେଲା 0671230353। ଜଣାନ୍ତୁ ଆପଣଙ୍କ ମତାମତ ଏଇ ନମ୍ବରରେ। ବର୍ତ୍ତମାନ ଆମ ପାଖରେ ଜଣେ କଲର୍ ଅଛନ୍ତି, ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ମୁଁ ଗୀତାଞ୍ଜଳି ମହାପାତ୍ର ଫ୍ରମ୍ ଜଗତସିଂହପୁର।
0: ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କ'ଣ କହିବେ ଟପିକ୍ ସମ୍ପର୍କରେ?
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଭଲ ଟପିକ୍ ରଖିଛନ୍ତି। ପ୍ରକୃତରେ ନେତୃତ୍ୱ ନେବା ଗୋଟେ କଳା। ସେ ଆମେ ଯଦି ବହୁତ ପାଠ ପଢ଼ିଥିବୁ, ଆମର ଚାରିଆଡ଼େ ଟିକେ ନାଁ ଥିବ, ତଥାପି ଆମେ ନେତୃତ୍ୱ ନେବାର ସଫଳ ହେଇପାରୁ, ନେତୃତ୍ୱଟା ସମସ୍ତେ ନେଇପାରନ୍ତିନି। ଯେକୌଣସି ସଂସ୍ଥା ହଉ, ଯଦି ନେତୃତ୍ୱଟା ଭଲ ହବ ତାହେଲେ ସେ ସଂସ୍ଥା ବଢି ବଢି ଚାଲିବ। ଆଉ ଯଦି ନେତୃତ୍ୱଟା ସେ ଭଲ ନେତୃତ୍ୱ ନେଇପାରିବେନି, ସେ ସଂସ୍ଥାଟି ଯୋଉ
0: ମନିଟର
1: ସେ କମି କମି ଚାଲିବ। ଦେଖନ୍ତୁ ଆମ ଯୋଉ କ୍ରିକେଟ ଖେଳ ହଉଥିଲା ଥରେ ଭାରତ ପାକିସ୍ତାନ, କିଏ କ୍ୟାପ୍ଟେନ୍ ଥିଲେ ମୋର ମନେ ନାହିଁ। ଶହୀଦ ଅନୁଭର ଯେତେବେଳେ 100 କଲେ, ଆମ ରାହୁଲ ଦ୍ରାବିଡ଼ ବୋଲିଂ କରନ୍ତିନି, ଚାଲାକ କରି ବୋଧେ ଧୋନି ଥିଲେ, ଚାଲାକ କରି ରାହୁଲ ଦ୍ରାବିଡ଼ଙ୍କୁ ଦେଇଦେଲେ ବୋଲିଂ, 100 ତାଙ୍କୁ ଆଉଟ୍ କଲି। ତେଣୁ ଯିଏ ନେତୃତ୍ୱ ନବ ସିଏ ଚାଲାକ ଥିବା ଦରକାର ସମସ୍ତଙ୍କ ସହିତ। ଆଜିକାଲି ଦୁନିଆ ତ କାହାର ମନ
0: ଠିକ ସମୟରେ ନିର୍ଣ୍ଣୟ ନେଇପାରୁଥିବ, କଣ କରିବା ଉଚିତ କଣ ନ କରିବା ଉଚିତ,
1: କୋଉ ସମୟରେ କି ନିର୍ଣ୍ଣୟଟା ନବ, ସେଇଟା ତାଙ୍କୁ ସେ କଳାଟା ତାଙ୍କ ପାଖରେ ଥିବା ଦରକାର। ଆମେ ତେନ୍ଦୁଲକର ଭଲ କ୍ରିକେଟିୟର ହେଇପାରନ୍ତି, ୱାର୍ଲଡ ସାରା ବିଶ୍ୱରେ ସେ ଫେମସ, କିନ୍ତୁ ନେତୃତ୍ୱ ନବାରେ ତେନ୍ଦୁଲକର ବିଫଳ।
0: ସେ ଯେତେଥର କ୍ୟାପ୍ଟେନସିପ୍ କରିଛନ୍ତି ପରବର୍ତ୍ତୀ ସମୟରେ ସେ ଛାଡି ଦେଇଛନ୍ତି ମଧ୍ୟ କ୍ୟାପ୍ଟେନସିପ୍କୁ,
1: ନିଜେ ଛାଡିଦେଲେ, ତାଙ୍କ କେତେ ମହାନତା। ଜଣେ ଜଣେ ଥାନ୍ତି ତାଙ୍କୁ ନେତୃତ୍ୱ ଯଚା ହୁଏ ସେମାନେ ନିଅନ୍ତିନି, କିନ୍ତୁ ଜଣେ ଜଣେ ଥାନ୍ତି ଆମେ ନେତୃତ୍ୱ ନବୁ। ମୁଁ ଜାଣିଛି ମୁଁ ନେତୃତ୍ୱ ନେଇ ଠିକ କରିପାରିବିନି,

0: ତେଣୁ ମୁଁ ମନା କରିଦେବି, ମତେ ଯିଏ ଦବ ବି ଫୋନ, କାରଣ ମୁଁ ଟିକେ ଟିକେ କଥାରେ ରାଗିଯାଏ, ତା ସହିତ ମିଶି ପାରେନି।
1: ରାଗିଲେ ରାଗିଲେ କେବେ ନେତୃତ୍ୱ ନେଇ ହବନି, କେବେ ଅନ୍ୟମାନେ କହ ନା,
0: ରାଗ ଇଗୋ ଏଗୁଡା ଯଦି ଥବ ଆପଣ ନେତୃତ୍ୱ କେବେ ବି ନେଇ ପାରିବେନି।
1: ନେତୃତ୍ୱ ଯିଏ ନବ ସବୁବେଳେ ଶାନ୍ତ, ସବୁବେଳେ ଶାନ୍ତ ସରଳ ରହିବା ଦରକାର, ଅନ୍ୟକୁ ବୁଝେଇ ପାରୁଥିବା ଦରକାର, ନିର୍ଣ୍ଣୟ ନେଇ ପାରୁଥିବା ଦରକାର। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନାଇଁ ନାଇଁ ନାଇଁ ଜମା ନୁହେଁ, ଠିକ ଅଛି। ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିଲେ।

0: ଠିକ ଅଛି, ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
1: ରହୁଛି,
0: ନମସ୍କାର। ତ ବନ୍ଧୁ ଶୁଣୁଥିଲେ, ପ୍ରକୃତରେ ନେତୃତ୍ୱ ନେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଯେଉଁମାନେ ନେତୃତ୍ୱ ନିଅନ୍ତି ସେମାନେ ଠିକ୍ ସମୟରେ ନିର୍ଣ୍ଣୟ ନିଅନ୍ତି, ନିଜ ଦଳକୁ ବା ନିଜ ଯୋଉ ସଂସ୍ଥା ବା ଯୋଉ ଜାଗା ହଉ, ସେ ସ୍କୁଲ ହଉ, କଲେଜ ହଉ, ନିଜ ଗ୍ରୁପଟେ ହଉ, ଯୋଉ ଗ୍ରୁପର ଆପଣ ନେତୃତ୍ୱ ନେଉଛନ୍ତି, ସାଙ୍ଗସାଥୀଙ୍କ ହଉ ବା କ୍ଲବରେ ହଉ, ତ ଠିକ୍ ସମୟରେ ନିଷ୍ପତ୍ତି ନେବେ, ସମସ୍ତଙ୍କ ମନ ନେଇ ଚଳିବାକୁ ପଡ଼ିବ, ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବାକୁ ପଡ଼ିବ, ତାହେଲେ ଯାଇ ଆମେ ଯେଉଁ କାର୍ଯ୍ୟରେ ହାତ ଦେଇଥିବା ନିଶ୍ଚିତ ଭାବେ ସଫଳ ହୋଇପାରିବା। ବିଶେଷ କରି ଗ୍ରାମାଞ୍ଚଳରେ ଯେତେବେଳେ କୌଣସି କ୍ଲବ ମାଧ୍ୟମରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ସେଠୁ ଅନେକ ସଭାପତି ଉପସଭାପତି କୌଣସି କର୍ମକର୍ତ୍ତା ଚୟନ ହୁଅନ୍ତି, ଯେଉଁ ନେତୃତ୍ୱ ନେବାର ଯେଉଁମାନେ ଶୀର୍ଷରେ ରହିଲେ ସେମାନେ ଯଦି ଠିକ୍ ନିଷ୍ପତ୍ତି ନ ନେବେ, ଠିକ୍ ଭାବେ କୌଣସି କାର୍ଯ୍ୟକ୍ରମ କରିବାକୁ ପଦକ୍ଷେପ ନ ନେବେ, ତାହେଲେ ବେଳେବେଳେ ବିଫଳ ହୁଅନ୍ତି। ତେଣୁ ନେତୃତ୍ୱ ହିଁ ସବୁବେଳେ ସଫଳତା ଆଡ଼କୁ ଟାଣି ନେଇଥାଏ ଓ ସମସ୍ତଙ୍କୁ ମନ ନେଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାରେ ସହଯୋଗ କରିଥାଏ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ମୁଁ ସୌନଗର ବାସନ୍ତ କହୁଛି।
0: ବାସନ୍ତ ବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ଭାଇ ମୁଁ ଖେଳୁ 4 ବର୍ଷ ଥିଲି, ପ୍ରଥମରୁ ଚତୁର୍ଥ ଯାଏ ଖେଳି ମନିଟର ଥିଲି। ମୁଁ ସବୁତକ ଦାୟିତ୍ୱ ଭଲରେ ତୁଲେଇଥିଲି, କାହିଁକି ନା ଖାତା ଅସନା ଖାତା ଯୋଉ ମାନେ ହସ୍ତାକ୍ଷର ଖାତା ସବୁ ଖାତା ମାନେ ତାଙ୍କର ଅର୍ଡର କରି ନେଇକି ରଖିବା, ସାର୍ଙ୍କ ପାଇଁ ପାଣି ବୋତଲ ଆଣିକି ରଖିବା ସବୁ କରିଥିଲି। ଯେତେବେଳେ ସାର୍ ଯିବେ ହାରି ଜଗେଇକି ମୋତେ ଯିବେ, ମୁଁ ଠିଆ ହେବି ଆଉ ପିଲାମାନଙ୍କୁ ସମସ୍ତଙ୍କ ପାଇଁ ପାଟିରେ ଆଙ୍ଗୁଠି ଦିଅ। କିନ୍ତୁ ମୋ ସାଙ୍ଗ ମାନେ ଝିଅ ମାନେ କହିବେ ତୁ ମାନେ ଆଙ୍ଗୁଠି ଯେ କଥା ହବ ତା ନାଁ ଲେଖା ଗଳା ପଟରେ, ମୁଁ କିନ୍ତୁ ଭାଇ ତାଙ୍କ ନାଁ ଲେଖେନି, ମୋତେ ସାରିଦିଅନ୍ତୁ ତୁ ଆମ ନାଁ ଲେଖେ ନା, କିନ୍ତୁ ପୁଅ ପିଲାମାନଙ୍କ ନାଁ ଲେଖିବି, ପୁଅ ପିଲାମାନଙ୍କ ନାଁ ଲେଖିବା କଥା ତମେ କଣ ଝିଅ ପିଲା କେହି କଥା ହଉନାହାନ୍ତି ନା, ସେ ତମକୁ ଝଗଡା କରିବେ କହିଲେ ଝିଅ ପିଲାମାନେ ତ କେହି କଥା ହଉନାହାନ୍ତି, ମୁଁ କେମିତି କରିବି? ଭାଇ ମୁଁ ବହୁତ କାମ ମାନେ ବହୁତ ତୁଲେଇଥିଲି, କିନ୍ତୁ ଚିଠି କରିଥିଲି ଝିଅ ପିଲାଙ୍କ ନାଁ ମୁଁ ଲେଖିନଥିଲି।
0: ନେତୃତ୍ୱ ଯିଏ ନିଏ ସେ ବେଳେବେଳେ ମାନେ ଅନ୍ୟର ଭୁଲଟାକୁ ମଧ୍ୟ ସୁଧାରିବା ପାଇଁ ବେଳେବେଳେ ନିଜ ପକ୍ଷକୁ ମଧ୍ୟ ନିଏ, ଯେ ତାକୁ ଦଣ୍ଡ ତ ଦିଆଯିବା ଉଚିତ, କିନ୍ତୁ ଦଣ୍ଡ ଯଦି କଠିନ ନ ହଉ ସେଥିପାଇଁ ନେତୃତ୍ୱ ଯିଏ ନିଏ ସେ ହିଁ ଆଗକୁ ଆସେ ନିଜ ସାଙ୍ଗସାଥୀକୁ ବଞ୍ଚାଇବା ପାଇଁ।
2: ବହୁତ ମାନେ ବହୁତ ଇଏରେ ମୁଁ ତୁଲେ, ସବୁ କାମରେ ମୁଁ ବହୁତ ଫାଷ୍ଟ ଆଗରେ ଥିଲି, ଲାଷ୍ଟକୁ ଆଉ ଜଣେ ପୁଅ ପିଲା ମୋର ଦୁର୍ଗା ବୋଲି ତାଙ୍କ ନା ତାଙ୍କ କ୍ଲାସମେଟ୍, ଲାଷ୍ଟକୁ ମୁଁ ଆଉ ମନା କଲି, ମୁଁ କହିଲି ନା ମୁଁ ପାରିବିନି ଏଗୁଡ଼ାକ, ମାନେ ଏତେ ଝଗଡା ଭିତରେ ମୁଁ କହିଲି ନା, ଲାଷ୍ଟକୁ ମୁଁ ଛାଡ଼ିଲି, ଦୁର୍ଗା ମୋର ମୋ ସାଙ୍ଗ ଦୁର୍ଗା ରହିଲେ, ତାପରେ ସେ ପଞ୍ଚମ କ୍ଲାସରେ ରହିଥିଲା। କିନ୍ତୁ ଏଇଟା ଦାୟିତ୍ୱ ନେବା ଭାଇ ବହୁତ ଗୋଟେ କଷ୍ଟ, କାହିଁକି ନା ସବୁ ବେଳେ ସବୁ ପିଲା ସମାନ ରହନ୍ତି ନା, କିନ୍ତୁ ସମସ୍ତଙ୍କୁ ଭଲ ମନ୍ଦ ବୁଝିବା ଦରକାର, କିଏ କୋଉଠି ବି ଗଲା ତାଙ୍କ କଥା ବି ବୁଝିବା ଦରକାର, ମିଛ କହିକି ପିଲାମାନେ ପଳାନ୍ତି ଯାଇକି ଗାଈ ନାଳରେ ବସନ୍ତି, ତାଙ୍କ ମାନଙ୍କୁ ମାନେ ସବୁ ମାନେ ବୁଝିବା ବହୁତ କଷ୍ଟ ଏଇଟା।
0: ଯାହା ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି,
1: ନମସ୍କାର।
0: ବନ୍ଧୁ ଶୁଣୁଥିଲେ, ପ୍ରକୃତରେ ନେତୃତ୍ୱ ନେବା ଏତେ ସହଜ କଥା ନୁହେଁ, ସେ କଳା ଆୟତ୍ତ କରିବା ଆଉ ସମସ୍ତଙ୍କୁ ବୁଝେଇ ସୁଝେଇ ଆଗକୁ ନେବା ହିଁ ପ୍ରକୃତ ନେତୃତ୍ୱର ଲକ୍ଷଣ। ତ ଆପଣ କ'ଣ କହିବେ, ନେତୃତ୍ୱର ଲକ୍ଷଣ କ'ଣ ହେବା ଦରକାର, ନେତୃତ୍ୱ ନେବାରେ କ'ଣ ରହିବା ଦରକାର ନିଜ ଭିତରେ ଗୁଣ? ତ ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର ଜୟଦେବ ଭାଇ।
0: ହଁ ନମସ୍କାର ଭାଇ, କୁହନ୍ତୁ।
3: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପିଣ୍ଠ କଟକରୁ।
0: ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ ସମୀର ଭାଇ,
3: ବହୁତ ବହୁତ ଧନ୍ୟବାଦ।
0: କୁହନ୍ତୁ ଟପିକ ସମ୍ପର୍କରେ କ'ଣ କହିବେ ଆଜି?
3: ଲିଡରସିପ ଇଜ୍ ଏ ରେସ୍ପନ୍ସିବିଲିଟି। ନେତୃତ୍ୱ ନେବା ଏକ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିକୁ ହିଁ ଯାହାକୁ କୁହାଯାଏ ନେତୃତ୍ୱ ଦେବା ଆବଶ୍ୟକ, ଏବଂ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ନେତୃତ୍ୱ ନେବା ଆବଶ୍ୟକ, ସିଏ ସ୍କୁଲର ମନିଟର ହେଉ ଅଥବା ରାଜନୈତିକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରୁଥିବା ବ୍ୟକ୍ତି ହୁଅନ୍ତୁ ବା ବିଭିନ୍ନ ସାମାଜିକ ସଂଗଠନ ହେଉ କିମ୍ବା ଆମର ସାମାଜିକ ଉତ୍ତରଦାୟିତ୍ୱ ତୁଲାଇବା ପାଇଁ, ଯେମିତି ଗାଁ ମାନଙ୍କରେ କ୍ଲବ ହେଇଛି, ଗାଁ ମାନଙ୍କରେ ଗ୍ରାମ କମିଟି ହେଇଛି, କିମ୍ବା ଅନ୍ୟାନ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଗୋଟେ ସେଣ୍ଟ୍ରାଲାଇଜ କରାଯାଇଛି, ସଭାପତି ଅଛନ୍ତି, ସମ୍ପାଦକ ଅଛନ୍ତି ବା ଭିନ୍ନ ଭିନ୍ନ କର୍ମକର୍ତ୍ତା ଅଛନ୍ତି, ତ ସେ ଜାଗାରେ କଣ ହୁଏ, ଦକ୍ଷତା ଦେଖି, କେବଳ ଦକ୍ଷତା ନୁହଁ, ଉପଯୁକ୍ତ ଲୋକ ମାନେ ପରସ୍ପର ଭିତରେ ସାମଞ୍ଜସ୍ୟ ରଖି ସମନ୍ୱୟ ରଖି ଅନୁଷ୍ଠାନଟିକୁ ଗ୍ରାମଟିକୁ ବା ଆମ ଦେଶର ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଯିଏ ତ୍ୱରିତ ପଦକ୍ଷେପ ନେଇପାରୁଥିବେ, ତୁରନ୍ତ ନିଷ୍ପତ୍ତି ନେଇପାରୁଥିବେ,

0: ଦୂରଦୃଷ୍ଟି ସମ୍ପନ୍ନ କଥାର ମାନେ ଫଇସଲା କରିପାରୁଥିବେ ସେଭଳି ବ୍ୟକ୍ତିତ୍ୱ ମାନେ ନେତୃତ୍ୱ ନେବା ଆବଶ୍ୟକ। ଆଉ ନିଜ କଥା ମୁଁ କଣ ଆପଣ ପଚାରୁଛନ୍ତି ନିଜେ କେବେ ନେଇଛନ୍ତି ନିଜ ଡେଙ୍ଗୁରେ ଆଜ୍ଞା ମୁହଁରେ କଣ ଫୁଟେଇବି। ମୁଁ ବି ଏବେ ବି ପିଲାଦିନେ ସ୍କୁଲରେ ମନିଟର ଥିଲି, ଏବେ ମଧ୍ୟ ଆମ ଗ୍ରାମ କମିଟିର ସମସ୍ତଙ୍କ ସହମତି କ୍ରମେ ସମସ୍ତଙ୍କର ମାନେ ସୁଚିନ୍ତିତ ମତାମତ କ୍ରମେ ଆଜକୁ ଦୀର୍ଘ 14 ବର୍ଷ ହେଇଗଲା ମୁଁ ମଧ୍ୟ ଆମ ଗ୍ରାମ କମିଟିର ଏକ ପଦରେ ଅଧିଷ୍ଠିତ ଅଛି।
1: ସୁନ୍ଦର ନେତୃତ୍ୱ ବି ନେଉଛନ୍ତି
0: ସେ କଥା ମୋ ଗାଁର ଲୋକମାନେ କହିବେ, ସେ କଥା ମୋ ଭାଇମାନେ କହିବେ, ମୁଁ କେମିତି ମୋ ନିଜ ମୁହଁରେ ନିଜ କଥା ନିଜ ଡେଙ୍ଗୁରା କେମିତି ନିଜ ମୁହଁରେ ବଜେଇବି।
1: ନା ସେ ସଫଳତା ଆମେ ଶୁଣିଛୁ ନିଶ୍ଚିନ୍ତ ଭାବେ, ସମୀର ଭାଇ ସୁନ୍ଦର ନେତୃତ୍ୱ ନେଉଛନ୍ତି, ସେଥିପାଇଁ ତାଙ୍କ ଅନୁଷ୍ଠାନକୁ ମଧ୍ୟ ବହୁତ ଆଗକୁ ନେଇପାରିଛନ୍ତି। ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଲେ, ଆପଣଙ୍କ ସୁନ୍ଦର କଥା ମଧ୍ୟ କହିଲେ, ବହୁତ ବଢିଆ କଥା କହିଲେ। ଗୋଟେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ହିଁ ନେତୃତ୍ୱ ନେଇଥାନ୍ତି, ଆଉ ସେ ଦାୟିତ୍ୱକୁ
0: ଦେଖନ୍ତୁ କୁହନ୍ତି ସୁନାରେ ଖାଦ ନ ହେଲେ ଗହଣା ଗଢି ହୁଏନି
1: ଆଜ୍ଞା।
0: ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆମର ଦେଖନ୍ତୁ ବିଶ୍ୱ ସ୍ତରରେ ମଧ୍ୟ କୂଟନୈତିକ ସମ୍ପର୍କ ରକ୍ଷା କରାଯାଏ, ତାର ମାନେ ନୁହଁ କୂଟନୀତି ଏତେ ହେଇଯିବ ଆଜ୍ଞା ଯୋଉଟା ବିଧି ବିଧାନ ସମ୍ବିଧାନ ବାହାରକୁ ଚାଲିଯିବ, ଏବଂ ସେ କୂଟନୀତିର ମାନେ ହଳାହଳ ବିଷ ଯଦି ମାତ୍ରାଧିକ ହେଇଯିବ ତାହେଲେ ସେ ଅନୁଷ୍ଠାନ ହେଉ ସେ ପରିବାର ହେଉ ସେ ଗ୍ରାମ ହେଉ ପ୍ରତ୍ୟେକ କ୍ଷେତ୍ରରେ ହଳାହଳ ବିଷ ଚହଟି ଯିବ। ତେଣୁ ନେତୃତ୍ୱ ନେବା ସହିତ ଗୋଟେ ସୁନ୍ଦର ସମନ୍ୱୟ ରଖିବା ଦରକାର, ତାର ମାନେ ନୁହଁ ମୁଁ ନେତୃତ୍ୱ ମତେ ଆଜ୍ଞା ମୁଁ ନେତୃତ୍ୱ କେମିତି ନେଲି, ମତେ 100 ଲୋକ 1000 ଲୋକ 5000 ଲୋକ ବାଛିଛନ୍ତି, ତାଙ୍କ ଦ୍ଵାରା ମୁଁ ମନୋନୀତ ହୋଇଛି। ଆଉ ଯଦି ମୁଁ ମନମାନି କରିବି ମୁଁ ମୋର ଅହଙ୍କାର ସାବ୍ୟସ୍ତ କରିବି ତାହେଲେ ତାଙ୍କରି ଦ୍ଵାରା ତଡ଼ା ଖାଇବି ଏବଂ ତାଙ୍କରି ଦ୍ଵାରା ଅପମାନିତ ହେବି। ତେଣୁ ନେତୃତ୍ୱ ନେବା ଗୋଟେ ରେସ୍ପନ୍ସିବିଲିଟି ଗୋଟେ ଦାୟିତ୍ୱ, ତେଣୁ ତାକୁ ଯିଏ ହେଇଛି ତାକୁ ଯିଏ ବୁଝିଛି କେବେ ହେଲେ ସେଥିରୁ ସେ ବିରତ ହେବ ନାହିଁ କିମ୍ବା ଅନ୍ୟତ୍ର ହେବ ନାହିଁ।
1: ବହୁତ ବହୁତ ଧନ୍ୟବାଦ ସମୀର ଭାଇ ଆମ ସହିତ ଯୋଡ଼ି ହେଇ ନିଜର ମତ ସେୟାର କରିଥିବାରୁ। ବନ୍ଧୁ ଶୁଣୁଥିଲେ ପ୍ରକୃତରେ ନେତୃତ୍ୱ ନେବାର ଯୋଉ କାର୍ଯ୍ୟ ତାହା ସମସ୍ତଙ୍କ ଦେଇ ହୁଏନି, ଆଉ ଯେଉଁମାନେ ନେତୃତ୍ୱ ନୁହନ୍ତି ସେମାନେ ମଧ୍ୟ ଉତ୍ତରଦାୟୀ ରୁହନ୍ତି, ସାମାଜିକ ଉତ୍ତରଦାୟିତ୍ୱ ମଧ୍ୟ ସେମାନେ କରିଥାଏ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଉଷାଲତା ସାହୁ, ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଆଉ ଯୋଉ କୁଦୁରୁଗୁଡ଼ିରେ ବି ଏମିତି ମିନିମମ 40 ଘର ଓଷା କରୁଛନ୍ତି, ମାସ ଯାକ ବର୍ଷ ଯାକ ଯୋଉ ପଇସା କଲେକ୍ସନ ହଉଛି ମୋ ପାଖରେ, ତାର ସବୁ ହିସାବ ମୁଁ ଦିଏ।
1: ସମସ୍ତଙ୍କର ମନ ନେଇ ଚଳିବା ହଉଛି ନେତୃତ୍ୱର ଗୋଟେ ବଡ ଲକ୍ଷଣ, ସେ ନେତୃତ୍ୱ ହିଁ ସମସ୍ତଙ୍କ ଭିତରେ ନଥାଏ ଯୋଉମାନେ ଉତ୍ତରଦାୟିତ୍ୱ ନେଇ।
2: ପାଠପଢା ଲୋକ ବି ଭାଇ ଦାୟିତ୍ୱ ନେଇପାରିବନି, କେବଳ ବୁଦ୍ଧି ଦରକାର,
1: ସମସ୍ତଙ୍କ ବୁଦ୍ଧି ଆଉ ନିଜ ସ୍ୱଭାବରେ ମଧ୍ୟ ସେଭଳି ରହିବା ଦରକାର, ସମସ୍ତଙ୍କ ଯେମିତି ମାନୁଥିବା ଦରକାର ସମସ୍ତ ଆପଣଙ୍କ ଗୁଣ।
2: ଆମ ଷ୍ଟେଜରେ ପ୍ରାୟ ପାଠ ପଢିଛନ୍ତି ସେ ସବୁବେଳେ ହିସାବ ଭୁଲ ଭାଲ କରିବେ ହେଲା, ନ ପାରିଲାକୁ ମୁଁ କେତେବେଳେ କୁଆଡେ କଣ ଯାଇଥିବି ହେରି କଣ କରିଥିବି ଥାଉ ସେ ଆସିଲା ଆମେ ହିସାବ କରିବା, ମତେ ଅପେକ୍ଷା କରିଥିବି।
1: ବହୁତ ବଢିଆ କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ଯୋଡ଼ି ହେଇ ନିଜେ ମତ ସେୟାର କରିଥିବାରୁ।
2: ନମସ୍କାର।
1: ବନ୍ଧୁ ଶୁଣୁଥିଲେ ସେ SHG କ୍ଷେତ୍ରର ହଉ ବା ଯେକୌଣସି ଗ୍ରୁପଟେ ହଉ, ମାନେ ସେଲ୍ଫ ହେଲ୍ପ ଗ୍ରୁପ ଯେକୌଣସି ଗ୍ରୁପର ଆପଣ ନେତୃତ୍ୱ ହିଁ ଗୋଟେ ସବୁଥିରେ ଗୋଟେ ନେତୃତ୍ୱ ଥାଏ, ନେତୃତ୍ୱ ଏଇଭଳି ଲୋକ ଦିଆଯାଏ ଯିଏ ସାମାଜିକ ଉତ୍ତରଦାୟିତ୍ୱ ନିଭେଇପାରେ, ସମସ୍ତଙ୍କୁ ମନ ନେଇ ଚଳିପାରେ, ଆଉ ସମସ୍ତଙ୍କୁ ଠିକ୍ ଭାବେ ନ୍ୟାୟ ଦେଇପାରେ, ତାକୁ ହିଁ ନେତୃତ୍ୱ ମିଳେ। ଆଉ ସେଇ ନେତୃତ୍ୱ ସମସ୍ତଙ୍କୁ ମିଳେନି, ନେତୃତ୍ୱ ନେବା ଗୋଟେ ଜନ୍ମଗତ ଗୁଣ ନୁହେଁ, ବରଂ ଏହା ହେଉଛି ଗୋଟେ କଳା ଯାହାକୁ ଅଭ୍ୟାସ କରାଯାଏ, ସଚେତନତା ଆଉ ସହାନୁଭୂତି ଦ୍ୱାରା ବିକଶିତ କରାଯାଇଥାଏ। ଜଣେ ସଫଳ ନେତା ଅନ୍ୟମାନଙ୍କୁ ପ୍ରଭାବିତ କରିବା ପରିବର୍ତ୍ତେ ସେମାନଙ୍କୁ ସାମୂହିକ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରେରଣା ଦେଇଥାଏ। ନେତୃତ୍ୱ ନେବା ପାଇଁ ବିଶେଷ କରି ସହାନୁଭୂତି ଆଉ ବୁଝାମଣା ହେଉଛି ପ୍ରମୁଖ କଥା, ନିଜ ସଦସ୍ୟଙ୍କ ସମସ୍ୟା ବୁଝିବା, ସେମାନଙ୍କୁ ସମ୍ମାନ ଦେବା ଜଣେ ଭଲ ନେତୃତ୍ୱର ପ୍ରଥମ ଗୁଣ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କ'ଣ।

0: କହୁଛନ୍ତି ଆଜିର ଟପିକକୁ ନେଇ
1: କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ କୁହନ୍ତୁ ଭାଇ
2: ଭାଇ ନେତୃତ୍ୱ କଥା ପଡିଛି ନେତୃତ୍ୱ ମାନେ ଭାଇ ଦେଖ ଆମର ଦୁଇଟା ଗ୍ରୁପ ଅଛି ଗୋଟେ ହଉଛି ଜଗନ୍ନାଥ ଗୁଣାକାର ସ୍ୱୟଂ ସମିତି ଗୋଟେ ହଉଛି କିରଣନାଥ ଦେବ ସ୍ୱୟଂ ସହାୟକ ଗୁଣାକାର ସଂଘ ଏଇ ଦୁଇଟି ଯାକ ଗୋଟିଏ ଆମର ଚାଲିଛି 2000 ମସିହାରୁ ଆଉ ଗୋଟେ ଚାଲିଛି 2009ରୁ ଗୋଟିକରେ ମୁଁ ସଭାପତି ଅଛି ମୋତେ ଭାଇମାନେ ସଭାପତି ବାଛିଛନ୍ତି ଆଉ ଗୋଟିକରେ ପରିଚାଳନା ଦାୟିତ୍ୱ ନେଇଛି ଆମର 2000 ମସିହାରେ ଯୋଉଠି ହେଇଛି ସେଟା ଆଜି ପର୍ଯ୍ୟନ୍ତ ଏମିତି ଚାଲିଛି ମାନେ କୌଣସି ବିଶୃଙ୍ଖଳା ଆଜି ପର୍ଯ୍ୟନ୍ତ ନାହିଁ ପ୍ରାୟ 2000 ମସିହାଠୁ ଜାଣିକି କରୋନା ଠୁ ଆମର ବନ୍ଦ ହେଇଛି ବୋଲେ ବୁଲିଯିବା ନହେଲେ 2000 ମସିହାଠୁ ପ୍ରତ୍ୟେକ ବର୍ଷ ଆମେ ବୁଲିଯିବୁ ଆମ ଭିତରେ ବୋଲେ ବହୁତ ଶାନ୍ତି ଶୃଙ୍ଖଳା ଅଛି ଏମିତିକି ଆମେ ଗ୍ରାମର କାମ କରୁ ଗ୍ରାମର ସଫା ବି କରୁ ପୋଖରୀ ସଫା କରୁ ଗଛ ବି ଲଗାଉ ଏମିତି ହେଇକି ଆଜି ଯାଏ ପ୍ରଭୁଙ୍କ ଦୟାରୁ ଚାଲିଛି ଆଉ ଗୋଟେ ଗ୍ରୁପ ହେଲା କଣ ଜଗନ୍ନାଥଙ୍କ ଗ୍ରୁପ ସେଇଠି ଆମର ସେମିତି ଖାଲି ବୁଣାକାର ହିସାବରେ ଆମର ଚାଲିଛି ପ୍ରତ୍ୟେକ ଦିନ ପ୍ରତ୍ୟେକ ମାସରେ ଆମେ ପଇସା ସଞ୍ଚୟ କରିବୁ ସେଥିରୁ ପଇସା ନେଇକି କିଛି କାମ ଦାମ କରିବୁ ତେଣୁ ଏମିତି ଧାରଣାରେ ଆମର ଚାଲିଛି ସଦାବେଳେ କୌଣସି ବିଶୃଙ୍ଖଳା ନାହିଁ ସମଗ୍ର ସହଯୋଗ ରହିଛି ଆମର ବି ସଭାପତି ଅଛନ୍ତି ବୋଲେ ସଭାପତି 11 ତାରିଖ ଗୋଟେ ସଂଘ ହେଇଥିଲା 11 ତାରିଖ ଜଗନ୍ନାଥ ସମିତି ସେଥିରେ ଅଛି ସଭାପତି ମୁଁ ଆମର ଟିକେଟ୍ ଅଛନ୍ତି ଚୈତନ୍ୟ ଚାନ୍ଦ ବୋଲେ ଆମେ 11 ଜଣକୁ ନେଇକି କରିଛୁ ଗୋଟେ ସମିତି ବୋଲେ ଆସିଲେ ବହୁତ ବଢିଆରେ ଚାଲିଛି ତା ଭିତରେ କିଛି ଅସୁବିଧା ନାହିଁ ଭାଇ କିଛି ପଚାରିବାରେ ଭାଇ ଫୋନ୍ କରୁଛନ୍ତି
1: ନେତୃତ୍ୱ ମାନେ ଏଇ ଯୋଉ ଗ୍ରୁପ ରେ ହଉ ବା ଇଏ ହଉ ନେତୃତ୍ୱ ନବା ପାଇଁ ପ୍ରକୃତ କଣ ଗୁଣ ରହିବା ଦରକାର
2: ନିହାତି ଶାନ୍ତି ଶୃଙ୍ଖଳା ରହିବା ଦରକାର ଟିକେ ଜ୍ଞାନ ଥିବା ଦରକାର 5 ଜଣଙ୍କୁ ବୁଝେଇ ପାରୁଥିବା ଦରକାର 5 ଭାଇକି ଏକାଠି ବସେଇକି ତାଙ୍କ ମନକୁ ବୁଝିଲା ଭଳିଆ କଥା କହିପାରୁଥିବେ ସମସ୍ତଙ୍କ ମନକୁ ବୁଝେଇ ପାରୁଥିବେ ଆଉ ଦ୍ୱିତୀୟ ଭିତରେ କିଛି ବିଶୃଙ୍ଖଳା ରହିଲା କିମ୍ବା କାହାର ମନନ୍ତର ରହିଲା ତାଙ୍କୁ ମନେକି ଏକାଠି
1: ରଖିପାରିବେ
2: ଗୋଟେ ଶୃଙ୍ଖଳା ଦାୟିତ୍ୱ ଆଉ ପ୍ରତ୍ୟେକ ଭାଇଙ୍କୁ ଏକଜୁଟ କରିବ ପ୍ରତ୍ୟେକ ଯୋଉ ସଂଘର ହଉ ବା ଯେକୌଣସି ଦାୟିତ୍ୱ ହଉ ଯେକୌଣସି ସଭା ସମିତି ହଉ ସମସ୍ତଙ୍କୁ ଯଦି ଏକ ନ ଆସିଲା ସେ ଭାଇ କାହିଁକି ଆସିଲେନି ତାଙ୍କୁ ଅସୁବିଧା କଣ ହେଲା ତାଙ୍କୁ କେମିତି ବୁଝେ କାହିଁକି ଆମ ପାଖରେ ବସେଇ ପାରିବା ତାଙ୍କର ଅସୁବିଧା କଣ ହେଲା ତାଙ୍କ ଅସୁବିଧା ଆମେ ସମାଧାନ କରିପାରିବା ତାହେଲେ ପ୍ରକୃତ ନେତୃତ୍ୱ ଯୋଉଟାକି ଆମ ଭିତରେ ଆମେ ଦେଖିଲୁ 2000ରୁ ଆଜି 2026 ବର୍ଷ ହେଲାଣି ଚାଲିଛି
1: ବହୁତ ସୁନ୍ଦର କଥା କହିଲେ ଆମ ସହିତ ଯୋଡି ହେଲେ ନିଜ ମତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛି ଆଜ୍ଞା ନମସ୍କାର ବନ୍ଧୁ ଶୁଣୁଥିଲେ ଯେକୌଣସି କ୍ଷେତ୍ରରେ ହଉ ନେତୃତ୍ୱ ନେବା ପାଇଁ ଗୋଟେ ସ୍ୱତନ୍ତ୍ର ନିଜ ଭିତରେ ସେ ଗୁଣର ବିକାଶ ହେବା ଦରକାର ନିଜେ ନେତୃତ୍ୱ ନେବାର ବିଶେଷ ଗୁଣ ହଉଛି ବୁଝାମଣା ଆଉ ଗୋଟେ ହଉଛି ନିଜର ଚିନ୍ତାଧାରା ଆଉ ଲକ୍ଷ୍ୟକୁ ସ୍ପଷ୍ଟ ଭାବରେ ଅନ୍ୟମାନଙ୍କ ସମ୍ମୁଖରେ ଦଳର ସମ୍ଭବ ସଦସ୍ୟମାନଙ୍କ ପାଖରେ ଆପଣ ଉପସ୍ଥାପନ କରିପାରୁଥିବା ଦରକାର ନିଷ୍ପତ୍ତି ନେବାର ମଧ୍ୟ କ୍ଷମତା ଥିବା ଦରକାର ଜଟିଳ ପରିସ୍ଥିତିରେ ସଠିକ୍ ଆଉ ସାହସିକ ପଦକ୍ଷେପ ନେବା ଉଚିତ ତାହା ହିଁ ହେବ ଜଣେ ନେତୃତ୍ୱ ପାଇଁ ଗୋଟେ ଭଲ ନେତୃତ୍ୱର ଲକ୍ଷଣ ଦାୟିତ୍ୱ ଗ୍ରହଣ ସଫଳତାର ସହିତ ଦାୟିତ୍ୱ ଗ୍ରହଣ କରିବା ଦରକାର ଉତ୍ତରଦାୟୀ ପ୍ରତ୍ୟେକ କ୍ଷେତ୍ରରେ ରହିବା ଦରକାର ସାମାଜିକ ଉତ୍ତରଦାୟୀ ଆଉ ସଫଳତା ପାଇଁ ଦଳକୁ ଶ୍ରେୟ ଦେବା ଆଉ ବିଫଳ ପାଇଁ ନିଜେ ଆଗକୁ ଆସି ଉତ୍ତରଦାୟୀ ରହିବା ତାହା ହେଉଛି ଯେଉଁ ଗୋଟେ ନେତୃତ୍ୱର ପ୍ରାଥମିକ ଲକ୍ଷଣ ଆଉ ଭଲ ନେତୃତ୍ୱର ଲକ୍ଷଣ ଦେଖିବା ପରବର୍ତ୍ତୀ କାଳରେ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ ମୁଁ ସତ୍ୟ କହୁଛି ଭଦ୍ରକରୁ
1: କଣ କହିବେ ଆଜିର ଟପିକ ସମ୍ପର୍କରେ କୁହନ୍ତୁ
3: ଭାଇ ଆଜିର ଟପିକ ଏମିତି ଆଣିଥିବାରୁ ଆପଣଙ୍କୁ ଦିଲସେ ଧନ୍ୟବାଦ ଭାଇ ଆଉ ଟପିକ ବିଷୟରେ କହିବି ଯେ ନେତୃତ୍ୱ ନବା ସବୁଠାରୁ ଗୋଟେ ବଡ ବୁଦ୍ଧିମତୀର କାମ ନେତୃତ୍ୱ ଏଭଳି ଏକ ଲୋକ ନେଇପାରିବ ଯାହା ପାଖରେ ଦକ୍ଷତା ଯୋଗ୍ୟତା ଥିବ ଆଉ ସେ ସମସ୍ତଙ୍କ ସହିତ ମାନେ ସମସ୍ତଙ୍କ ସହିତ ଗୋଟେ ସମନ୍ୱୟ ରକ୍ଷା କରିପାରୁଥିବ ଆଜିକାଲି ବହୁତ ଲୋକ ଅଛନ୍ତି ଯୋଉମାନେ କି ମାନେ ନିଜ ସ୍ୱାର୍ଥ ପାଇଁ କାମ କରୁଛନ୍ତି ତାର ଅସୁବିଧା ହେଲା ତ ମୋର କଣ ହେଲା ମୋ ବାଟରେ ମୁଁ ଯିବି ତ ଏଇଭଳିଆ ମନବୃତ୍ତି ଯାହାର ଥିବ ସେମାନେ କେବେ ନେତୃତ୍ୱ ନେଇପାରିବେନି ଏଇଟା ଇମ୍ପସିବୁଲ ଆପଣ ଜାଣିଛନ୍ତି ନେତୃତ୍ୱ କେବଳ ଏଭଳି ଜଣେ ଲୋକ ନେଇପାରିବ ଯାହା ପାଖରେ ବିବାହ ମାନେ ସମନ୍ୱୟ ମାନେ ସମସ୍ତଙ୍କ ଭିତରେ ସମନ୍ୱୟ ମାନେ ରକ୍ଷା କରିକି ସେ ବୁଝାମଣା ଆପୋଷ ବୁଝାମଣା ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିପାରୁଥିବ ଯେମିତିକି ଗୋଟେ କଥା ହେଲା ମାନେ କଣ ଯୋଉ କଥା ଆମର ହାତରେ ଛିଡ଼ିପାରିବ ତାକୁ ଯାହା କୁଡ଼ାରେ ବ୍ୟବହାର କରନ୍ତୁ କଥାରେ କୁହନ୍ତିନି ଭାଇ ତ ସେଇଭଳିଆ ଗୋଟେ କଥା ମୁଁ କହିବି ଯେ ମୋର ଯେତେବେଳେ ମୁଁ ମାନେ କଲେଜରେ ପଢୁଥିଲି ପ୍ରଥମେ ତ 2017 ମସିହାରେ ପ୍ଲସ୍ ଟୁ ପଢ଼ିଲି ସେତେବେଳେ ନେତୃତ୍ୱ କଣ ଯେହେତୁ ଆମେ ସ୍କୁଲ ଦୁନିଆରେ ପଢି ଆସିଲି ତ ସ୍କୁଲ ଦୁନିଆରେ ମୁଁ କେବେ କୌଣସି ମୋ କ୍ଲାସରେ ମନିଟର ହେଇନି ବା କେବେ ମୁଁ ନେତୃତ୍ୱ ନେଇନି ତେଣୁ ପ୍ଲସ୍ ଟୁ ଯେତେବେଳେ ଆସିଲି ସେତେବେଳେ ମୁଁ ନେତୃତ୍ୱ କଣ ଜାଣିଲି ଧୀରେ ଧୀରେ ବୟସ ବଢିଲା ତ ପାଠ ପଢାପଢି ଭିତରେ ନେତୃତ୍ୱ ଜାଣିଲି ଯେତେବେଳେ ପ୍ଲସ୍ ଥ୍ରୀ ଆମେ ପଢୁଥିଲୁ ଆମେ ଯୋଉ ସାଙ୍ଗମାନଙ୍କ ଭିତରେ ଆମେ ଗୋଟେ ଗ୍ରୁପ ଥିଲୁ ଯୋଉମାନେ ଆମ ସହିତ ଭଲ ମାନେ ଆମେ ଯେହେତୁ ମୁଁ ଆସିଥିଲି ନା ତ ତ ଆମ ପ୍ରସ୍ତୁତିରେ ମୁଁ ଓଡ଼ିଆ ଡିପାର୍ଟମେଣ୍ଟରେ ମୋର ପ୍ଲସ୍ ଥ୍ରୀ କରୁଥିଲି, ଗ୍ରାଜୁଏସନ୍ କରୁଥିଲି, ତ ଓଡ଼ିଆ ଡିପାର୍ଟମେଣ୍ଟରେ ମୋ

0: ସାଙ୍ଗମାନେ ସମସ୍ତେ ଆମେ ମୁଁ ନେଇଥିଲି ନେତୃତ୍ୱ ନେଇଥିଲି ମାନେ ଯେତେବେଳେ ଯାହା ଆମର ଅସୁବିଧା ସୁବିଧା ଭଲ ମନ ଯଦି ବି କଲେଜରେ ଆମକୁ କିଛି ମାନେ ତ୍ରୁଟି ଶୂନ୍ୟ ମାନେ ତ୍ରୁଟିଯୁକ୍ତ ପରୀକ୍ଷା ହେଲା ବା ଆମର କିଛି ପ୍ରୋବ୍ଲେମ ହେଲା ଯାହା ବି ମୁଁ ମାନେ ଆମ ସାଙ୍ଗମାନଙ୍କୁ ଏକାଠି କରିବା ପାଖରୁ ଆରମ୍ଭ କରି ବିଭିନ୍ନ କଲେଜରେ କେମିତି ମାନେ ଆମେ ସବୁ ସମସ୍ୟା ସମାଧାନ ହେଇପାରିବ ଆଉ କାହାର କଣ ଅସୁବିଧା ରହୁଛି ଏ ସବୁ କଥାକୁ ନେଇକି ମୁଁ ମାନେ ଆମେ ସମସ୍ତେ ନେତୃତ୍ୱ ରହୁଥିଲୁ ମୁଁ ସମସ୍ତଙ୍କୁ ବୁଝାମଣି କରେ ଆଉ ଏକାଠି କରିକି ଆମେ ମଧ୍ୟ ମାନେ ଆନ୍ଦୋଳନ ମଧ୍ୟ କରୁ ମାନେ ଯେତେବେଳେ ଆମର କିଛି ଜଣକ ମାନେ ଅସୁବିଧା ହେଲା ମାନେ ଆମେ ସମସ୍ତେ ମିଶିକି ମାନେ ଲଢେଇ କରୁ ଏକୁ ତ ଆମେ ନେତୃତ୍ୱ କରିପାରିବା ନା
1: ବହୁତ ବଢିଆ କଥା କହିଲେ ଆମ ସହିତ ଯୋଡି ହେଇ ନିଜ ମତ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛି
0: ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା
1: ଯାହା ହଉ ଆଜି ସୁଯୋଗ ପାଇଲେ ଆପଣଙ୍କ ନେତୃତ୍ୱ ପ୍ରଣର କଥା କହିଲେ ବହୁତ ବହୁତ ଧନ୍ୟବାଦ ରଖୁଛି ଆଜ୍ଞା ନମସ୍କାର ବନ୍ଧୁ ସତ କଥା ନେତୃତ୍ୱ ନେବା ଗୋଟେ ନିଆରା ଗୁଣ ସେ ନିଆରା ଗୁଣ ସମସ୍ତଙ୍କ ପାଖରେ ନଥାଏ ଯାହା ପାଖରେ ଥାଏ ସେ ହିଁ ସଫଳ ନେତୃତ୍ୱ ଭାବେ ନିଜକୁ ପ୍ରତିପାଦିତ କରିପାରିଥାଏ ଏମିତି କଥା ହେବା ଏବେ ଆସନ୍ତୁ ନେଇଯିବା ଆଉ ଏକ ମ୍ୟୁଜିକାଲ ବ୍ରେକ୍

0: ହଁ ବନ୍ଧୁ, ଏମିତି ତ ନିବିଡ଼ ରହେ ସେ ଦୋସ୍ତି, ଏମିତି ତ ନିବିଡ଼ ରହେ ସେ ନେତୃତ୍ୱ ନେବାର କଳା, ଆଉ ସେଇ ନିବିଡ଼ପଣ ଥାଏ ନିଜ ସ୍ୱଭାବ ଉପରେ, ନିଜ ବ୍ୟବହାର ଉପରେ, ନିଜ ଚାଲିଚଳନ ଉପରେ। ଆପଣ କେତେ ସୁନ୍ଦର ଭାବେ ଦକ୍ଷତା ନେଇପାରୁଛନ୍ତି, ନେତୃତ୍ୱ ନେଇପାରୁଛନ୍ତି, ଅନ୍ୟକୁ ବୁଝାଇ ପାରୁଛନ୍ତି, ନିର୍ଣ୍ଣୟ ନେଇପାରୁଛନ୍ତି, ସଠିକ୍ ନିର୍ଣ୍ଣୟ ନେଇପାରୁଛନ୍ତି, ତାହା ହିଁ ଆପଣଙ୍କୁ ଗୋଟିଏ ସଫଳ ନେତୃତ୍ୱ କରି ଗଢ଼ି ତୋଳିଥାଏ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କ'ଣ କହିବେ ଟପିକ୍ ସମ୍ପର୍କରେ କୁହନ୍ତୁ।
1: ହାଇସ୍କୁଲରେ ପଢିଲା ବେଳେ କ୍ଲାସର ମନିଟର ଥିଲି।
0: ଆଜ୍ଞା।
1: କଲେଜରେ ପଢିଲା ବେଳେ ରେଭେନ୍ସା କଲେଜରେ କଲେଜ ୟୁନିୟନ ପାଇଁ ଭାଇସ୍ ପ୍ରେସିଡେଣ୍ଟ ପାଇଁ କି ଠିଆ ହେଇଥିଲି।
0: ଆଜ୍ଞା କୁହନ୍ତୁ।
1: ସେତେବେଳେ କହୁଥିଲି ରେଭେନ୍ସା କଲେଜ, ରେଭେନ୍ସା କଲେଜ, ରେଭେନ୍ସା କଲେଜ ଦ ଗ୍ରେଟେଷ୍ଟ। My dear Revensa Dhyan, choose a candidate who is the fittest. ଆପଣ ଆଜି ଅତୀତର ସ୍ମୃତି କି ମନେ ପକେଇଦେଲେ। ମୁଁ କଲେଜରେ ପଢିବା ଭିତରେ ମୋର କ୍ୟାରିୟରକୁ ବରବାଦ କରିଛି ଜଣେ ଛାତ୍ର ନେତା ହେଇକି। ମୁଁ ସେତେବେଳେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ CPIM କମ୍ୟୁନିଷ୍ଟ ପାର୍ଟିର ଷ୍ଟୁଡେଣ୍ଟ ୟୁନିଟ ଶାଖାରେ ଥିଲି।
0: କୌଣସି ଦଳ କଥା ନିଅନ୍ତୁ ନାହିଁ, ଆପଣ କୁହନ୍ତୁ ଆପଣ ନିଜ ଅନୁଭୂତିର କଥା କୁହନ୍ତୁ। କୌଣସି ଦଳ
1: ଅନୁଭୂତିର କଥା ହଉଛି ନେତୃତ୍ୱ ନବା ପ୍ରକୃତରେ ଗୋଟେ କଳା। ନେତୃତ୍ୱ ନବା ବହୁତ କାଠିକର ପାଠ, ବହୁତ କଷ୍ଟଦାୟକ, ଏତେ ସହଜ ନୁହେଁ। ଅନ୍ୟମାନଙ୍କ ସହିତ ଠିକ ବୁଝାମଣା ରଖିବା, ଆଉ ସେ ଅନ୍ୟମାନଙ୍କୁ ବୁଝେଇ ପାରୁଥିବା ଗୁଣ ଥିବା ଦରକାର, ନିଜେ ଶାନ୍ତ ଥିବା ଦରକାର, ଶିଷ୍ଟ ଥିବା ଦରକାର, ନିଜେ କ୍ରୋଧି ହେଇଥିବା ଦରକାର ନୁହେଁ। ତେଣୁ ଏମିତି ଅନେକ ରହିଛି, ଅନେକ ଗୁଣ ଥିଲେ ଯାଇକି ଜଣେ ନେତୃତ୍ୱ ନେଇପାରିବ, ଜଣେ ଭଲ ଗୁଣ ଥିଲେ ଯାଇକି ଜଣେ ନେତୃତ୍ୱ ନେଇପାରିବ।
0: ନେତୃତ୍ୱ କଣ ସମସ୍ତଙ୍କୁ ଦିଆଯାଇପାରେ କି?
1: ନାଇଁ ଆଜ୍ଞା, ସମସ୍ତଙ୍କୁ ଦିଆଯାଇପାରେନି। ତା ପରେ ନେତୃତ୍ୱ ଗୋଟେ ହଉଛି ସହଜାତ ଗୁଣ, ସମସ୍ତଙ୍କ ଦ୍ୱାରା ନେତୃତ୍ୱ ବି ହେଇପାରିବ ନାହିଁ। ନିଜର ଦୂରଦୃଷ୍ଟି ଥିବା ଦରକାର, ନିଜର ପ୍ରେଜେନ୍ସ ଅଫ ମାଇଣ୍ଡ ଥିବା ଦରକାର। ତେଣୁ ମୁଁ ବହୁତ ଆଜ୍ଞା ନେତୃତ୍ୱ ନେଇଛି, ଆଉ ଅନେକ କଥା ଅଛି ସେଗୁଡାକ, ଆଉ ସମୟର ଅଭାବ ଅଛି।
0: ବହୁତ ବହୁତ ଧନ୍ୟବାଦ, ଆଜି ସମୟ ଅଭାବ ଆମ ସହିତ ଯୋଡି ହେଇ ନିଜ ମତ ସେୟାର କଲେ, ଆପଣଙ୍କର ପୁରୁଣା ଦିନର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ
0: ଆଜ୍ଞା, ରହୁଛି, ନମସ୍କାର। ବନ୍ଧୁ, ପ୍ରକୃତ ନେତୃତ୍ୱ ସମସ୍ତଙ୍କ ଦେଇ ହୁଏନି, ନେତୃତ୍ୱ ତାରି ଦେଇ ହୁଏ ଯିଏ ସଠିକ ନିର୍ଣ୍ଣୟ ନେଇପାରେ, ସଠିକ ଭାବେ ଅନ୍ୟର ମନକୁ ନେଇ ଚଳିପାରେ। ଦେଖିବା ସମୟ ଆମ ପାଖରେ ଖୁବ କମ, ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଜୟଦେବ।
0: ନମସ୍କାର, କୁହନ୍ତୁ ଆଜ୍ଞା।
2: ମୁଁ ରାଜେନ୍ଦ୍ର ରଣା କହୁଛନ୍ତି।
0: ଆଜ୍ଞା କୁହନ୍ତୁ, ଆଜିର ଟପିକ ନେଇ କଣ କହିବେ?
2: ଆମର ମଧୁସୂଦନ ବର୍ଣ୍ଣବୋଧରେ ପଢିଛନ୍ତି ଆମେ, ସେଠି ଲେଖା ଅଛି, ବଡ଼ ଦୁଃଖରେ ଦୁଃଖୀ ଦିଏ ସଂସାରରେ ଉଚ୍ଚ ଲୋକ ସିଏ। ଯେଉଁମାନେ ନେତୃତ୍ୱର ଅଧିକାରୀ ସେମାନେ ଅନ୍ୟର ଦୁଃଖକୁ ଅନୁଭବ କରିକି ତା ଦୁଃଖରେ ଇଏ ସମୟ ଦେବେ। ନିଜେ ଯେମିତି ସ୍ୱୟଂ ଆତ୍ମା ଯେମିତି ଅନ୍ୟମାନଙ୍କୁ ସେ ସେମିତି ଭାବନ୍ତି। ତୁଳସୀଦାସ ଗୋସ୍ୱାମୀ ଲେଖି ଦେଇଛନ୍ତି, ସକଲ ରାମ ମୟ ସେବ ଜାଣି କରମ ପ୍ରଣାମ ଜୋରି ଯୁଗ ପାଣି। ଏଇ ମନବୃତ୍ତିର ବ୍ୟକ୍ତିମାନେ ନେତୃତ୍ୱର ଅଧିକାରୀ ହେଇପାରିବେ।
0: ବାସ ବାସ, ବହୁତ ବଢିଆ କଥା କହିଲେ।
2: ନିଜେ ସେ ଭାବନ୍ତି ଯେ ଭଗବାନ ରାମ ସମସ୍ତଙ୍କ ହୃଦୟ ବିରାଜମାନ କରିଛନ୍ତି, ଖାଲି ମାନବ ନୁହଁ, ଜୀବ ଜନ୍ତୁ ପଶୁ ପକ୍ଷୀ ବୃକ୍ଷ ଲତା ସବୁଠି ସେ ବିରାଜମାନ କରିଛନ୍ତି। ତେଣୁ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି, ସମସ୍ତଙ୍କର ଦୁଃଖ ସୁଖକୁ ଅନୁଭବ,
0: ସମସ୍ତଙ୍କ ମନକୁ ନେଇ
2: ବୁଝିପାରୁଛି। ଦୁଃଖୀ ହେଇଯାଏ କିନ୍ତୁ ଅନ୍ୟମାନଙ୍କ ଦୁଃଖ ସୁଖକୁ ଏହି ମନବୃତ୍ତି ଯୋଉମାନଙ୍କର ଥିବ, ଯୋଉ ବ୍ୟକ୍ତିମାନଙ୍କର, ସିଏ ନେତୃତ୍ୱର ଅଧିକାରୀ ହେଇପାରିବେ।
0: ବହୁତ ବହୁତ ଧନ୍ୟବାଦ, ଆଜି ଆମ ସହିତ ଯୋଡ଼ି ହେଲେ, ନିଜ ମତ ସୁନ୍ଦର ମତଟି ସେୟାର କଲେ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରଖିଲି ଆଜ୍ଞା, ନମସ୍କାର। ଖୁବ ସୁନ୍ଦର କଥା କହିଲେ ରାଜେନ୍ଦ୍ର ନନା, ସମସ୍ତଙ୍କର ମନ ନେଇ ସମସ୍ତଙ୍କ ଦୁଃଖ ସୁଖରେ ଯିଏ ସହଭାଗୀ ହେଇପାରୁଥିବ ସେ ହିଁ ପ୍ରକୃତ ନେତୃତ୍ୱ ନେଇପାରିବ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
0: ସାଇ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି, ଅଳ୍ପ ସମୟ, କଣ କହିବେ କୁହନ୍ତୁ।
3: ମୁଁ ତ ଯେତେବେଳେ ମାନେ ସ୍କୁଲରେ ପଢୁଥିଲୁ ସେଇ ଟାଇମରେ, ଯେତେବେଳେ ଏବେ ବି କବାଡ଼ି କମ୍ପିଟିସନ ଯେତେବେଳେ ହଉଛି, ମତେ ଯେତେବେଳେ କ୍ୟାପ୍ଟେନ୍ କରୁଛନ୍ତି, ତ ସେତେବେଳେ ଟିକେ ଡର ବି ଥାଏ। ତାପରେ ସମସ୍ତଙ୍କୁ ନେଇକିରି ଯେହେତୁ ଖେଳିବାର ଅଛି, ତ ସମସ୍ତଙ୍କ ସହିତ ମିଶିକିରି ରହିବାକୁ ପଡିବ, ଆଉ ସ୍କୁଲରେ

0: ମତେ ଯେତେବେଳେ ମନିଟର କରିଦିଅନ୍ତି ମାନେ ମୁଁ ତ ବହୁତ ରାଗ ହୁଏ, କାହିଁକି ନା କିଛି ଆଉ ଦୁଷ୍ଟା ବି କରିପାରିବନି, ଆଉ ଯାହା ବି କରିବ ନିଜେ ହିଁ ଗାଳି ଶୁଣିବ, ଆଉ ସମସ୍ତଙ୍କୁ ଚୁପ୍ ରଖିବାକୁ ବି ପଡିବ, ଯିଏ ପାଟି କରିବ ଯଦି ଜାଣିଦେବେ ସାର୍ ତ ଆସିକି ମନିଟରକୁ ହିଁ ଗାଳି କରିବେ, ତ ସେତେବେଳେ ମାନେ ଗୋଟେ ବଡ ଦାୟିତ୍ୱ ଭଳିଆ ଲାଗେ।
1: ସେ ଦାୟିତ୍ୱକୁ ସୁନ୍ଦର ଭାବେ ଆପଣ ନିଭେଇଛନ୍ତି।
0: ଆଜ୍ଞା, ସେତେବେଳେ ତ ମାନେ ଆସିବ ଯେ ନାଇଁ ଗୋଟେ ବଡ ଦାୟିତ୍ୱ ଦିଆହେଇଛି, ତ ସେ କାମଟା କେମିତି ହବ ସେଇଟା କରିବା ଦରକାର, ଦୁଷ୍ଟ ହେଲେ ତ କିଛି କରିହବନି, ନିଜେ ହିଁ ଗାଳି ଶୁଣିବି ଆଉ ସବୁ ମାନେ ଠିକ ଠାକ କରେ।
1: ଯାହା ହଉ, ଖୁବ ସୁନ୍ଦର କଥା କହିଲେ ସାଇ, ଆମ ସହିତ ଯୋଡି ହେଲେ, ତ ଆପଣଙ୍କ ପିଲାଦିନର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର। ହଁ ବନ୍ଧୁ, ପ୍ରକୃତ ନେତୃତ୍ୱ ନେବା ଗୋଟେ ଛୋଟିଆ କାମ ନୁହେଁ, ଗୋଟିଏ ଗୁରୁ ଦାୟିତ୍ୱ ଯାହା କହନ୍ତି, ସାମାଜିକ ଉତ୍ତରଦାୟିତ୍ୱ ଥାଏ, ଯାହା ପାଖରେ ବିଶେଷ ଗୁଣ ଥାଏ, ସେ ସହଜାତ ଗୁଣ ହେଉ ବା ଜନ୍ମଗତ ହେଉ ବା ଅଭ୍ୟାସଗତ ହେଉ, ନିଜର ସଚ୍ଚୋଟତା, ସହାନୁଭୂତିତା, ବୁଝାମଣା, ଚିନ୍ତାଧାରା, ନିର୍ଣ୍ଣୟ ମାନେ ନିଷ୍ପତ୍ତି ନେବାର କ୍ଷମତା, ଦାୟିତ୍ୱ ଗ୍ରହଣ କରିବାର କ୍ଷମତା, ଏସବୁ ହିଁ ଆପଣଙ୍କୁ ଜଣେ ସଫଳ ନେତୃତ୍ୱ ଦେବ। ଆଉ ସବୁଠୁ ବଡ଼ କଥା ହେଉଛି, ଜଣେ ନେତୃତ୍ୱ, ସଫଳ ନେତୃତ୍ୱ ବା ଦଳର ନେତୃତ୍ୱ ନେଲେ ଆପଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ, ନିଜ କାର୍ଯ୍ୟ ଆଉ ଆଚରଣ ଦ୍ୱାରା ଅନ୍ୟମାନଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥାଏ ଜଣେ ସଫଳ ନେତୃତ୍ୱ। ଏ କଳାକୁ ଆପଣ ଦୈନନ୍ଦିନ ଜୀବନରେ ପ୍ରୟୋଗ କରନ୍ତି ଆଉ ସଫଳ ମଧ୍ୟ ହୋଇପାରନ୍ତି, ତ ଦଳ ପରିଚାଳନା କରିବାର ନୂତନ ଧାରା ମଧ୍ୟ ସୃଷ୍ଟି କରିପାରନ୍ତି। ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ହିଁ ପ୍ରକୃତରେ ନେତୃତ୍ୱ ନେବାର ସୁଯୋଗ ପାଇଥାନ୍ତି ଆଉ ନିଜ ନେତୃତ୍ୱକୁ ସଫଳ କରିପାରିଥାନ୍ତି। ତ ଆଜି ଯେଉଁମାନେ ଆମ ସହିତ ଯୋଡ଼ି ହେଲେ, ନିଜର ସୁନ୍ଦର ମତଦ୍ୱାରା କାର୍ଯ୍ୟକ୍ରମକୁ ବୃଦ୍ଧିମନ୍ତ କଲେ, ସମୃଦ୍ଧ କଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସେମାନଙ୍କୁ ଧନ୍ୟବାଦ ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମ କାର୍ଯ୍ୟକ୍ରମ ଭାଗ ନେବାକୁ ଅପେକ୍ଷା କରିଛନ୍ତି, ଫୋନ୍ କଲ୍ କରିଛନ୍ତି, କିନ୍ତୁ ସେମାନଙ୍କର ଫୋନ୍ କଲ୍ ଲାଗିନାହିଁ ବା ସଂଯୋଗ ହୋଇପାରିନି, ଯେଉଁଥିପାଇଁ ଆମ ତାଙ୍କ ମନର କଥା, ତାଙ୍କ ମନର ସୁନ୍ଦର ଭାବନା ଆମ ସହିତ ସେୟାର କରିବାରେ ବିଫଳ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଧୈର୍ଯ୍ୟର ସହିତ ଆପଣ ଅପେକ୍ଷା କରିଛନ୍ତି ଆଉ କାର୍ଯ୍ୟକ୍ରମକୁ ଧୈର୍ଯ୍ୟର ସହିତ ଶୁଣିଛନ୍ତି, ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକର ଦିଲ୍ ସେ ଦିଲ୍ ତକ୍ ଏବେ ସଭା ଯାଇଛି ଆପଣମାନଙ୍କ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ର ରେନ୍ବୋ ଏସ୍ଏମ୍ଏସ୍, ଯେଉଁଠି ଆପଣମାନେ ନିଜ ପସନ୍ଦର ଗୀତ ଶୁଣିପାରିବେ। ନିଜେ ଅନୁରୋଧ କରି ଅନୁରୋଧ କରିବା ପାଇଁ ଆମକୁ ଏସ୍ଏମ୍ଏସ୍ କରିପାରିବେ ଆଉ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ। ଆପଣଙ୍କ ଅନୁରୋଧରେ ଆମେ ପ୍ଲେ କରିବୁ ଆପଣଙ୍କ ନିକଟରେ ଆପଣଙ୍କ ପସନ୍ଦର ଗୀତ। ତ ବନ୍ଧୁ, ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 0994959536320। ଏସ୍ଏମ୍ଏସ୍ କରିବା ପାଇଁ ଆପଣଙ୍କ ମୋବାଇଲ୍ରେ ଟାଇପ୍ କରିବେ FMRC ସ୍ପେସ୍ ଦେବେ, ନିଜ ନାଁ ଲେଖିବେ, ଠିକଣା ଲେଖିବେ, ଯେଉଁ ଗୀତରେ ଶୁଣିବାକୁ ଚାହୁଁଛନ୍ତି ସେହି ଗୀତର ପ୍ରଥମ ଧାଡ଼ି ଏବଂ ତାହା କେଉଁ ଫିଲ୍ମ ବା ଆଲବମ୍ର ତାହା ମଧ୍ୟ ଲେଖି ଆମ ନିକଟକୁ ପଠାଇଦେବେ। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଲା 8895254200। ଆଉ ଥରେ କହିବାକୁ ନମ୍ବରଟି 8895254200। ଆଉ ଏସ୍ଏମ୍ଏସ୍ କରିବାର ନମ୍ବର ହେଉଛି 0949596320। ଡେରି ନଗରୀ ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମେସେଜ୍ ଆଉ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ବକଡ଼ ଦିଲ୍ ସେ ଦିଲ୍।

ଏହି ଦଳକୁ ଶୁଣିବାକୁ ଚାହିଁଛନ୍ତି ଝାଡ଼ଖଣ୍ଡ ଜାମସେଦପୁର ଝାଡ଼ଖଣ୍ଡ ସୁପାଇସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଳୀ କୁମାରୀ, ଦେବେନ୍ ଜୀ। ତ ଶୁଣେଇ ଦେଉଛୁ ଆପଣଙ୍କୁ, ଆପଣଙ୍କ ପସନ୍ଦ ରହିଗଲା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗୋଟେ ଦିଲ୍ ସେ ଦିଲ୍ ତକ୍। ଆପଣଙ୍କର ଗୋଟେ ପରେ ଗୋଟେ ମେସେଜ ମୋ ପାଖରେ ପହଞ୍ଚି ଚାଲିଛି, ଅନେକ ଗୁଡ଼ିଏ ମେସେଜ ପହଞ୍ଚି ଗଲାଣି। ଗୋଟେ ପରେ ଗୋଟେ ଗୀତ ଆପଣମାନଙ୍କର ପ୍ଲେ କରିବାକୁ ଚେଷ୍ଟା କରିବି, ସମସ୍ତଙ୍କୁ କାର୍ଯ୍ୟକ୍ରମରେ ସ୍ଥାନ ଦେବାକୁ ନିଶ୍ଚିନ୍ତ ଭାବେ ଚେଷ୍ଟା କରିବି। ତ ବର୍ତ୍ତମାନ ଗୋଟେ ମେସେଜ ଆସିଛି, ମାମା ମିଶ୍ର ଭୁବନେଶ୍ୱରରୁ ଦେଇଛନ୍ତି, ସୁନ୍ଦର ମିଠା ଗୀତଟି ଶୁଣିବାକୁ ଚାହିଁଛନ୍ତି। ସେହିଭଳି ଆଉ ଗୋଟିଏ ମେସେଜ ଆସିଛି, ସମୀର ସସ୍ମିତା ଖଟୁଆ ନରସିଂହପୁର ଡେରାବିଶ କଟକରୁ ଦେଇଛନ୍ତି, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ ଦେଇଛନ୍ତି, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ ଦେଇଛନ୍ତି, ପ୍ରେମଜୀ ଭାଇ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମର୍କତନଗର କଟକରୁ, ରାତୁ ସୁନ୍ଦରଗ୍ରାମ କଟକରୁ। ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ ଏଇ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି ପସନ୍ଦକର୍ତ୍ତା ହେଲେ ଦନ୍ତରେଗା ଭାଟପଡ଼ା ଛତିଶଗଡ଼ ସେ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନିଖିଲାଲ ବର୍ମା ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏ ଗୀତଟି ବଲମା ଚଳଚ୍ଚିତ୍ରର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ। ଆହୁରି ମଧ୍ୟ ଆସିଛି ଅନୁରୋଧ ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ବାସନ୍ତୀ ଶ୍ରୀକୁମାରୀ ଅନନ୍ୟା ଅପୂର୍ବା ସ୍ୱରାଜ କଲୋନୀ ମଦନମୋହନ ନଗର ପଟିଆ ଭୁବନେଶ୍ୱରରୁ କୈଳାସ ବେହେରା କାମିନୀ ବେହେରା କନ୍ତଳ ଆଠଗଡ଼ରୁ ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚନ୍ତ କୋଇଲି କଟକରୁ ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଏକ ତାଳି।

ମୋତେ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ପ୍ରମୋଦ କୁମାର ସାହୁ ଡିଏସ୍ଆଇ କାଦୁଅପଡ଼ା ଜଗତସିଂହପୁରରୁ। ଆହୁରି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଗୀତଟିକୁ ରମେଶ ଚନ୍ଦ୍ର ସାହୁ ଓଖମା ଭାପୁର ଢେଙ୍କାନାଳରୁ, ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଲିସା ଆପା, ତମନ୍ନା ରେଡ୍ଡି, ରାଜଦୀପ ରାୟ, ରୁଚିକା ରାୟ, କଳିଙ୍ଗନଗରରୁ। ଶୁଣିଦେଉଛୁ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ବାମଦେବ ପୁଷ୍ଟି ଝାଇନ୍ଦିନୀ ମଙ୍ଗଳା କଟକରୁ, ଆହୁରି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଲ ଆଠଗଡ଼ରୁ, ହିତେନ୍ଦ୍ର ଦାସ ଆସାମରୁ, କଳ୍ପନା ମହାନ୍ତି ସୋମପ୍ରକାଶ ଭାରତ ଚନ୍ଦ୍ର ନାୟକ CDS Sector 6 କଟକରୁ ଶୁଣି ଦେଉଛୁ ଆପଣଙ୍କ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି, ବହୁତ ମାନେ ଖୁବ୍ ସୁନ୍ଦର ଭାବେ ମେସେଜ୍ କରିଛନ୍ତି ନାରାୟଣ ପ୍ରଧାନ, ରେଡିଓ ଲଭର ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ଜୟଦେବ ଭାଇ ନମସ୍କାର, ଆଜି ନେତୃତ୍ୱ ବିଷୟରେ ଆଲୋଚନା କରିଥିଲେ, ଶ୍ରୋତାମାନେ ଶୁଣିଲି ଆପଣଙ୍କ ଉପସ୍ଥାପନା ଭଲ ଥିଲା। ମୁଁ ନିୟମିତ କଲର ହେତୁ ଆଜି କଲ୍ କରିନଥିଲି, କାର୍ଯ୍ୟକ୍ରମ ଭଲ କରିଥିବାରୁ ଧନ୍ୟବାଦ ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ପସନ୍ଦର ଗୀତଟି ମଧ୍ୟ ଶୁଣେଇ ଦେଉଛି ମୁଁ, ସେହି ଗୀତଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ମହାରାଜା କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟିଙ୍କଲ, ଡିମ୍ଫଲ, ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ, ନରଗୁଡ଼ା ଛତିଶଗଡ଼ରୁ। ସେହିଭଳି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଟୁକୁ ପ୍ରଧାନ, ଟିକି ମିକି, ଟୁକୁନା, ପାର୍ଥ ମାଣିଆବନ୍ଦ, ସାନାରବାଲି ବଡ଼ନମ୍ବାରୁ, ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ ବଡ଼ମ୍ବାରୁ। ତ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟିଏ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ମମତା ସାହୁ ଓ କ୍ଷମା ସାରକାପାଟଣା ଢେଙ୍କାନାଳରୁ ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ ତ ଶୁଣିଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତଟି।

0: କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସମୀର ପଣ୍ଡା, ସଙ୍ଗୀତା ପଣ୍ଡା ତେଲେଙ୍କା ପେଣ୍ଠ କଟକରୁ, ଆହୁରି ମଧ୍ୟ ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ ଶୁଣି ଦେଇଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି।
1: ସେଇ ଦୀପ ଅଛି, ସେଇ ଫୁଲ ଅଛି, କେବେ ତୁମେ ନାହିଁ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ମହାସିଂହପୁର ବହୁଗ୍ରାମ ସାଲେପୁର କଟକରୁ। ସେହିଭଳି ମଧ୍ୟ ଗୀତଟି ଶୁଣିବାକୁ ଚାହିଁଛନ୍ତି ରାଜେଶ କୁମାର ବେହେରା, ସମୀର ବେହେରା, ଝୁନା ବେହେରା, ସଙ୍ଗୀତା ବେହେରା, ସୁକିନ୍ଦା ଯାଜପୁରରୁ। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ବନ୍ଧୁ କାର୍ଯ୍ୟକ୍ରମର ଶେଷ ଗୀତ ଆଜି ଶୁଣିବାକୁ ଚାହିଁଛନ୍ତି ରାଜେଶ, ରିତିକା, ମନୀଷା ନାୟକ, ଚର୍ଚ୍ଚିକା ବଜାର ଜଗତସିଂହପୁର ଏବଂ ଜଲିଲ ଖାନ, ମୁସ୍କାନ, ସିମରନ କଟକରୁ। ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

ବନ୍ଧୁ ପୁଣି ଥରେ ଦେବୀ ପ୍ରସାଦ ଆପଣଙ୍କ ସେବାରେ ଆପଣଙ୍କ ପାଖକୁ ପୁଣି ଆସିଯାଇଛି। ଦେବୀ ପ୍ରସାଦ ଆପଣଙ୍କ ସହିତ କଥା ହେବା ପାଇଁ, ଆପଣଙ୍କ ସହିତ ପୁରା ଦିନ ଦିଲ ସେ ଦିଲ ତକ ର କନେକ୍ସନ ବନେଇକି ରଖିବା ପାଇଁ ଦେବୀ ପ୍ରସାଦ ପୁଣି ଆସିଯାଇଛି। ଟାଇମ ବର୍ତ୍ତମାନ ଦିନ 11 ବାଜି ସାରିଛି। ଆମେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହବା ଆରମ୍ଭ କରିଛେ। ସବୁଠୁ ଇମ୍ପୋର୍ଟାଣ୍ଟ, ସବୁଥର ଭଳି ଆଜି ବି କହିବି କି ଯଦି କୌଣସି ସ୍ଥାନକୁ ଯାଉଛନ୍ତି ଆଉ ତା ସହିତ ଆମକୁ ଶୁଣୁଛନ୍ତି, ତାହେଲେ ଆପଣଙ୍କୁ ଅନୁରୋଧ କି ଆପଣ ପ୍ରଥମେ ଆପଣଙ୍କ ସେଫ୍ଟି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେଫ୍ଟି ପ୍ରତି ଧ୍ୟାନ ଦେବା ସହିତ ଗାଡ଼ି ଡ୍ରାଇଭ୍ କରନ୍ତୁ। ବାହାରେ କିଛି କିଛି ସ୍ଥାନରେ ଝିପଝିପ ବର୍ଷା ମଧ୍ୟ ଦେଖିବାକୁ ମିଳୁଛି, ତେଣୁ ଚାରିଆଡ଼କୁ ଦେଖି ରାସ୍ତାର ଖାଲ ଢିପକୁ ଲକ୍ଷ୍ୟ କରି ଗାଡ଼ି ଚଲାନ୍ତୁ ଏବଂ ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ପିନ୍ଧିବା ସାଙ୍ଗକୁ ବର୍ଷା କାରଣରୁ ବର୍ଷାତି ଏବଂ ଛତା ନିଜ ସାଙ୍ଗରେ ରଖନ୍ତୁ। ତେବେ ବନ୍ଧୁ ବର୍ତ୍ତମାନ ସମୟ ଯେହେତୁ 11 ବାଜି ସାରିଛି, ଆପଣ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଆମେ ଗୋଟିଏ ସୋ ଶୁଣୁ। ସେ ସୋର ନାଁ ହେଉଛି କଳାକାର, ଯେଉଁଥିରେ ଆମେ କଥା ହୁଏ ଏଣ୍ଟରଟେନମେଣ୍ଟ ଫିଲ୍ଡରେ ଆମକୁ ଏଣ୍ଟରଟେନ୍ କରିଆସୁଥିବା ସେମିତି କିଛି ଖାସ କଳାକାରଙ୍କ ବିଷୟରେ। ଆଉ ପ୍ରତ୍ୟେକ ଥର ସେଇ କଳାକାର ସୋ ଡେଡିକେଟେଡ୍ ହୁଏ ସେଇ କଳାକାରମାନଙ୍କ ପାଇଁ। ତେବେ ଆଜି ବି ସେମିତି ଜଣେ ବଲିଉଡ଼ର ସୁପରଷ୍ଟାରଙ୍କ ବିଷୟରେ ଆମେ କଥା ହେବା, ଯିଏ ସବୁବେଳେ ନିଜର ଦମଦାର ଅଭିନୟ ଏବଂ ସିରିୟସ୍ ଅନ୍ଦାଜର ସହିତ ଲୋକମାନଙ୍କର ମନ ଜିତି କରିଛନ୍ତି। ଫୁଲ କାଣ୍ଟେ ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଜୟ ଦେବଗନ, ଯିଏକି ବଲିଉଡ଼ର ଆଜିକା ତାରିଖର ଜଣେ ବହୁତ ବଡ଼ ତାରକା, ତାଙ୍କ ବିଷୟରେ ଆଗକୁ ତ କଥା ହେବା, କିନ୍ତୁ ଏବେ ଶୁଣିଦେଉଛି ତାଙ୍କରି ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି କେବଳ ଆପଣଙ୍କ ପାଇଁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକୁ ଡିପି ଅଛି ଆପଣଙ୍କ ସହିତ ଶୋ ଚାଲିଛି କଳାକାର ଆଜି କଳାକାରରେ ଆମେ କଥା ହଉଛେ ଅଜୟ ଦେବଗନଙ୍କ ବିଷୟରେ

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ ସୋ ଚାଲିଛି କଳାକାର ଆଜି କଳାକାର ଡେଡିକେଟେଡ୍ ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ପାଇଁ 1991 ଅଜୟ ଦେବଗନଙ୍କୁ ମିଳେ ପ୍ରଥମ ବ୍ରେକ୍ ଫିଲ୍ମ ଫୁଲ୍ ଅର୍ କାଣ୍ଟେ ଜରିଆରେ ସେ ପ୍ରଥମ କରି ଅଭିନୟ ଦୁନିଆକୁ ଏଣ୍ଟ୍ରି କରନ୍ତି ଫିଲ୍ମରେ ମୋଟର ସାଇକେଲ ଏଣ୍ଟ୍ରି ସଟ୍ ତାଙ୍କୁ ଏଇ ଫିଲ୍ମରେ ଷ୍ଟାର କରିଦେଇଥିଲା ଆଉ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନବାଗତ ଭାବରେ ସେ ଫିଲ୍ମ ଫେୟାର ଆୱାର୍ଡ ବି ପାଇଥିଲେ ଇନିସିଆଲି ସେ ଯେତେବେଳେ ଜଣେ ଆକ୍ସନ ହିରୋ ଭାବରେ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ସମୟକ୍ରମେ ସେ ରୋମାଣ୍ଟିକ କମେଡି ଏବଂ ସିରିୟସ୍ କ୍ୟାରେକ୍ଟରରେ ବି ପରଦାକୁ ଆସି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଆକ୍ସନ ଏବଂ ଥ୍ରିଲର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଫୁଲ କାଣ୍ଟେ ସିଂହମ ଦୃଶ୍ୟମ ଜିଗର କମ୍ପାନୀ ଗଙ୍ଗାଜଲ ଅପହରଣ ଭୋଲା ସେତାନ ଥିବାବେଳେ ରୋମାଣ୍ଟିକ ଫିଲ୍ମଗୁଡ଼ିକ ମଧ୍ୟରେ ଇସ୍କ ପ୍ୟାର ତୋ ରାହା ହେ ହମ୍ ଦିଲ ଦେ ଚୁକେ ସନମ ଦିଲ ଜଲେ ଦେ ଦେ ପ୍ୟାର ଦେ ଫିଲ୍ମ ବେଶ ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା କେବଳ ରୋମାଣ୍ଟିକ ଆଣ୍ଡ ଆକ୍ସନ ନୁହେଁ କମେଡି ଅନ୍ଦାଜରେ ବି ସେ ଫ୍ୟାନ୍ସମାନଙ୍କୁ ଖୁବ୍ ହସାଇଛନ୍ତି ଗୋଲମାଲର ସମସ୍ତ ସିକ୍ୱେନ୍ସ ଅତିଥି ତୁମ କବ୍ ଯାଓଗେ ଟୋଟାଲ ଧମାଲ ସନ୍ ଅଫ୍ ସର୍ଦ୍ଦାରରେ ତାଙ୍କ କମେଡି ଦେଖିଛନ୍ତି ଦର୍ଶକ ଏହା ସହିତ ଦ ଲେଜେଣ୍ଡ ଅଫ୍ ଭଗତ ସିଂ ତାନାଜୀ ମେଦାନ ଭଳି ହିଷ୍ଟୋରିକାଲ ମୁଭିରେ ମଧ୍ୟ ତାଙ୍କ ନିଖୁଣ ଅଭିନୟରେ ସେ ଫ୍ୟାନ୍ସମାନଙ୍କୁ ନିଜ ଅଭିନୟ ମାଧ୍ୟମରେ ଇତିହାସର ଝଲକ ଦେଖାଇ ପାରିଛନ୍ତି

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଥାକୁ ସୋ ଚାଲିଛି କଳାକାର ଆଜି କଳାକାରରେ ଆମେ କଥା ହଉଛେ ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ବିଷୟରେ। ଅଜୟ ଦେବଗନ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ପାଇଁ ବେଶ୍ ଆଦୃତି ଲାଭ କରିଛନ୍ତି ଏବଂ ଫ୍ୟାନ୍ସମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି। ଏଥିପାଇଁ ତାଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମଧ୍ୟ ସେ ପାଇସାରିଛନ୍ତି। 1998 ଫିଲ୍ମ ଜଖମ୍ରେ ଦମଦାର ଅଭିନୟ ଏବଂ 2002 ଭଗତ ସିଂ ଚଳଚ୍ଚିତ୍ର ଓ ତାନାଜୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତା ଓ ପ୍ରଯୋଜକ ଭାବରେ ନ୍ୟାସନାଲ ଫିଲ୍ମ ଆୱାର୍ଡ଼ ପାଇଛନ୍ତି ଅଜୟ ଦେବଗନ। କଳା ଏବଂ ସିନେମା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଆୱାର୍ଡ଼ରେ 2016 ସମ୍ମାନିତ କରିଛନ୍ତି। ଏହା ସହିତ ଏକାଧିକ ଥର ଫିଲ୍ମ ଫେୟାର ଆୱାର୍ଡ଼ ସହିତ ସ୍କ୍ରିନ୍ ଆୱାର୍ଡ଼ ମଧ୍ୟ ହାତେଇଛନ୍ତି ଅଜୟ ଦେବଗନ।

ବର୍ତ୍ତମାନ ସମୟ ହେଇଛି କଳାକାର ସବୁକୁ ଏଇଠି ୱାଇଣ୍ଡ ଅପ୍ କରିବାର, କିନ୍ତୁ ଆପଣ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିପାରିବେ ଅଜୟ ଦେବଗନଙ୍କର ପୁରୁଣା ଚଳଚ୍ଚିତ୍ରର କେତୋଟି ସୁନ୍ଦର ସୁନ୍ଦର ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

रंगत है, खुशबू है, नगमा है, जादू है।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ। ସମୟ ବର୍ତ୍ତମାନ ଦିନ 12 ବାଜିସାରିଛି। ଦିନ 12 ବାଜିବା ସହିତ ଆମେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଯାଇଛେ। ବ୍ୟସ୍ତ ରହିବା ସହିତ ଆପଣ ଆମକୁ ଟ୍ୟୁନ୍ ବି କରୁଛନ୍ତି। ଆଉ 12 ବାଜିଲା ମାନେ ଆମେ ସମସ୍ତେ ଜାଣିଛେ କି କେଉଁ ଶୋ ଆରମ୍ଭ ହୁଏ। ତେବେ ଫ୍ରେଣ୍ଡ, ସବୁଦିନ ଭଳି ଆଜି ବି ଦିନ 12 ସହିତ ଆରମ୍ଭ କରୁଛୁ ଦ ଶୋ। କିଛି କଥା, କିଛି ଗୀତ।

ବନ୍ଧୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି କିଛି କଥା କିଛି ଗୀତ ଯେମିତି ଆମେ ସବୁଥର କଥା ହୁଏ ଏଇ ଶୋରେ ପୁରା ଘଣ୍ଟା ଆମେ କଥା ହୁଏ ତେବେ ଆଜି କିଛି ପ୍ରାକ୍ଟିକାଲ ନେଇ ପ୍ରାକ୍ଟିକାଲ ଟପିକକୁ ନେଇ ଦେବୀ ପ୍ରସାଦ ଆସିଛି ଆପଣଙ୍କ ପାଖକୁ ତେବେ ବନ୍ଧୁ ଆମେ ଆଜି କଥା ହେବାକୁ ଯାଉଛେ ଜୀବନର ସେଇ ପ୍ରାକ୍ଟିକାଲିଟି ଉପରେ ପ୍ରାକ୍ଟିକାଲ ଜୀବନରେ ଆମେ ଯେତେବେଳେ ସବୁକିଛିକୁ ପ୍ଲାନ୍ କରୁ ସେଇ ପ୍ଲାନ୍ ଅନୁଯାୟୀ ଆପଣ କେମିତି ସେଇ ପ୍ଲାନ୍ ଆଉ ଆପଣଙ୍କ ଡେଷ୍ଟିନେସନରେ ପହଞ୍ଚିପାରିବେ ତେବେ ଜୀବନର ଯେଉଁ ଯାତ୍ରା ବା ଯାହାକୁ ଆପଣ ଲାଇଫ୍ ଜର୍ଣ୍ଣି କହୁଛନ୍ତି ସେଇ ଲାଇଫ୍ ଜର୍ଣ୍ଣି କେବଳ ଗୋଟିଏ ଶବ୍ଦ ନୁହେଁ ଆମ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତର ଯେଉଁ ଅହରହ ଯାତ୍ରା ପ୍ରତ୍ୟେକ ଦିନ ସକାଳୁ ପ୍ରତ୍ୟେକ ଦିନ ରାତି ପର୍ଯ୍ୟନ୍ତ ଯେଉଁ ଅହରହ ପରିଶ୍ରମର ଯାତ୍ରା ଏଇ ଯାତ୍ରାକୁ ଆମେ ଜୀବନ କହୁ ଏକ ଲମ୍ବା ସଫର ଯେଉଁଥିରେ ପ୍ରତ୍ୟେକଙ୍କର ନିଜ ନିଜର ଡ୍ରିମ୍ସ ଥାଏ ଆଶା ଥାଏ ଆଉ ନିଜ ନିଜ ଲକ୍ଷ୍ୟକୁ ନେଇ ସମସ୍ତେ ଆଗକୁ ବଢି ଚାଲନ୍ତି ଏହି ସଫରରେ କେବେ କେବେ ଆମକୁ ସ୍ମୁଥ ରାସ୍ତା ମିଳିଯାଏ ତ ଆଉ କେବେ କେବେ ଆମକୁ ରାସ୍ତା ବହୁତ ହାର୍ଡ ମଧ୍ୟ ଦେଖିବାକୁ ମିଳେ ହସ ଖୁସି ଲୁହ କାନ୍ଦ ସଫଳତା ବିଫଳତା ଏସବୁର ମିଶ୍ରଣରେ ହିଁ ଏଇ ଜୀବନର ଯାତ୍ରା ନିର୍ଦ୍ଧାରିତ ହୁଏ ତେବେ ସବୁବେଳେ ଆମେ ଗୋଟିଏ ଜିନିଷ ଜାଣିଛେ କି ଲାଇଫ୍ର ଜର୍ଣ୍ଣି କେବେ ବି ସ୍ମୁଥ ହେଇନଥାଏ ଯଦି ବି ଆପଣ ଆଜି ପରିଶ୍ରମ କରୁଛନ୍ତି ତାର ରେଜଲ୍ଟ ଆପଣଙ୍କୁ ଆସନ୍ତାକାଲି ମିଳିବ ବା ଆଜିର ଲାଇଫ୍ ଜର୍ଣ୍ଣିକୁ ଯଦି ଆପଣ ଟିକେ ଭଲ ଭାବେ ନେଇକି ଯାଉଛନ୍ତି ତାହେଲେ ଆପଣ ଆସନ୍ତାକାଲି ଯେଉଁ ଜାଗାରେ ପହଞ୍ଚିବା ପାଇଁ ଚାହୁଁଛନ୍ତି ହୁଏତ ଆପଣ ଜଲ୍ଦି ପହଞ୍ଚିପାରିବେ ତେଣୁ ଏଇସବୁ ମ୍ୟାଟରରେ ଆଜି ପୁରା ଘଣ୍ଟା ଦେବୀ ପ୍ରସାଦ କହିବ ଆପଣଙ୍କୁ ଏବଂ ତା ସହିତ ଶୁଣିବା ବହୁତ ହି ସୁନ୍ଦର ସୁନ୍ଦର ଗୀତ ପୁରା ଘଣ୍ଟା ଏବେ କଥାବାର୍ତ୍ତାର ସିଲସିଲା ତ ଏମିତି ଜାରି ରହିବ କିନ୍ତୁ ଏବେ ଶୁଣେଇ ଦେଉଛି ଆପଣଙ୍କୁ ଏଇ ସୁନ୍ଦର ଗୀତଟି କୁଆଡ଼େ ବି ଜାଣନ୍ତୁ ନି ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍ ୱିଥ୍ ଦେବୀ ପ୍ରସାଦ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସୋ ଚାଲିଛି କିଛି କଥା କିଛି ଗୀତ। ତେବେ ବନ୍ଧୁ, କିଛି ସମୟ ପୂର୍ବରୁ ମୁଁ ଆପଣଙ୍କୁ ଯେମିତି କହୁଥିଲି, ଲାଇଫର ଜର୍ଣ୍ଣି ଏତେ ବି ସହଜ ହୋଇନଥାଏ। ସମସ୍ତଙ୍କ ପାଖରେ ସମାନ ସମୟ ଥାଏ, ସମାନ 24 ଘଣ୍ଟା ହିଁ ଥାଏ, କିନ୍ତୁ ସମସ୍ତଙ୍କ ଲାଇଫର ଜର୍ଣ୍ଣି ସମାନ ନଥାଏ। କିଏ ଗୋଟାଏ ଦିନରେ ଅଧିକ ବାଟ ଚାଲିଯାଇପାରେ ଏବଂ କିଏ କମ୍ ବାଟ। ତେବେ ଲାଇଫର ଯେଉଁ ଜର୍ଣ୍ଣି ଅଛି, ସେଇ ଜର୍ଣ୍ଣିରେ ବିଭିନ୍ନ ମୋଡ଼ ଆସେ ବନ୍ଧୁ। ସବୁ ମୋଡ଼ ଆମକୁ ନୂଆ ନୂଆ ଲର୍ଣ୍ଣିଂ ଦେଇଥାଏ। ଫେଲୁଅର୍ ଆମକୁ ନିରାଶ କରିବା ପାଇଁ ଆସେନି, ବରଂ ସେଇ ଫେଲୁଅର୍ ଆମକୁ ନିଜ ଭୁଲକୁ ସୁଧାରି ଆଗକୁ ଯେମିତି ଆହୁରି ଶକ୍ତିଶାଳୀ ନିଜ ମନକୁ କରିପାରିବା, ନିଜ ମନୋବଳକୁ କରିପାରିବା, ତା ପାଇଁ ଆମକୁ ଯଥେଷ୍ଟ ସୁଯୋଗ ଦିଏ ଲାଇଫର ଏହି ଜର୍ଣ୍ଣିରେ। ଯିଏ ପେସେନ୍ସ, କନଫିଡେନ୍ସ ଆଉ ଏଫର୍ଟ ସହିତ ଆଗକୁ ବଢ଼ିପାରେ, ସକ୍ସେସ ଦିନେ ନା ଦିନେ ସେଇମାନଙ୍କୁ ହିଁ ମିଳିଥାଏ। ଏହି ଜର୍ଣ୍ଣି ହେଉଛି ଏମିତି ଗୋଟେ ଜର୍ଣ୍ଣି ବନ୍ଧୁ, ଯେଉଁଥିରେ ଅନେକ ଲୋକ ଆମକୁ ମିଳନ୍ତି। କିଛି ଜଣ ସାଙ୍ଗରେ ରହିଯାଆନ୍ତି ଆଉ କିଛି ଜଣ ଆମକୁ ଅନୁଭୂତି ଆଉ କିଛି ଶିକ୍ଷା ଦେଇ ଚାଲିଯାଆନ୍ତି। କିନ୍ତୁ ମନେ ରଖନ୍ତୁ, ଜୀବନରେ ସବୁ ରିଲେସନ୍ସିପ୍ର ନିଜସ୍ୱ ଇମ୍ପୋର୍ଟାନ୍ସ ଅଛି, ଯେଉଁଥିରୁ ଆମକୁ ଏହି ବଡ଼ ଦୁନିଆକୁ ଚିହ୍ନିବା ପାଇଁ ସୁଯୋଗ ମିଳେ। ତେବେ ଜୀବନରେ ସବୁବେଳେ ଆମେ ଏମିତି ବହୁତ ଜୀବନର ଏମିତି ମୋଡ଼ ଦେଖିଥାଉ, ବହୁତ ଲୋକଙ୍କୁ ଦେଖିଥାଉ। ତେବେ ଏଇ ଜୀବନର ରାସ୍ତାରେ ଅନେକ କିଛି ଆମକୁ ସାଙ୍ଗରେ ନେଇକି ଯିବା ପାଇଁ ପଡ଼େ ଏବଂ କିଛି ଜିନିଷକୁ ଆମକୁ ଏମିତି ସେଇ ପଛରେ ହିଁ ଛାଡ଼ିଦେବା ପାଇଁ ପଡ଼େ, ତାହେଲେ ଆପଣ ଯାଇ ଆଗକୁ ଯାଇପାରିବେ। କଥା ଆଗକୁ ଜାରି ରହିବ, କିନ୍ତୁ ଏବେ ଆପଣଙ୍କ ପାଇଁ ଆଉ ଗୋଟିଏ ସୁନ୍ଦର ଗୀତା।

ଲକ୍ଷ୍ୟ ହେଉ, ସେ ଲକ୍ଷ୍ୟ ପାଇଁ ତ ଆପଣଙ୍କୁ ରାସ୍ତା ନିର୍ଦ୍ଧାରିତ କରିବା ପାଇଁ ପଡ଼ିବ ନା। ସେଇ ରାସ୍ତା ନିର୍ଦ୍ଧାରଣ କରିସାରିବା ପରେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ? ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। କଠିନ ପରିଶ୍ରମ ଦ୍ୱାରା ସବୁକିଛି ହାସଲ କରିପାରିବେ ଆପଣ। ଯେତେ ବି ବାଧାବିଘ୍ନ ଆସିଲେ ତାକୁ ଖାତିର ନ କରି ଯଦି ଆପଣ ନିଜ ସଂକଳ୍ପକୁ ନେଇ ଆଗକୁ ବଢୁଛନ୍ତି, ତାହେଲେ ଆପଣ ନିହାତି ଭାବରେ ଇତିହାସ ରଚନା କରିବା ପାଇଁ ଯାଉଛନ୍ତି। ତେଣୁ ମୋଟାମୋଟି କହିବାକୁ ଗଲେ ଲାଇଫ୍ର ଜର୍ଣ୍ଣି ଯାହା ରହିଛି ବନ୍ଧୁ, ସେଇ ଲାଇଫ୍ର ଜର୍ଣ୍ଣି ଭିତରେ ଆମକୁ ସବୁବେଳେ ନିଜ ପେସେନ୍ସ, ନିଜ କନ୍ଫିଡେନ୍ସ, ନିଜ ଲୟାଲିଟି, ନିଜର ଅନେଷ୍ଟି, ନିଜର ହାର୍ଡୱାର୍କ ସବୁକିଛିକୁ ଲଗେଇ ଦେବାର ଅଛି। କାହିଁକି ନା ଏଇ ଯୋଉ ଜର୍ଣ୍ଣିରେ ଆମେ ଅଛେ, ଏ ଜର୍ଣ୍ଣି ଆମକୁ ହିଁ ନିର୍ଦ୍ଧାରଣ କରିବା ପାଇଁ ପଡ଼ିବ। ଆମ ପାଇଁ ଅନ୍ୟମାନେ କେହି ବି ଏଇ ଜର୍ଣ୍ଣିରେ ଆମକୁ ସାହାଯ୍ୟ କରିପାରିବେ ନାହିଁ। ଆପଣଙ୍କ ଯେତେ ନିକଟବର୍ତ୍ତୀ ସମ୍ପର୍କୀୟ ହୁଅନ୍ତୁ, ଯେତେ ଭଲ ସାଙ୍ଗ ହୁଅନ୍ତୁ, ଆପଣଙ୍କର ଜୀବନସାଥୀ ହୁଅନ୍ତୁ, କିନ୍ତୁ ଆପଣ ଆପଣଙ୍କର ଲାଇଫ୍ର ଯେଉଁ ଜର୍ଣ୍ଣି ଅଛି, ଆପଣଙ୍କର ଯେଉଁ ଏଇ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦରେ ଲେଖରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ପୁଣି ଥରେ ଫେରିବି ଗୋଟେ ବାଜି ଦଶ ମିନିଟ୍ରେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ, ଯେଉଁଥିରେ ଆପଣଙ୍କୁ ଦେବା ପାଇଁ ପଡ଼ିବ ଆପଣଙ୍କ ମତାମତ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ। ଆଜିର ଟପିକ୍ ଉପରେ ଆପଣଙ୍କୁ ମେସେଜ୍ କରି ଆପଣଙ୍କ ମତାମତ ଆପଣ ଆମ ସହିତ ସେୟାର କରିପାରିବେ। ସେ ପର୍ଯ୍ୟନ୍ତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ତ ଫ୍ରେଣ୍ଡସ୍, ଗୋଟେ ବାଜି ଦଶ ମିନିଟ ହେଇସାରିଛି ଆପଣଙ୍କର ଆମର ସମସ୍ତଙ୍କର ଫେଭରେଟ୍ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ ଆରମ୍ଭ ହେଇସାରିଛି, ଯେଉଁଥିରେ କିଛି ନିର୍ଦ୍ଧାରିତ ଟପିକକୁ ନେଇ ଆମେ ଆସୁ ଆପଣଙ୍କ ପାଖକୁ ଏବଂ ଆପଣ ସେୟାର କରନ୍ତି ଆପଣଙ୍କର ବହୁମୂଲ୍ୟ ମତାମତ। तो आज भी सेमती किसी टॉपिक रे आपनको आपनको ओपिनियन मो सहित शेयर करया पई पड़िबो। तबे आज आमे जो विषय रे कथा बाकु जाउछे से विषय टी होची प्रेजेंट। वा आमे इमती भी कहि परबा कि जीवन रे सबबले प्रेजेंट को इम्पोर्टेंस दवा काहे कि जरूरी बा वर्तमान को भलो भाबे बंचिबा केते जरूरी। याकु नै आपन कोन भावंती आपन आपनको मत शेयर करि परबे। तबे ता पूर्वरु आपनको କିଛି କିଞ୍ଚିତ ପ୍ରେଜେଣ୍ଟ ମୋମେଣ୍ଟ ବାବଦରେ ମୁଁ କହିବା ରଖିବା ପାଇଁ ଚାହୁଁଛି। ଯଦି ଆମେ ସବୁବେଳେ ବର୍ତ୍ତମାନକୁ ଭଲ ଭାବରେ ବଞ୍ଚିବା ନା ସାଥି, ତେବେ ଆମେ ଜୀବନର ପ୍ରକୃତ ମଜା ହିଁ ପାଇପାରିବା, ଉପଭୋଗ କରିପାରିବା ଆମେ ଆମ ଜୀବନକୁ। ଜୀବନରେ ସବୁ ସଫଳତା ଆଉ ମାନସିକ ଶାନ୍ତି ପଛରେ ପ୍ରେଜେଣ୍ଟ ମୋମେଣ୍ଟକୁ ବଞ୍ଚିବା ନିହାତି ଭାବରେ ପଡ଼ିବ। ଏବଂ ବର୍ତ୍ତମାନକୁ ବଞ୍ଚିବା କାହିଁକି ଜରୁରୀ, କାହିଁକି ନା ଆମେ ଯେତେବେଳେ ଅତୀତର ଦୁଃଖ ବା ଭୁଲ ଆମେ ଅତୀତକୁ ମନେ ପକାଇଥାଉ ଏବଂ ଭବିଷ୍ୟତକୁ ଚିନ୍ତା କରି ଭୟଭୀତ ହୋଇଯାଉ, ସେତେବେଳେ ବର୍ତ୍ତମାନରେ ବଞ୍ଚି ଶିଖିଲେ ଅତୀତକୁ ତ ଆମେ ବଦଳାଇ ପାରିବାନି, କିନ୍ତୁ ନିହାତି ଭାବରେ ଭବିଷ୍ୟତ ଆମର ସୁନ୍ଦର ହୋଇପାରିବ। ଏବଂ ଯେତେବେଳେ ଆପଣ ବର୍ତ୍ତମାନ ଉପରେ କାମ କରୁଛନ୍ତି, ସମ୍ପୂର୍ଣ୍ଣ ଧ୍ୟାନ ଦେଇକି କାମ କରୁଛନ୍ତି, ସେତେବେଳେ ଆପଣ ନିହାତି ଭାବରେ ଆପଣ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଉଛି, ଆପଣ ପ୍ରକୃତରେ ଖୁସି ରହିପାରୁଛନ୍ତି ଏବଂ ସମ୍ପର୍କ ମଧ୍ୟ ଆପଣଙ୍କ ଜୀବନରେ ମଜବୁତ ହେଉଛି। ଆମେ ଯେତେବେଳେ କାହା ସହିତ କଥା ହଉଛେ ସେତେବେଳେ ସମୟ ବିତାଉଛେ, ସେଇ ସମୟରେ ମନରୁ କିଛି ସମ୍ପର୍କ ପାଇଁ କିଛି ବର୍ତ୍ତମାନରୁ ସମୟ କାଢ଼ିଲେ ଆପଣ ନିହାତି ଭାବରେ ଆପଣ ଭବିଷ୍ୟତରେ ମଧ୍ୟ ସେଇ ବ୍ୟକ୍ତିଙ୍କ ସହିତ ସେଇ ସମ୍ପର୍କଟି ସହିତ ଆଗକୁ ମଧ୍ୟ ଚାଲିପାରିବେ। ତେଣୁକରି ମୋଟାମୋଟି କହିବାକୁ ଗଲେ ସମ୍ପର୍କ ଏବଂ ଜୀବନକୁ ସୁଦୃଢ଼ କରିବା ପାଇଁ ବର୍ତ୍ତମାନକୁ ଭଲ ଭାବେ ବଞ୍ଚିବା ନିହାତି ଜରୁରୀ। ଜରୁରୀ ନା, ଯଦି ଜରୁରୀ ତାହେଲେ ଫଟାଫଟ ଫୋନ୍ ଉଠାନ୍ତୁ ଏବଂ ମୋତେ ଆପଣଙ୍କ ମତାମତ ସେୟାର କରନ୍ତୁ। ମତାମତ ସେୟାର କରିବା ପାଇଁ ଆପଣ ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ, ଏବଂ ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଥିଲେ 0949596320 ନମ୍ବରରେ ମୋତେ ଏଫ୍ଏମ୍ଆର୍ସି ଟାଇପ୍ କରିବେ। ଏଫ୍ଏମ୍ଆର୍ସି ଟାଇପ୍ କରି ଆପଣଙ୍କ ମତାମତ ଲେଖି ଆପଣଙ୍କ ନାଁ ଆଉ ଠିକଣା ଲେଖି ପଠାଇଦେବେ ଏଇ ନମ୍ବରରେ। ସେବଜନ୍ତ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ଶୋ ଚାଲିଛି ଆଜି ଚର୍ଚ୍ଚାରେ ତେବେ ବନ୍ଧୁ ଆଜି ଚର୍ଚ୍ଚାରେ ଏ ଟପିକ୍ ଆମେ ନେଇଛେ ବର୍ତ୍ତମାନକୁ ଭଲ ଭାବେ ବଞ୍ଚିବା କେତେ ଜରୁରୀ ତା ପାଇଁ ଆପଣ ଆପଣଙ୍କ ଓପିନିୟନ୍ ଆମକୁ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ପାରିବେ ହ୍ୱାଟ୍ସଆପ୍ କରିବାକୁ ହେଲେ 8895254200ରେ ଆମକୁ ହ୍ୱାଟ୍ସଆପ୍ କରିପାରିବେ ଯଦି ଏସ୍ଏମ୍ଏସ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ 09495963210ରେ ଆମକୁ ଏସ୍ଏମ୍ଏସ୍ ମଧ୍ୟ କରିପାରିବେ ତେବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ କରିବାର ଉପାୟ କହୁଛି ଗୋଟିଏ ଏଫ୍ଏମ୍ଆର୍ସି ଟାଇପ୍ କରିବେ ଗୋଟିଏ ସ୍ପେସ୍ ଦେବେ ସ୍ପେସ୍ ଦେବା ପରେ ଆପଣଙ୍କ ମତାମତ ଲେଖିବେ ମତାମତ ଲେଖିବା ପରେ ଆଉ ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ନାଁ ଆଉ ଠିକଣା ସ୍ପଷ୍ଟ ଭାବେ ଲେଖି ନମ୍ବରରେ ପଠାଇଦେବେ ତେବେ ୟାରି ଭିତରେ ଆମ ପାଖରେ କିଛି ମେସେଜ ଆସି ପହଞ୍ଚିଛି ଆଜିର ପ୍ରଥମ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ ପୂଜା ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଦେବୀ ଭାଇ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ପୂଜା ପୂଜା ଲେଖିଛନ୍ତି ଆମେ ଅନେକ ସମୟରେ ଗତକାଲିର ଭୁଲକୁ ଭାବି ଦୁଃଖୀ ହେଇ କିମ୍ବା ଆସନ୍ତାକାଲିକୁ ନେଇ ଚିନ୍ତା କରି ଟେନସନରେ ପଡ଼ିଯାଉ କିନ୍ତୁ ଏହିସବୁ ଭିତରେ ଆମ ହାତରେ ଥିବା ଆଜିର ସୁନ୍ଦର ମୁହୂର୍ତ୍ତଟି ହରାଇଦେଉ ପ୍ରକୃତରେ ଜୀବନ ହେଉଛି ଏଇ ବର୍ତ୍ତମାନ ଆଜି ମନ ଖୋଲି ହସନ୍ତୁ ନିଜ ଲୋକଙ୍କ ସହ ସମୟ କାଟନ୍ତୁ ଛୋଟ ଛୋଟ ଖୁସିକୁ ଅନୁଭବ କରନ୍ତୁ କାରଣ ଆଜିର ଏହି ମୁହୂର୍ତ୍ତ କାଲି କେବଳ ସ୍ମୃତି ହୋଇ ରହିଯିବ ସେଥିପାଇଁ ବର୍ତ୍ତମାନକୁ ଭଲ ଭାବେ ବଞ୍ଚିବା ହିଁ ଜୀବନକୁ ସତରେ ସୁନ୍ଦର ଏବଂ ଅର୍ଥପୂର୍ଣ୍ଣ କରିଦିଏ ବହୁତ ହି ସୁନ୍ଦର କଥା ଲେଖିଛନ୍ତି ପୂଜା ଏଠି କାହିଁକି ନା ପ୍ରକୃତରେ ଆପଣ ଯଦି ଆଜିକୁ ଭଲ ଭାବେ ନ ବଞ୍ଚିବେ ତାହେଲେ ଆସନ୍ତାକାଲିକୁ ତ ଏହା ଗୋଟେ ମେମୋରି ହେଇଯିବ ନା ତେଣୁ ମେମୋରିକୁ ମନେ ସେତେବେଳେ ଆମେ ଭଲରେ ପକେଇ ପାରିବା ଯେତେବେଳେ ଆମେ ଏଇ ମେମୋରି ପାଇଁ କିଛି କରିଥିବା ଏଇ ମେମୋରିରେ ହିଁ ଆମେ ପରବର୍ତ୍ତୀ ସମୟରେ ଖୁସି ହେଇପାରିବା ତେଣୁକରି ବର୍ତ୍ତମାନକୁ ଯେତେବେଳେ ଆପଣ ବଞ୍ଚୁଛନ୍ତି ସେଇ ବର୍ତ୍ତମାନକୁ ବଞ୍ଚିବା ସହିତ ଆପଣ କେବଳ ବର୍ତ୍ତମାନକୁ ସଜାଡୁ ନାହାନ୍ତି ଆପଣ ଆପଣଙ୍କ ଫ୍ୟୁଚରକୁ ମଧ୍ୟ ସଜାଡୁଛନ୍ତି ବହୁତ ବହୁତ ଧନ୍ୟବାଦ ପୂଜା ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ

ପରବର୍ତ୍ତୀ ମେସେଜଟି ଆମ ପାଖରେ ଆସି ପହଞ୍ଚିଛି। ମେସେଜ କରିଛନ୍ତି ଭୁବନେଶ୍ୱରରୁ ସଞ୍ଜିତ। ସଞ୍ଜିତ ଭୁବନେଶ୍ୱରରୁ ମେସେଜ କରିଛନ୍ତି, ଲେଖିଛନ୍ତି, ଭାଇ ଜୟ ଜଗନ୍ନାଥ, ଗୁଡ ଆଫ୍ଟରନୁନ୍, ଆଶା କରୁଛି ଭଲରେ ଥିବେ, ବହୁତ ହି ବଢିଆ ଅଛି। ସଞ୍ଜିତ ଭାଇ ଜୟ ଜଗନ୍ନାଥ, ଆପଣଙ୍କୁ ମଧ୍ୟ ଶୁଭ ଅପରାହ୍ନ। ସଞ୍ଜିତ ଭାଇ ଲେଖିଛନ୍ତି, ଟପିକ ବିଷୟରେ ଯଦି କହିବି, ଲାଇଫରେ ଗୁଡ୍ ଟାଇମ୍ ଆଉ ବ୍ୟାଡ୍ ଟାଇମ୍ ନିହାତି ଭାବରେ ଆସେ, କିନ୍ତୁ ସବୁଠୁ ବେଷ୍ଟ ଏହା କି ପ୍ରେଜେଣ୍ଟ ସିଚୁଏସନ୍ରେ ଆମେ ଯେମିତି ଆଉ ଯେଉଁ ବି ପରିସ୍ଥିତିରେ ରହୁଛେ ତାକୁ ଫେସ୍ କରି ଆଗକୁ ବଢ଼ିବା ଦରକାର ଏବଂ ନିହାତି ଭାବରେ ଏନ୍ଜୟ କରିବା ମଧ୍ୟ ଦରକାର। କାହିଁକି ନା ସବୁ ସେଇ ଭଗବାନଙ୍କ ଇଚ୍ଛା, ସେ ମୋ ମତରେ ସୋ ମୋ ମତରେ ବି ଷ୍ଟ୍ରଙ୍ଗ ଆଣ୍ଡ ଏନ୍ଜୟ ଦ ପ୍ରେଜେଣ୍ଟ ଲାଇଫ ଅଲୱେଜ। ବହୁତ ବଢିଆ କଥା ଲେଖିଛନ୍ତି।

ମାତ୍ରେ କିଛି ନାହିଁ, ସବୁ ଭଗବାନଙ୍କ ଇଚ୍ଛା। ବାସ୍ତବରେ ଯଦି ଆମେ ଦେଖିବାକୁ ଯିବା, ଆମକୁ ଜନ୍ମଠାରୁ ଆମ କର୍ମ ପର୍ଯ୍ୟନ୍ତ ସବୁକିଛି ଭଗବାନ ହିଁ ଆମକୁ ଦେଇଛନ୍ତି। ତା ସହିତ ଆମେ ଯାହା ବି କିଛି କରୁଛେ ବର୍ତ୍ତମାନରେ, ଏଇ ବର୍ତ୍ତମାନକୁ ଏନ୍ଜୟ କରିବା ନିହାତି ଦରକାର, ପ୍ରେଜେଣ୍ଟ ଲାଇଫକୁ ଏନ୍ଜୟ କରିବା ନିହାତି ଦରକାର। କାହିଁକିନା ଯେତେବେଳେ ଆମେ ପ୍ରେଜେଣ୍ଟକୁ ବଞ୍ଚିବାନି, ଆମେ ଅତୀତକୁ ମନେ ପକାଇବା, ଭବିଷ୍ୟତର ଭୟରେ ଆମେ ଆମ ଜୀବନକୁ ଅତିବାହିତ କରିବା, ସେତେବେଳେ ଆମ ପାଖରେ ପ୍ରେଜେଣ୍ଟ କ'ଣ ରହିବ? ଆପଣ ଯଦି ପ୍ରେଜେଣ୍ଟକୁ ଖରାପ କରିବେ, ପ୍ରେଜେଣ୍ଟକୁ ଷ୍ଟ୍ରଗଲ୍ କରିବେନି, ଆସନ୍ତାକାଲି କ'ଣ ହବ ଆଶା ଆଶଙ୍କାରେ ରହିବେ, ତେବେ ନିହାତି ଭାବରେ ଆପଣଙ୍କର ଆସନ୍ତାକାଲି ମଧ୍ୟ ଖରାପ ହୋଇଯିବ ବର୍ତ୍ତମାନ ସହିତ। ତେଣୁକରି ସବୁବେଳେ ନିଜ ଷ୍ଟ୍ରଗଲ୍ ଜାରି ରଖନ୍ତୁ, ନିଜ ଖୁସି ଜାରି ରଖନ୍ତୁ, ଏବଂ ତା ସହିତ ଯେମିତି ସଞ୍ଜିତ ଭାଇ ଲେଖିଛନ୍ତି, ସବୁ ଭଗବାନଙ୍କ ଇଚ୍ଛା। ତେଣୁ ଆଜିକୁ ଭଲ ଭାବେ ଏନ୍ଜୟ କରିବା ଦରକାର, ଏବଂ ସବୁ ବେଳେ ଷ୍ଟ୍ରଙ୍ଗ ରହି ପ୍ରେଜେଣ୍ଟ ଲାଇଫକୁ ଏନ୍ଜୟ କରିବା ଦରକାର। ବହୁତ ବହୁତ ଧନ୍ୟବାଦ ସଞ୍ଜିତ ଭାଇ ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ। ତେବେ ଏଇ ଟପିକ୍ରେ ଆପଣଙ୍କର ମତାମତ କ'ଣ, ଫଟାଫଟ ଫୋନ୍ ଉଠାନ୍ତୁ ଏବଂ ମୋତେ ଆପଣଙ୍କ ଓପିନିୟନ୍ ପଠାଇ ପାରିବେ ହ୍ୱାଟ୍ସଆପ୍ରେ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି, ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ।

ୱେଲକମ୍ ବ୍ୟାକ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଜି ଚର୍ଚ୍ଚାରେ ଆମେ ଟପିକ୍ ନେଇଛେ, ବର୍ତ୍ତମାନକୁ ଭଲ ଭାବେ ବଞ୍ଚିବା କେତେ ଜରୁରୀ। ଆମ ପାଖରେ ପରବର୍ତ୍ତୀ ମେସେଜଟି ଆସି ପହଞ୍ଚିଯାଇଛି। ମେସେଜଟି କରିଛନ୍ତି ଲିଙ୍କ୍ ରୋଡ୍ କଟକରୁ ସୁଶ୍ରୀ। ସୁଶ୍ରୀ ଲେଖିଛନ୍ତି, ଆମେ ଯଦି ଅତୀତରେ ରହିବା ତାହେଲେ ହୁଏତ ଆମକୁ କଷ୍ଟ ଦେଇପାରେ ଅତୀତ, ଭବିଷ୍ୟତକୁ ଆମେ ଦେଖିନେ, ତେଣୁ ଯାହା ବର୍ତ୍ତମାନ ଅଛି ସେଇଥିରେ ଖୁସିରେ ରହିବା ଜରୁରୀ। ବହୁତ ହି ସୁନ୍ଦର କଥା ସୁଶ୍ରୀ ଲେଖିଛନ୍ତି, କାହିଁକିନା ଅତୀତ ବିତିଯାଇଛି ଏବଂ ଭବିଷ୍ୟତ ଆମ ପାଖକୁ ଏବେ ପର୍ଯ୍ୟନ୍ତ ଆସିନାହିଁ, ତେଣୁକରି ଉଭୟ କଥା ଭାବିଲେ ଜମା ବି ଲାଭ ନାହିଁ, ତେଣୁ ବର୍ତ୍ତମାନରେ ବଞ୍ଚିବା ସବୁଠୁ ଭଲ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମେସେଜଟି ପାଇଁ ସୁଶ୍ରୀ। ମେସେଜ କରିଥିଲେ ଲିଙ୍କ୍ ରୋଡ୍ କଟକରୁ।

ପରବର୍ତ୍ତୀ ମେସେଜ ଟି କରିଛନ୍ତି ନିର୍ମଳା ବେହେରା କନ୍ତୋଳ ଆଠଗଡ଼ରୁ। ସେ ଲେଖିଛନ୍ତି ଜୟ ଶ୍ରୀ ରାଧେ ରାଧେ ଭାଇ, ଜୟ ଶ୍ରୀ ରାଧେ ରାଧେ। ସେ ଲେଖିଛନ୍ତି ଅତୀତକୁ ବାରମ୍ବାର ମନେ ପକାଇ ବର୍ତ୍ତମାନକୁ ବଳି ଦିଅନ୍ତୁ ନାହିଁ, ଅତୀତ ଫେରି ଆସିବ ନାହିଁ, ତେଣୁ ବର୍ତ୍ତମାନକୁ ନେଇ ଆଗକୁ ବଢ଼ନ୍ତୁ। ସତ କଥା ଲେଖିଛନ୍ତି, କାହିଁକିନା ଅତୀତ ଯାହା ତାହା ଅତିକ୍ରାନ୍ତ ହୋଇଯାଇଛି ବା ଆପଣ ଅତିକ୍ରମ କରିଦେଇଛନ୍ତି ଆପଣଙ୍କ ଅତୀତକୁ, ତେଣୁ ଅତୀତ ବିଷୟରେ ବିଶେଷ ଧ୍ୟାନ ନ ଦେଇ ବିଶେଷ ଭାବରେ ସେଇ କଥାକୁ ନ ମନେ ପକାଇ ଆପଣ ଆଗକୁ କେମିତି ଭଲ ଭାବେ ଆପଣଙ୍କର ଜୀବନଟିକୁ ଗଢ଼ିପାରିବେ ସେଥିପାଇଁ ଆପଣଙ୍କୁ ବର୍ତ୍ତମାନ ଉପରେ ଫୋକସ୍ କରିବା ପାଇଁ ପଡ଼ିବ। ବହୁତ ହି ସୁନ୍ଦର ମେସେଜ୍ଟି କରିଥିଲେ ନିର୍ମଳା ବେହେରା କାନ୍ତୋଳ ଆଠଗଡ଼ରୁ।

ବର୍ତ୍ତମାନକୁ ଭଲ ଭାବେ ବଞ୍ଚିଲେ ଆମେ ବାସ୍ତବ ପକ୍ଷେ ବହୁତ କିଛି ପାଇପାରିବା ନା ସାଥି, ତେଣୁ କରିକି ସବୁବେଳେ ବର୍ତ୍ତମାନରେ ବଞ୍ଚିବା ଜରୁରୀ ଏଥିପାଇଁ କାହିଁକି ନା ଆପଣ ଅତୀତକୁ ଯେତେବେଳେ ଭାବୁଛନ୍ତି ବା ଯେଉଁ ସମୟକୁ ଆପଣ ଅତିକ୍ରମ କରିଆସିଛନ୍ତି ସେ ସମୟକୁ ଭାବିଲେ ଆପଣ ବହୁତ ଦୁଃଖ ପାଉଛନ୍ତି, ବହୁତ ରିଗ୍ରେଟ୍ କରୁଛନ୍ତି, ବହୁତ କିଛି ଡିମେରିଟ୍ ରହୁଛି ସେସବୁ ଜିନିଷର। କିନ୍ତୁ ଯଦି ଆପଣ ବର୍ତ୍ତମାନକୁ ସୁଧାରୁଛନ୍ତି ତାହେଲେ ଆପଣଙ୍କର ଦୁଇଟା ଲାଭ ହୋଇପାରିବ, ଆପଣଙ୍କର ଆଜି ଭଲ ହେବା ସହିତ ଆପଣଙ୍କର ଆସନ୍ତାକାଲି ମଧ୍ୟ ଭଲ ହୋଇପାରିବ। ବର୍ତ୍ତମାନ ଶୁଣେଇ ଦେଉଛି ଆପଣଙ୍କୁ ଆଉ ଗୋଟେ ସୁନ୍ଦର ଗୀତ, ପରେ ପରେ ଆମକୁ ଆଉ କିଏ ମେସେଜ କରିଛନ୍ତି ଦେଖିବା। ସେ ପର୍ଯ୍ୟନ୍ତ ଆପଣ ଯଦି ଆପଣଙ୍କ ଓପିନିୟନ ସେୟାର କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମକୁ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ଆମକୁ ଜଣାଇ ପାରିବେ ଆପଣଙ୍କ ଓପିନିୟନ।

ଚର୍ଚ୍ଚାର କାର୍ଯ୍ୟକ୍ରମକୁ ୱାଇଣ୍ଡ ଅଫ୍ କରିବା ପାଇଁ ପଡିବ, କିନ୍ତୁ ୱାଇଣ୍ଡ ଅଫ୍ କରିବା ପୂର୍ବରୁ ଶେଷ ମେସେଜଟି କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ। ରାହାସ କୁମାର ବେହେରା ଲେଖିଛନ୍ତି, ବର୍ତ୍ତମାନକୁ ନେଇ ବଞ୍ଚିବା ହିଁ ଜୀବନ। ବର୍ତ୍ତମାନ ଯେତେ ସରସ ସୁନ୍ଦର ହେବ ଭବିଷ୍ୟତ ସେତେ ସୁନ୍ଦର, ଆଉ ଅତୀତ ଏକ ଆତ୍ମତୃପ୍ତି ଏବଂ ଆତ୍ମଶାନ୍ତି ମଣିଷ ପାଇବ। ସମୃତିରେ ସେହି ରଙ୍ଗୀନ ଦୁନିଆରେ ନିଜକୁ ଏକ ଅନନ୍ୟ ପ୍ରସନ୍ନ ରୂପରେ ପାଇବାର ଅନୁଭୂତି ହିଁ ଅସଲ ସୁଖ। ବହୁତ ହି ସୁନ୍ଦର କଥା ଲେଖିଛନ୍ତି, କାହିଁକି ନା ଯେତେବେଳେ ଆପଣ ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ଚାହୁଁଛନ୍ତି, ଆଉ ଭବିଷ୍ୟତରେ ଯାଇ ଆପଣ ଆପଣଙ୍କ ଅତୀତକୁ ମନେ ପକାଇବା ପାଇଁ ଚାହୁଁଛନ୍ତି, ସେହି ସମୟରେ ଆପଣଙ୍କୁ ଗୋଟିଏ ଭଲ କାମ ମିଳିପାରିବ। ଏବଂ ଯଦି ଆପଣ ଆଜିକୁ ଆପଣଙ୍କର ଭଲ କରିଛନ୍ତି, ତାହେଲେ ଭବିଷ୍ୟତରେ ଯାଇକି ଯେଉଁ ଅତୀତକୁ ଆପଣ ମନେ ପକାଇବା ପାଇଁ ଯାଉଛନ୍ତି, ସେହି ଅତୀତ ଆପଣଙ୍କର ଖୁବ୍ ସୁନ୍ଦର ହୋଇଯିବ। ବହୁତ ହି ସୁନ୍ଦର ମେସେଜଟି କରିଥିଲେ ରାହାସ କୁମାର ବେହେରା ଢେଙ୍କାନାଳରୁ। ବହୁତ ବହୁତ ଧନ୍ୟବାଦ। ତେବେ ବନ୍ଧୁ, ସମୟ ଇସାରା ଦେଇଛି, ଏବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ ପଡିବ। ପରେ ପରେ ଆପଣ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଥରେ ଫେରିବି 2:45 ଆପଣଙ୍କ ପାଖକୁ ନେଇ କେତୋଟି ଓଡ଼ିଆ ପୁରୁଣା ଚଳଚ୍ଚିତ୍ରର ଗୀତ। ସେ ପର୍ଯ୍ୟନ୍ତ ଟ୍ୟୁନ୍ କରୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

0: ആകാശവാണി. ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ, ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର, ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା, ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ, ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ. ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା. ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. 12 ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା. ବାଚସ୍କତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ. ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ. ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି.
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରି ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ, କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ, ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିୟା ଜାଏ।
0: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍କତି ଶ୍ରୀ ବିର୍ଲା କହିଥିଲେ, ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ, ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ଭାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ

ଓକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍କରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍କରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30 ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIB କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋହାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧୀ ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ ଦକ୍ଷତାର ସହ ସମ୍ପାଦନ କରନ୍ତି, ବନ୍ଧୁମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପୂରଣ କରିବାରେ ନିଜର ସାହସ ପ୍ରଦର୍ଶନ କରନ୍ତି, ସେହି ବ୍ୟକ୍ତି ହିଁ ପ୍ରକୃତରେ ଜଣେ ଶ୍ରେଷ୍ଠ ବ୍ୟକ୍ତି।
ପଶ୍ଚିମ ନେପାଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 4.0।

0: ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା ଓ ପରେ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ଚର୍ଚ୍ଚା ହୋତି ହେ ତ କିସି ନିୟମ କେ ତହତ ହୋନା ପଡ଼ତା ହେ ଓର ଇସକା ବ୍ୟବସ୍ଥା ବନାନା।

0: क्षमते
1: सरकार नीट पेपर लीक का चर्चा के लिए पूरी तरह से तैयार है और हमने पहले दिन से कहा है जब चर्चा होती है तो किसी नियम के तहत होना पड़ता है और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ଭାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ଓ ପରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମିନିଟ୍ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ମସିହା ଜୁଲାଇ 22 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍କତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ

ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍କରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: प्रिय टीपी एनओडीएल बिजुली उपभोक्ता आपण जानंती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र एक

1875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800345678 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସମୟ ବର୍ତ୍ତମାନ ଦିନ ତିନିଟା। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ବନ୍ଧୁ, ଆମେ ସବୁବେଳେ ଗୋଟିଏ ଜିନିଷକୁ ନେଇ ଗର୍ବ ଅନୁଭବ କରୁ। ସବୁବେଳେ ନିଜକୁ ଭାରତୀୟ କହିବା ହିଁ ଆମ ପାଇଁ ଯଥେଷ୍ଟ। ଦୁନିଆର ଯେକୌଣସି କୋଣରେ ଥିଲେ ଆମେ ଆମ ଦେଶ ପାଇଁ ଯେଉଁ ପରିଚୟ ପାଉ, ତାକୁ ନେଇ ଆମକୁ ସବୁ ସ୍ଥାନରେ ପ୍ରଶଂସା ମିଳିଆସିଛି। ଐତିହ୍ୟ, ପରମ୍ପରା, ସଂସ୍କୃତି ଆଉ ବିଜ୍ଞାନ ସବୁ କ୍ଷେତ୍ରରେ ଆମେ ଆଜି ଆମ ସମୃଦ୍ଧ ଭାରତ ପାଇଁ ସବୁଠି ପ୍ରଶଂସିତ। ଆମ ପୂର୍ବପୁରୁଷଙ୍କଠାରୁ ଆରମ୍ଭ କରି ଆଜିର ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କାର୍ଯ୍ୟଦକ୍ଷତା ଏବଂ ନିଷ୍ଠା ପାଇଁ ଦେଶର ନାଁକୁ ଆହୁରି ଆଗକୁ ନେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଇତିହାସର ପୃଷ୍ଠାରୁ ବର୍ତ୍ତମାନର ଚିତ୍ର ପର୍ଯ୍ୟନ୍ତ ସେ ସବୁକୁ ଲକ୍ଷ୍ୟ କଲେ ଗର୍ବ ଲାଗେ। ଯେତେବେଳେ ଆମେ ନିଜକୁ ଏହି ପବିତ୍ର ଦେଶର ନାଗରିକ ବୋଲି କହିବା ସହିତ କହୁ, ମୁଁ ଜଣେ ଭାରତୀୟ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ମୁଁ ଭାରତୀୟ ଏଇ ଶବ୍ଦଟି ଆପଣ ସବୁବେଳେ ବ୍ୟବହାର କରୁଥିବେ, କିନ୍ତୁ ଏହା କେବଳ ଗୋଟିଏ ଶବ୍ଦ ବା ପରିଚୟ ନୁହେଁ, ଏହା ଆମ ପାଇଁ ସ୍ୱାଭିମାନ, ଆମ ସଂସ୍କୃତି, ଆମ ଅସ୍ତିତ୍ୱର ପ୍ରତୀକ। ଆମ ଦେଶ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ। ହିମାଳୟର ଶୃଙ୍ଗଠାରୁ ଆରମ୍ଭ କରି ଭାରତ ମହାସାଗରର ତଟଭୂମି ପର୍ଯ୍ୟନ୍ତ ଆମ ଦେଶ ପ୍ରାକୃତିକ ସୌନ୍ଦର୍ଯ୍ୟ, ଭାଷା, ସଂସ୍କୃତି, ଧର୍ମ ଏବଂ ପରମ୍ପରାର ଅନନ୍ୟ ସମନ୍ୱୟରେ ସମୃଦ୍ଧ। ଆମ ଦେଶରେ ଅନେକ ଭାଷା କୁହାଯାଏ, ବିଭିନ୍ନ ଧର୍ମର ଲୋକ ଏଠି ବସବାସ କରନ୍ତି, ଅସଂଖ୍ୟ ପର୍ବପର୍ବାଣି ପାଳନ କରାଯାଏ, ତଥାପି ଆମେ ସମସ୍ତେ ଏକ। ଆମ ଭିତରେ ଭାରତୀୟତାର ଅଦୃଶ୍ୟ ବନ୍ଧନ ଆଜି ବି ବଜାୟ ରହିଛି।

एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ତେବେ କାର୍ଯ୍ୟକ୍ରମ ଶୁଣୁଥିଲେ ମୋ ଦେଶ ଆଜି ମୋ ଦେଶ କାର୍ଯ୍ୟକ୍ରମରେ ଶୁଣିଲେ ମୁଁ ଭାରତୀୟ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘର ଘର ସୂର୍ଯ୍ୟ ଘର
2: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଜନ୍ମ ବେଦୀରୁ ରତ୍ନବେଦୀ ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରାର ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 15 ତାରିଖ ସୋମବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଜନ୍ମବେଦୀରୁ ରତ୍ନବେଦୀ ଶଙ୍ଖକ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରାର ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 15 ତାରିଖ ସୋମବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 15 ସୋମବାର 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷ।

ତନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶ୍ରଦ୍ଧାଳୁଙ୍କ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ। ପୁରୀ ଶରଧାବାଲିରେ ଆଜି ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣମୋଡ଼ କରାଯାଇଛି। ଗତକାଲି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣମୋଡ଼ ହୋଇଛି। ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁଁ ରଥଗୁଡ଼ିକର ଦକ୍ଷିଣମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ଆଜି ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏଆଇ ରୋବୋଟିକ୍ ସେବାର ହୋଇଛି ଆରମ୍ଭ। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଝିପିର ଝିପିର ବର୍ଷାରେ ସୁଦୀପା ହାଜର ଆପଣଙ୍କ ପାଖରେ ଆଉ ଗୋଟେ ବଢିଆ ବୁଧବାର ସନ୍ଧ୍ୟା ଆଉ ନମ୍ବର କହିଦେଉଛି ଆପଣଙ୍କୁ 0671230353 କଥା ହେବାର ସମୟ କାରଣ ଶ୍ରୀଘରେ ସମୟ ସନ୍ଧ୍ୟା 5:08 ଜଣେଇଦେଉଛି ସମସ୍ତଙ୍କୁ ଭେରି ଗୁଡ୍ ଇଭିନିଂ। ଛୋଟ ବେଳରୁ ଏପର୍ଯ୍ୟନ୍ତ ଆମେ ବହୁତ କିଛି ଜିନିଷ ପାଇଥାଉ ନାଇଁ, ମାନେ ଜନ୍ମଦିନରେ ଗିଫ୍ଟ ହେଲା, ଖୁସିରେ ଆମକୁ କିଛି ପଇସା ଧରିଦେବ, ଚକଲେଟ୍ କିଣିକି ଖାଇବୁ, କଣ୍ଢେଇ କିଣିକି ରଖିବୁ, ବହୁତ କିଛି ପାଇଥାଉ ଆମେ ବାପା ମାଙ୍କ ଠାରୁ, ରିଲେଟିଭ୍ସ ମାନଙ୍କ ଠାରୁ, ବଡ଼ ଭାଇ ଭଉଣୀମାନଙ୍କ ଠାରୁ, ଧୀରେ ଧୀରେ ସାଙ୍ଗମାନଙ୍କ ଠାରୁ ପାଉ, ପାର୍ଟନର ଠାରୁ ପାଉ, ଆହୁରି ବଡ଼ ହୋଇଗଲେ ପିଲାମାନେ ଯେତେବେଳେ ବଡ଼ ହେବେ ପିଲାମାନେ ବି ପୁଣି ଆମକୁ ଦିଅନ୍ତି। ସେଥିପାଇଁ ବହୁତ ଜିନିଷ ପାଇବା ପିଲା ମାନେ ଗୋଟେ ମଣିଷର ଷ୍ଟାର୍ଟ ହୁଏ ଯେ ଚାଲିଥାଏ, ସେଟା କଣ୍ଟିନ୍ୟୁ ହେଉଥାଏ। ତେବେ ଆପଣ ଯେଉଁ ଯେଉଁ ଜିନିଷ ସବୁ ପାଇଛନ୍ତି ତା ଭିତରେ ଜଣେଇବେ ଯେ ଆପଣଙ୍କର ଫେଭରେଟ୍ ଜିନିଷ କ'ଣ, ସବୁଠାରୁ ମୂଲ୍ୟବାନ ଜିନିଷ ଯାହା ଆପଣ ପାଇଛନ୍ତି ସେୟାର କରିପାରିବେ 0671230353 ନମ୍ବରରେ କଲ୍ କରିକି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଯେ ଆପଣ ପାଇଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ। ହ୍ୟାଲୋ
1: ହ୍ୟାଲୋ ଶୁଭ ସନ୍ଧ୍ୟା, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଭାସ କହୁଥିଲି, ଟାଟା ଷ୍ଟିଲ୍ ପ୍ଲାଣ୍ଟ।
0: ଆଜ୍ଞା, ତ ପାଇଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ ବୋଲି ଭାବୁଛନ୍ତି ଆପଣ?
1: ଜିନିଷ ମୁଁ ପାଇଚାଲିଛି, ବନ୍ଦ ହଉନି, କିନ୍ତୁ ସେଥିମଧ୍ୟରୁ ବଡ ବଡ ବିଶେଷ କରି ଡ୍ରେସ୍, ଆଉ ମିଠା ଡ୍ରେସ୍, ଏବଂ ବହୁତ କଣ୍ଢେଇ, ଆଉ ବା ଖେଳନା, ଆଉ ଛୋଟ ଛୋଟ ଯେତିକ କାଚ ଗ୍ଲାସ ସେଟ୍, ନ କପ୍ ସେଟ୍, ବିଭିନ୍ନ ପ୍ରକାର ଆଇଟମ୍ ର ବିଭିନ୍ନ କଣ୍ଢେଇ ମଧ୍ୟ ମୋତେ ଦେଇଛନ୍ତି। ଆଇଫୋନ୍ ଯେ ବି ଆମ ଘରେ ବି ସାଇତି ରଖିଛନ୍ତି, ଏବଂ କହିଲେ ବି ଆମର ଭାଇମାନଙ୍କ ଝିଅ ବା ଝିଆରୀ ସେ ପର୍ଯ୍ୟନ୍ତ ବି ଖେଳି ଚାଲିଛନ୍ତି, ଭଲ ଭଲ ଜିନିଷ ଦେଖିଲେ ସେ ବି ବାହାର କରି ଖେଳନ୍ତି। ଆଉ କପ୍, ପ୍ଲେଟ୍, ଏସବୁ ସେଟ୍ ଗୋଟେ ଗୋଟେ ଥାକ ହେଇଛି, ଏପର୍ଯ୍ୟନ୍ତ ପ୍ଲାଣ୍ଟ ମୋତେ ବି ଗୋଟେ ଗୋଟେ ଗିଫ୍ଟ ମିଳିଯାଏ ମଝିରେ ମଝିରେ ଭଲ ଭଲ କାମରେ, ସେ ବି ବିଶେଷ କରି କପ୍, ପ୍ଲେଟ୍, ଆଉ ବଡ ବଡ ସେଟ୍, ବାସନ ସେଟ୍, ଏଇ ବହୁତ ବହୁତ ବିଭିନ୍ନ ପ୍ରକାର ଆଇଟମ୍ ଦିଅନ୍ତି।
0: ବଢିଆ କଥା, ଏମିତି ଆପଣ ଭଲ ଭଲ ଜିନିଷ ପାଉଥାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ହେଲା, କିଣିବାକୁ ପଡ଼ୁନି, ଯିଏ ଅତିଥି ମାନେ କି ବନ୍ଧୁ ବାନ୍ଧବ ଆସିଥିଲେ ଆମ ରିଲେଟିଭ, ତାକୁ ବି ଆମେ ଦେଇ ପଡୁଛୁ, କଣ ହବ ଘରେ ତାକୁ ବି ଆମେ ଦେଇ ଚାଲିଛୁ।
0: ବଢିଆ କଥା, ଏମିତି ପାଉଥାନ୍ତୁ, ଦଉଥାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍
1: କରିଥିବାରୁ। ନମସ୍କାର
0: ନମସ୍କାର। ନମ୍ବର 0671230315 ରହିଛି ନମ୍ବର, ଆପଣ ବି କଲ୍ କରିପାରିବେ ଏବଂ ସେୟାର କରିପାରିବେ ଯେ ଆପଣ ପାଇଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ ବୋଲି ଭାବୁଛନ୍ତି। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରେଡିଓ କିଙ୍ଗ ଇଣ୍ଟରନ୍ୟାସନାଲ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଜ୍ଞା, ତ କ'ଣ କହିବେ, ଆପଣ ପାଇଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ?
2: ଅମୂଲ୍ୟ ଜିନିଷ ଆଉ କ'ଣ, ଆମେ ଗୋଟେ କଥାରେ ଅଛି, ମଣିଷ ଜନ୍ମ ଦୁର୍ଲଭ ଜନ୍ମ, ଆଉ ବାପା ମା ଯିଏକି ଏତେ କଷ୍ଟ କରି ଆମକୁ ଏ ଦୁନିଆକୁ ଆଣିଛନ୍ତି, ତେଣୁ ଏଇଟା ହଉଛି ସବୁଠାରୁ ଦୁର୍ଲଭ ଆଉ ଅମୂଲ୍ୟ ଜନ୍ମ। ଆଉ କ'ଣ, ଆଜିକାଲି ଯୁଗରେ ଭଉଣୀ ବାପା ମାଙ୍କୁ ହତାଦର କରୁଛନ୍ତି, ମାରପିଟ କରୁଛନ୍ତି, ଖାଇବାକୁ ଦଉନାହାନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ଛାଡୁଛନ୍ତି, ଭାରି ଦୁଃଖଦାୟକ ଘଟଣା। ତେଣୁ ମୁଁ ଭାବୁଛି ମୁଁ ଯୋଉ ମଣିଷ ଜନ୍ମଟା ପାଇଛି ଏଇଟା ସବୁଠାରୁ ଦୁର୍ଲଭ, ତେଣୁ ମଣିଷ ଜନ୍ମ କୋଟି ପୁଣ୍ୟର ପାପ ମାନେ କୋଟି ପୁଣ୍ୟ କଲେ ଆପଣ ପାଇଥାନ୍ତି, ତେଣୁ ଏଇ ପଇସା ତ ବହୁତ ଲୋକ କମଉଛନ୍ତି, କିନ୍ତୁ ଦୁର୍ଲଭ ଜନ୍ମକୁ ସାର୍ଥକ କରିବା ଦରକାର, ପରକୁ ସାହାଯ୍ୟ କରିବା, ଅନ୍ୟର ଭଲ ମନ୍ଦରେ ଠିଆ ହବା, ବିପଦ ଦୁଃଖୀ ରଖିକି ସାହାଯ୍ୟ କରିବା, ଏ ଟାଇପ୍ ର ଯଦି ଆମେ କରିପାରିବା, ଭଗବାନଙ୍କ ଆଶ୍ରା ମିଳିବ, ଧର୍ମ ବଳ ମିଳିବ, ଆମେ ଆଗକୁ ବଢିପାରିବା। ଆଉ
0: ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
2: ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ନମ୍ବର 0671230315

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାଏ। ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଯେ ଆପଣ ପାଇଥିବା ସବୁଠାରୁ ଅମୂଲ୍ୟ ଜିନିଷ କୋଉଟା। ହ୍ୟାଲୋ
2: ହ୍ୟାଲୋ ନମସ୍କାର, ଗୁଡ୍ ଇଭିନିଂ।
1: ଭେରି ଗୁଡ୍ ଇଭିନିଂ। କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ଆଲୋକ ଚନ୍ଦ୍ର ଜେନା, ଜାଣିଲ କଟକରୁ କହୁଥିଲି। ମ୍ୟାମ୍
1: ଆଜ୍ଞା କୁହନ୍ତୁ, କଣ ଆପଣଙ୍କ ଜୀବନରେ ସବୁଠାରୁ ଅମୂଲ୍ୟ ଜିନିଷ ଅଛି?
2: ଅମୂଲ୍ୟ ଜିନିଷ ପ୍ରଥମ ହେଲା ମୋତେ ମୋ ଦୁନିଆକୁ ମୋ ମାତା ପିତା ଆଣିଲେ। ଦୁନିଆକୁ ପ୍ରଥମତଃ ତାଙ୍କର ମୁଁ ଋଣ କେବେ ସୁଝି ପାରିବିନି, ଯେ ଦୁନିଆ ଆଲୋକ ଦେଖେଇଲେ, ମୋତେ ବଞ୍ଚିବା ଶିଖେଇଲେ, ଚେଷ୍ଟା ସଂଘର୍ଷମୟ ଜୀବନ କେମିତି ପାରିହବ ଶିଖେଇଲେ, ଶିଷ୍ଟାଚାର ବ୍ୟବହାର ଆଚାର ବ୍ୟବହାର ସବୁ ଶିଖେଇଲେ, ସଂସ୍କାର ଦେଲେ, ତାପରେ ଦୁନିଆରେ କେମିତି ବଞ୍ଚିବୁ ସେମିତି ସେ ଉପଦେଶ ଦେଲେ। ତାପରେ ମୋ ଭାଗ୍ୟ ଟିକେ ଅଲଗା ପ୍ରକାର ଥିଲା, ଯାହାକି ଦେହ ଅସୁସ୍ଥ ହେଲା ପରେ ମୁଁ ଟିକେ ଅସୁସ୍ଥ ହେଇଗଲି। ଏବେ ମୋ ବାପା ବୋଉ ଯେତିକି ମୋ ଆମ ମାନେ ଅଛି ଲ୍ୟାଣ୍ଡ, ତାକୁ ସେ ଲ୍ୟାଣ୍ଡ ବିକିଦେଲେ 20 ଟଙ୍କା ହବ। ତେଣୁ ମୁଁ ଦେଖିଲି ମୋ ପରିବାର ସବୁ ମାନେ ସ୍ୱାର୍ଥପର, କେହି ବାପେ ବଞ୍ଚିଲେ ବାପର ନା। ତେଣୁ ମୁଁ ଯିବା ପୂର୍ବରୁ ମୋ 20 ଟଙ୍କାର ସମ୍ପତ୍ତି ଅନାଥ ଆଶ୍ରମ ହଉ କିମ୍ବା କୌଣସି ଟ୍ରଷ୍ଟକୁ ଦେଇଦେବି।
1: ଆଚ୍ଛା ଆଚ୍ଛା ଆଚ୍ଛା, ଓକେ ଓକେ, ଥ୍ୟାଙ୍କ ୟୁ। ଆପଣ କଲ୍ କଲେ, ନିଜ ମତାମତ ସେୟାର କଲେ,
2: ଧନ୍ୟବାଦ
1: ଧନ୍ୟବାଦ। ନମ୍ବର 0671230315 ଆପଣ ମଧ୍ୟ କଲ୍ କରିକି ସେୟାର କରିପାରିବେ ଯେ ଆପଣଙ୍କ ଜୀବନରେ ଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ। ହ୍ୟାଲୋ,
3: ଜୟ ଜଗନ୍ନାଥ, ନମସ୍କାର।
1: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ମୁଁ କହୁଥିଲି ରେଡିଓ ଲଭର ତଥା ଜଣେ ଜାତୀୟ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ, ଦି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
1: ଆଜ୍ଞା କଣ କହିବେ, ଆପଣଙ୍କ ଜୀବନର ସବୁଠାରୁ ଅମୂଲ୍ୟ ଜିନିଷ କୋଉଟା ବୋଲି ଭାବୁଛନ୍ତି?
3: ଆଜ୍ଞା ଦେଖନ୍ତୁ, ମୁଁ ରେଡିଓ ଶ୍ରୋତା ଭାବେ ଅନେକ ଜିନିଷ ମୋତେ ଆକାଶବାଣୀ ଦେଇଛି। ଓଡ଼ିଶା ଆକାଶବାଣୀ ଶ୍ରୋତା ପରିଷଦ ମୋତେ ରେଡିଓ ଲଭର ଆୱାର୍ଡରେ ସମ୍ମାନିତ କରିଛନ୍ତି, ମୁଁ 3 ଥର ରେଡିଓ ଦେଇଛନ୍ତି। ଏବଂ ଉତ୍ତରପ୍ରଦେଶରେ ମୁଁ ପାଇଛି ଓଡ଼ିଶାର ଏକମାତ୍ର ଶ୍ରୋତା ଭାବେ ରେଡିଓ ଜଙ୍କସନ୍ ଆୱାର୍ଡ, ଏବଂ ପାଇଥିଲି ଉତ୍ତରାଖଣ୍ଡ ଡେରାଡୁନ୍ ବିହାର ପାଟନା ଦିଲ୍ଲୀର ଅମୃତ ମହୋତ୍ସବ କହିଛି। ଆଉ ମୋତେ ସବୁଠୁ ଏ ବର୍ଷ ଖୁସି ଲାଗିଲା ରେଡିଓ ଶ୍ରୀଲଙ୍କା, ରେଡିଓ ସେଲେନ୍ ଶ୍ରୀଲଙ୍କାରେ ମୋ ନାଁ ଭାରତର ସବୁ ଶ୍ରୋତା କାଟିକି 1 ନମ୍ବର ଅଛି, ବହୁତ ଖୁସି ଲାଗିଲା ମୋତେ।
1: ବହୁତ ବଢିଆ କଥା, ବହୁତ ବଢିଆ କଥା। ଯେଉଁମାନେ ଶୁଣୁଛନ୍ତି ସେମାନେ ବି ମାନେ ଆପଣଙ୍କ ପାଇଁ ପ୍ରାଉଡ୍ ଫିଲ୍ କରୁଥିବେ। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ ମଧ୍ୟ କଲେ, ନିଜ ମତାମତ ଦେଲେ।
3: ନମସ୍କାର।
1: ନମ୍ବର 0671230315 ଆପଣ ବି କଲ୍ କରି ସେୟାର କରିପାରିବେ ଯେ ଆପଣଙ୍କ ଜୀବନରେ ଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ।

0: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671233053 କଲ୍ କରି ସେୟାର କରିପାରିବେ ଆପଣଙ୍କ ଜୀବନରେ ଥିବା ସବୁଠାରୁ ଅମୂଲ୍ୟ ଜିନିଷ ବିଷୟରେ। ହ୍ୟାଲୋ
1: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ମ୍ୟାଡାମ ନମସ୍କାର, ମୁଁ ତାପସ କହୁଛି ଭୁବନେଶ୍ୱରରୁ।
0: ନମସ୍କାର, କଣ କହିବେ ଆପଣଙ୍କ ଲାଇଫରେ ସବୁଠୁ ଅମୂଲ୍ୟ ଜିନିଷ କୋଉଟା ବୋଲି ଭାବୁଛନ୍ତି?
1: ମ୍ୟାଡାମ ଅମୂଲ୍ୟ ଜିନିଷ ମାନେ ବୁଝିପାରିବେନି।
0: ଅମୂଲ୍ୟ ଜିନିଷ ମାନେ କିଛି ବି, କିଛି ଗୋଟେ ଗିଫ୍ଟ ହେଇପାରେ, କିଛି ଗୋଟେ ଜିନିଷ ଯୋଉଟା ଆପଣ ନିଜେ କିଣିଥିବେ ହେଇପାରିବେ, ମାନେ କିଛି ବି ହେଇପାରେ ଯୋଉଟା ଆପଣଙ୍କୁ ଲାଗୁଛି ଏଇଟା ସ୍ପେଶିଆଲ, ଏଇଟା ଅମୂଲ୍ୟ।
1: ମ୍ୟାଡାମ ଏମିତି କହିବାକୁ ଗଲେ ତ କୌଣସି ବସ୍ତୁ ଅମୂଲ୍ୟ ନୁହଁ, ସବୁ ବସ୍ତୁର କିଛି ନା କିଛି ମୂଲ୍ୟ ଅଛି, କିନ୍ତୁ ମ୍ୟାଡାମ ମୁଁ ଏତିକି କହିବି ମୋ ଲାଇଫର ସବୁଠାରୁ ମୁଁ ଅମୂଲ୍ୟ ଜିନିଷ ପାଇଛି, କିନ୍ତୁ ମୁଁ ସେଇଟା କହିପାରିବିନି। ସେଟା ମୁଁ ଭାବୁଛି ଯିଏ ମତେ ଦେଇଛି ତା ପାଖରେ ସେଇଟା ନାହିଁ, କିନ୍ତୁ ସିଏ ମତେ ସେଇଟା ଦେଇଦେଇଛି। କିନ୍ତୁ ମୁଁ ଭାବୁଛି ଆଉ ଗୋଟେ କଥା ବି ମ୍ୟାଡାମ, ଯେ ମୋର ସାଙ୍ଗ ଗୋଟେ ମତେ ଗିଫ୍ଟ କରିଥିଲା ଗୋଟେ ଜିନିଷ ଯୋଉଟା ମୁଁ କେବେ ବି ଆଜି ପର୍ଯ୍ୟନ୍ତ ଭୁଲିବିନି। ତ ମ୍ୟାଡାମ ମୋ ବାର୍ଥଡେରେ ଗୋଟେ ଆକ୍ସିଡେଣ୍ଟ ହେଇଯାଇଥିଲା ଗୋଟେ ଲୋକଟା, ତାକୁ ନେଇ ମେଡିକାଲ ପଳେଇ ଯାଇଥିଲୁ, ତ ମେଡିକାଲ 6 ନମ୍ବର ନେଇ ପଳେଇଥିଲୁ। ସେଦିନ ସେ ବାର୍ଥଡେରେ ମତେ ସେଇ 5 ଟଙ୍କିଆ ମିଲ୍ ଖୁଆଇ ଦେଇଥିଲା, ସେଇଟା ମୁଁ କହିଲି ଆରେ ପୁରା ସନ୍ଧ୍ୟା ହେଇଗଲାଣି ମୁଁ ଖାଇନି କିଛି, ସେ ଅପରେସନ ଆମେ ଠିଆ ହେଇଛୁ, ସେଇ ଟାଇମରେ ସେ ମତେ ଗୋଟେ କହିଲା ଆସେ ଯିବା 5 ଟଙ୍କିଆ ମିଲ୍ ଖାଇବା। ମୁଁ କହିଲି ପଇସା ପତ୍ର ବି ନଥାଏ, ଗଲୁ 5 ଟଙ୍କିଆ ମିଲ୍ ଗୋଟେ ଖାଇଲୁ, ଯେ ଶାନ୍ତି। ମୁଁ କହିଲି ଯା ହଉ ଏଇଟା ସବୁଠାରୁ ବଢିଆ ଲାଗିଲା, ବାର୍ଥଡେ ହୁଏ
0: କେବେ ଭୁଲିବାନି ସେ ବାର୍ଥଡେଟା।
1: ବାର୍ଥଡେରେ କିଛି ନା କିଛି ଗିଫ୍ଟ ମିଳେ ମ୍ୟାଡାମ, କିନ୍ତୁ ମୁଁ କହିଲି ଯାହା ହଉ ଏତେ ବାର୍ଥଡେ ପରେ ମୁଁ ଗୋଟେ ବାର୍ଥଡେ ଏମିତି ଦେଖିଲି ଯେ ଖୁସିରେ ଦିଟା ସାଙ୍ଗ ବସିକି 5 ଟଙ୍କିଆ ମିଲ୍ ଖାଉଛି, ପଇସା ପତ୍ର ନାହିଁ, ହେଲେ ବି ଖୁସି ଥିଲି ମ୍ୟାଡାମ। ସେଇଟା ଗୋଟେ ଲାଇଫର ବଢିଆ ଲାଗିଥିଲା,
0: ବହୁତ ବଢିଆ କଥା। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ଓକେ ମ୍ୟାଡାମ ଧନ୍ୟବାଦ।
0: ଧନ୍ୟବାଦ। ନମ୍ବର 0671233053 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ ଆପଣ ପାଇଥିବା ଗୋଟେ ଅମୂଲ୍ୟ ଜିନିଷ ବିଷୟରେ କହିପାରିବେ। ହ୍ୟାଲୋ
2: ଭୁବନେଶ୍ୱର କହୁଥିଲି, ପ୍ରକାଶନରୁ କବି।
0: ଗୁଡ୍ ଇଭିନିଂ, କୁହନ୍ତୁ ଆପଣଙ୍କ ଲାଇଫର ସବୁଠାରୁ ଅମୂଲ୍ୟ ଜିନିଷ କୋଉଟା ବୋଲି ଭାବୁଛନ୍ତି?
2: ଅମୂଲ୍ୟ ଜିନିଷ ତ କଣ, ମୁଁ ବାପା ମାଙ୍କ ଠୁ ଆମେ ଜନ୍ମ ହେଇଛୁ, ଆଉ ବାପା ମାଙ୍କ ସଂସ୍କାର ଟିକେ ମାନେ ଭଲରେ ଗ୍ରହଣ କଲେ ସେଇଟା ଆମେ ଭାବୁଛୁ ଅମୂଲ୍ୟ ସମ୍ପତ୍ତି। ଆଉ ଗୋଟେ କଥା ହଉଛି, ମୁଁ ମୋ ପଇସାରେ ବାପାଙ୍କୁ ଗୋଟେ ଶାଲ ଦେଇଥିଲି।
0: ଆଚ୍ଛା,
2: ହଁ ସେ ଭାରି ଆଗ୍ରହ ହେଇଥିଲେ ସେତେବେଳେ ସେଇଟା ପାଇଛି,
0: ଭାରି ଖୁସି ହେଇଥିବେ।
2: ଆଜ୍ଞା ଆଜ୍ଞା,
0: ବହୁତ ବଢିଆ।
2: ତାପରେ ସେମିତି ଦେଖିବାକୁ ଗଲେ ଆମ ଶରୀରରେ ଯୋଉ କାନ୍ଧଟା ଅଛି ସେଇଟା ହେଲା ଅମୂଲ୍ୟ ସମ୍ପତ୍ତି। କେମିତି, ସେତେବେଳେ ଆମେ ଯେତେବେଳେ ଛୋଟ ଥିଲୁ ସେ ଆମକୁ ତାଙ୍କ କାନ୍ଧରେ ବସେଇକି ଆମକୁ ବୁଲେଇଛନ୍ତି, ଆଉ ଯେତେବେଳେ ସେ ଯେତେବେଳେ ମଲେ ଆମେ ତାଙ୍କ କାନ୍ଧରେ ନେଲୁ, ମାନେ ଯୋଉ ମଶାଣୀ, ସେଥିପାଇଁ ମୋ ଇଏ ମତରେ ଏଇଟା ହଉଛି ଅମୂଲ୍ୟ ସମ୍ପତ୍ତି।
0: ନିଶ୍ଚୟ ନିଶ୍ଚୟ, ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ଠିକ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
2: ନମସ୍କାର।
0: ନମ୍ବର 0671233053 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଆପଣ ପାଇଥିବା ସବୁଠାରୁ ଅମୂଲ୍ୟ ଜିନିଷ କଣ ବୋଲି ଭାବୁଛନ୍ତି।

0: ಕೇಳಿಸ್ಕೊಂಡಿ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ ದಿಲ್ ಸೆ ದಿಲ್ ಟಾಕ್ ನಂಬರ್ 0671230315 ರೀ କଲ କରି ପାରିବେ ଶେୟାର କରି ପାରିବେ ଏବଂ କହି ପାରିବେ ଆପଣଙ୍କ ଜୀବନରେ ଥିବା ସବୁଠାରୁ ଅମୂଲ୍ୟ ଜିନିଷ ବିଷୟରେ। ହ୍ୟାଲୋ
1: ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଥିଲି।
0: ନମସ୍କାର ଡଲି ମ୍ୟାଡାମ, ବର୍ଷା ହଉଛି ସେପଟେ?
1: ମ୍ୟାଡାମ ଟିକେ ଟିକେ ଜୁକ୍ ଜୁକ୍ ହଉଛି, କିନ୍ତୁ ଉଠାଇକି ରଖିଛି ଯେମିତି ମାଠିଆ ମୁହଁରେ ଗାଳିବ।
0: ଓକେ, ତେବେ ଅମୂଲ୍ୟ
1: ରାତିରେ ହଉଛି, ସକାଳେ ସରିଯାଉଛି, ପୁଣି ଟିକେ ଟିକେ ଜୁବ୍ ଜୁବ୍ ଜୁବ୍ ଜୁବ୍ ହେଲାଣି ଆଉ।
0: ହଉ ଦେଖାଯାଉ, ଚା ଫା ଟିକେ ପିଇଦେବେ ଆଉ।
1: ଇଚ୍ଛା ଇଚ୍ଛା, ଆମେ କଣ କରିପାରିବା?
0: ଠିକ ଠିକ। ତେବେ କୁହନ୍ତୁ ଅମୂଲ୍ୟ ଜିନିଷ କୋଉଟା ବୋଲି ଭାବୁଛନ୍ତି ଆପଣଙ୍କ ଜୀବନରେ?
1: ମ୍ୟାଡାମ ମୁଁ ମୋ ବାପା ମାଙ୍କ ଠୁ ଜନ୍ମ ନେଇଛି, ମୋ ବାପା ମା ମୋ ପାଇଁ ହଉଛନ୍ତି ଅମୂଲ୍ୟ ଜିନିଷ। ତାପରେ ଆଉ ଗୋଟେ ଅମୂଲ୍ୟ ଜିନିଷ ହଉଛି, ମୋ ମାମୁ ପୁଅ ଭାଇ ମତେ ଗୋଟେ ରେଡିଓ ଦେଇଥିଲା। ମୁଁ ଛୁଆ ବେଳେ ସବୁ ବହୁତ ରେଡିଓ ପ୍ରିୟ, ରେଡିଓ ମୁଁ ଶୁଣେ ବୋଲି ନନା ବୋଉ ଆମ ମୋର ଗୋଟେ ବଡ ଭିଣେଇ ଅଛନ୍ତି, ସେ ଭାରି ମୋ ଉପରେ ଚିଡ଼ନ୍ତି। ସବୁବେଳେ ଗୋଟେ ରେଡିଓ ଗୀତ ଗୁଡାକ ସାଉଣ୍ଡ ଦେଇ କଣ ଲଗେଇ ଦଉଛୁ, କଥାବାର୍ତ୍ତା ଆମେ ହେଇପାରୁନୁ, ଏମିତି ଚିଡ଼ିବ, ମୁଁ କାନ୍ଦିବି ସେଠୁ ରହିବି। ମୋ ମାମୁ ପୁଅ ଭାଇ ଆମ ଘରେ ପଢୁଥିଲା, କହିଲା ତୁ ବ୍ୟସ୍ତ ହନା, ମୁଁ ଚାକିରି

0: ସେ କହିଲେ ତତେ ଗୋଟେ ରେଡିଓ ଦେବି। ସେ କହିଲା ରାଉରକେଲାରେ ରେଲୱେ ପୋଲିସ ଚାକିରି କଲା। ପ୍ରଥମ ପଇସାରେ ମତେ ଗୋଟେ ମ୍ୟାଡାମ ରେଡିଓଟେ ସେ ଦେଇଥିଲା। 2007 ମତେ ସେ ରେଡିଓଟାକୁ ଦେଇଥିଲା। ଏପର୍ଯ୍ୟନ୍ତ ହେଲା ମ୍ୟାଡାମ ସେ ରେଡିଓଟା ବାଜୁଛି ମୋର, ସକାଳ 6 ବାଜିବ, ରେମ୍ବୋ କଟକ ବିବିଧ ଭାରତୀ ସବୁ ବଜେଇକିରି ମୁଁ ଶୁଣେ ରାତି 11 ଯାଏ। ଏମିତି ରେଡିଓ ଚାଲୁଥାଏ, ଇଲେକ୍ଟ୍ରିରେ ଲଗେଇ ଦିଏ ଚାଲେ, ସେମିତି ବାଜୁଥାଏ। ହେଲେ ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣୁଛି ଆଉ ସେମିତି ଚାଲିଥାଏ। ଯେତେବେଳେ ମନ ବି ଦୁଃଖ ହୁଏ ସେଥିରେ ରେଡିଓରେ ଟେପ୍ ଅଛି, ମୁଁ ଟେପ୍ ଲଗେଇ ଦିଏ ସବୁ ଭଲ ଭଲ ଗୀତ ଗୁଡାକ, ଜଗନ୍ନାଥଙ୍କର ହଉ ନହେଲେ ସେ କୌଣସି ଗୀତ ହଉ, ଟିକେ ଶୁଣିଦେଲେ ମନଟା ମୋର ଦୁଃଖ ହେଇଯାଏ। ମୋ ଭାଇ ମୋ ପାଇଁ ଏତେ ବଢିଆ କିରି ଗୋଟେ ରେଡିଓଟେ ଯାଇଛି, ଏପର୍ଯ୍ୟନ୍ତ ଖରାପ ହେବାକୁ ନାହିଁ। ମନ ଦୁଃଖ ଯେତେବେଳେ ହେଇଥାଏ ମୁଁ ସେ ରେଡିଓ ଟିକେ ଲଗେଇଛି, ମୋ ମନ ଟିକେ ଶାନ୍ତି ହେଇଯାଏ, ମୁଁ ଟେନସନ ଫ୍ରି ହେଇଯାଏ।
1: ବହୁତ ବଢିଆ କଥା, ଆହୁରି ଚାଲୁ ବର୍ଷ ବର୍ଷ ଧରି ସେ ରେଡିଓ। ଥ୍ୟାଙ୍କ ୟୁ କଲ କଲେ, ନିଜ ମତାମତ ଦେଲେ।
0: ଆଜ୍ଞା ରହିଲି, ନମସ୍କାର।
1: ନମସ୍କାର। ନମ୍ବର 0671230353 ରେ ଆପଣ ମଧ୍ୟ କଲ କରି ସେୟାର କରିପାରିବେ ଯେ ଆପଣଙ୍କ ଜୀବନରେ ଥିବା ସବୁଠାରୁ ଅମୂଲ୍ୟ ଜିନିଷ କ'ଣ। ହ୍ୟାଲୋ
2: ହ୍ୟାଲୋ ନମସ୍କାର, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ ମ୍ୟାଡମ।
1: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ସତ୍ୟପ୍ରକାଶ କହୁଛି ଫ୍ରମ ଭଦ୍ରକ ଅସୁରାଳୀ ବଜାର ରେଗୁଲାର କଲର।
1: ଆଜ୍ଞା, ଅମୂଲ୍ୟ ଜିନିଷ ସବୁଠାରୁ କ'ଣ ଆପଣଙ୍କ ଜୀବନରେ?
2: ଆଜ୍ଞା, ଅମୂଲ୍ୟ ଜିନିଷ ମାନେ ମୁଁ କହିବି, ପ୍ରଥମେ ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାହିଁକିନା ଆପଣ ଯୋଉ ଏଇ ଯୋଉ ଟପିକ ଟି ରଖିଛନ୍ତି, ଏଇ ଟପିକ ଟି ପ୍ରଥମରୁ ଆପଣ ଯୋଉ ଝିପିଝିପି ବର୍ଷା ହଉଛି ଆଜି ସାଥୀ ଯୋଉ ଷ୍ଟାର୍ଟ କଲେ, ସେ ମୁଁ ଭାବିଲି ବୋଧେ ଆଜି ବର୍ଷା ଉପରେ କଣ ଟପିକ ଟି ରଖିବେ, କିନ୍ତୁ ଆପଣ ଯୋଉ ମାନେ ଯୋଉ କହିଦେଲେ ସାଥୀ ଆପଣଙ୍କ ମାନେ ଛୋଟବେଳେ କିଏ ଚକୋଲେଟ୍ ଦଉଥିବ, କିଏ ପଇସା ରହୁଥିବ, ରଖି ତା ଖର୍ଚ୍ଚ କରିବୁ, ତାପରେ ଆପଣ ଯୋଉ କହିଦେଲେ ଆପଣଙ୍କ ଜୀବନରେ ମାନେ ଯୋଉ ମୂଲ୍ୟବାନ ଜିନିଷ ଦିଏ ସେଟା କଣ ଗିଫ୍ଟଟା, ସେତେବେଳେ କହିଦେଲେ ମୋର ବହୁତ ଗୁଡିଏ ମାନେ ସ୍କୁଲ ବେଳର କଲେଜ ବେଳର ସମସ୍ତଙ୍କ ଫ୍ରେଣ୍ଡ କଥା ଆଜି ମନେ ପଡିଯାଉଛି, ଆଉ ସବୁ ଗୁଡାକ ତ ବିଶ୍ଲେଷଣ କରିବା ସମ୍ଭବ ନୁହେଁ, କିନ୍ତୁ ନିଶ୍ଚିତ ଭାବରେ ଆଉ ଯେହେତୁ ମୋର କଲ କନେକ୍ଟ ହେଇଯାଇଛି, ଆଉ 2-3 ବି କଲ କନେକ୍ଟ ହେଇଥିଲା, ଆପଣ ରିସିଭ୍ କରିନଥିଲେ, କଣ ଟେକ୍ନିକାଲ ଇସ୍ୟୁ ଥିବ, ତ ମୋର ପ୍ଲସ ଟୁ ରେ ମୁଁ ଯେତେବେଳେ ଭଦ୍ରକ ଅଟୋନମସ୍ କଲେଜରେ ପ୍ଲସ ଟୁ କରୁଥିଲି, ଆଉ ସେମିତି ତ ବହୁତ ଜଣ ସାଙ୍ଗ ବହୁତ କିଛି ଦେଇଛନ୍ତି, ଆଉ ମୁଁ ଯୋଉଟା କହିବି ମାନେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯେ ଏଇଟା କଣ ତମର ସ୍ମୃତି, କିନ୍ତୁ ମାନେ ଆମକୁ କିଏ ଆମେ ନିଜେ କିଣିବା ସେଟା ଅଲଗା କଥା, କିନ୍ତୁ ଆମକୁ ଯଦି ଅତି ପ୍ରିୟଜନ ଗୋଟେ ମାନେ ଗୋଟେ ଉଦାହରଣ ସ୍ୱରୂପ ଆମେ ନେଇପାରିବା, ଯଦି 10 ବି ଦିଏ ସେ ମୋ ପାଇଁ 10,000 ଆଶୀର୍ବାଦ ବୋଲି ମୁଁ ଭାବେ, ଯଦି କିଏ 20 ଦିଏ ମୁଁ 20,000 ଆଶୀର୍ବାଦ ସେ ମତେ ଦଉଛି ବୋଲି ମୁଁ ସେଟା ଭାବେ, ଆଉ କାହା ମାଇଣ୍ଡରେ କଣ ଚାଲୁଥିବ ଶ୍ରୋତା ମାନେ ଯୋଉ ମୋ କଥା ଶୁଣୁଛନ୍ତି ସେଟା ତ ମୁଁ କହିପାରିବିନି, କିନ୍ତୁ ମତେ ମାନେ ଜଣେ ଦେଲା ମାନେ ଗୋଟେ ଜିନିଷ ମୁଁ ତାକୁ ସ୍ୱାଦରେ ଗ୍ରହଣ କରେ, କାହିଁକି ନା ସେ ଦେଲା ମାନେ ମୁଁ ଭାବେ ସେ ମୂଲ୍ୟବାନ ମାନେ ଜିନିଷ ଉପହାର ମାନେ ଛୋଟ ହେଇଥାଇ ପାରେ, କିନ୍ତୁ ମାନେ ତାର ମୂଲ୍ୟ ବହୁତ ବୋଲି ମୁଁ ଭାବେ, ଆଉ ମୋର ସାଙ୍ଗ ମାନେ ବହୁତ ମାନେ ମତେ ଦେଇଥିଲେ, ମୋର ଗୋଟେ ସ୍ମାର୍ଟଫୋନ ଦେଇଥିଲେ, ଆଉ ଗୋଟେ ଘଣ୍ଟା ଦେଇଥିଲେ, ବ୍ଲୁଟୁଥ ଦେଇଥିଲେ, ଆଉ ଏମିତି ବହୁତ ସାରା, ଆଉ ଛୋଟବେଳେ ତ ପ୍ୟାଣ୍ଟ ସାର୍ଟ ବହୁତ କିଛି ମାନେ ଦେଇଥାନ୍ତି, କିନ୍ତୁ ମୋ ସାଙ୍ଗ ଯେହେତୁ ମାନେ ଦେଇଥିଲେ, ଆଜି ବି ସେ ମୋ ସହିତ କଣ୍ଟାକ୍ଟରେ ଅଛନ୍ତି, ଯଦିଓ ସେ ବର୍ତ୍ତମାନ ଜବ୍ ପାଇଗଲେଣି, ମୁଁ କିନ୍ତୁ ଜବ୍ ପାଇଲି, ଟ୍ରାଏ କରୁଛି ଜବ୍ ପାଇଁ, ଆଉ ଏ ମଧ୍ୟ ଥରେ ମତେ ଦେଖା ହେଇଥିଲା, ବହୁତ ମଜାମସ୍ତି କଲୁ, ଦିନଟା ପଳେଇଲା, ମୁଁ ଏବେ ବେଳେବେଳେ ଭାବେ ସେ ସାଙ୍ଗ ମାନେ ଆଉ ଥରେ ଦେଖା ହୁଅନ୍ତି କି ଭଲ ହୁଅନ୍ତା, କିନ୍ତୁ ସେ କର୍ମମୟ ଜୀବନ ଭିତରେ ଟିକିଏ ସମୟ ବାହାର କରି ମତେ ଦେଖା ଦେଇଥିଲେ, ଆଉ ସେଥିପାଇଁ ଖୁସି ଲାଗିଲା, କିନ୍ତୁ ଏବେ ବି ଟେଲିଫୋନ ସହ ଯୋଗାଯୋଗ ଅଛି, ଆଉ ସେଦିନ ଯୋଉ ମାନେ ଦେଖା ହେଇଥିଲା ସାଙ୍ଗ ସହିତ ସିଏ 5,000 ମତେ ଦେଇଥିଲେ, ଯେହେତୁ ସେ ଚାକିରି କରିଗଲେଣି, ଯେହେତୁ ସେବାରେ ସରକାରଙ୍କ ନିଯୁକ୍ତି ମାନେ ହାତରେ ବଡ଼ରେ ବନ୍ଧା ହେଇଗଲେଣି, ତେଣୁ ସେ ମତେ ଦେଇଥିଲେ, ଆଉ ଏବେ ବି ମାନେ ଖୁସି ଲାଗେ ତାଙ୍କ ସହିତ ଦେଖା ହେଲେ, ଏମିତି ଆହୁରି ବହୁତ ଜଣ ସାଙ୍ଗ ଅଛନ୍ତି, ଆଉ ଯେମିତି ସମସ୍ତେ ଗିଫ୍ଟ ଦେଇଛନ୍ତି ସିଏ ସବୁଠୁ ମୋର ବେଷ୍ଟ ଫ୍ରେଣ୍ଡ ବୋଲି ମତେ ଲାଗେ, ସେଥିପାଇଁ ମୁଁ ଆପଣଙ୍କ ମାଧ୍ୟମରେ ମାନେ କଥାଟି ସେୟାର କରିବା ପାଇଁ ଚାହିଁଲି, ଆପଣଙ୍କ ସହିତ କଥା ହେଇସାରିଲା ପରେ ତାଙ୍କୁ ନିଶ୍ଚିତ ଭାବରେ ମୋର ଏଇ ଯୋଉ ମାନେ କଥାବାର୍ତ୍ତା ରେକର୍ଡ ତାଙ୍କୁ ସେୟାର କରିବି, ସେ ନିଶ୍ଚିତ ଭାବରେ ଖୁସି ହେବା ଦରକାର, ଜାଣିବା ଦରକାର, ଶୁଣିବା ଦରକାର।
1: ବହୁତ ବଢିଆ କଥା, ବହୁତ ବଢିଆ କଥା, ଥ୍ୟାଙ୍କ ୟୁ ଆପଣ କଲ କଲେ ଏବଂ ମତାମତ ସେୟାର କଲେ।
2: ଆଜ୍ଞା ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ନମ୍ବର 0671230353 ରେ ଆପଣ ମଧ୍ୟ କଲ କରି ସେୟାର କରିପାରିବେ ଆପଣଙ୍କ ଜୀବନର ସବୁଠାରୁ ଅମୂଲ୍ୟ ଜିନିଷ କ'ଣ ବୋଲି ଭାବୁଛନ୍ତି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କ ଜୀବନରେ ଥିବା ସବୁଠାରୁ ଅମୂଲ୍ୟ ଜିନିଷ ବିଷୟରେ। ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ ବାପା ନମସ୍କାର।
0: ନମସ୍କାର, କିଏ କହୁଥିଲେ? ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ମୋହିନୀ ବେହେରା ଚୌପଡ଼ାରୁ କହୁଥିଲି, କଟକ ଚୌପଡ଼ା।
0: ଆଜ୍ଞା, କଣ କହିବେ ଆପଣ ଜୀବନ ସବୁଠାରୁ ଅମୂଲ୍ୟ ଜିନିଷ ବିଷୟରେ କୁହନ୍ତୁ।
1: ଅମୂଲ୍ୟ ଜିନିଷ ବାପା ମୋର ହଉଛି ଶଙ୍ଖା ସିନ୍ଦୁର। ତା ବିନା ମୋର ଜୀବନ ଅଧୁରା। ହ୍ୟାଲୋ
0: ଆଜ୍ଞା, ଆଜ୍ଞା ଶୁଣୁଛି।
1: ଆଉ ତାଙ୍କ ବିନା ମୋର ମାନେ ସବୁ ଅଧୁରା। ଆଉ ତାଙ୍କରି ପାଇଁ ମୁଁ ଖୁସି, ଆଉ ତାଙ୍କରି ପାଇଁ ମୁଁ ଶାନ୍ତି। ମୋର ଘର ଥାଉ ଦୁଆର ଥାଉ ନ ଥାଉ ସେ ମୁଁ କିଛି ମାନେନି, କିନ୍ତୁ ମୋ ସ୍ୱାମୀ ଅଛି ତ ମୋର ସବୁ ଅଛି। କିନ୍ତୁ ସେ ମତେ ବହୁତ ଭଲ ପାଆନ୍ତି, ଯୁଆଡେ ଗଲେ ବି ମତେ ଛାଡ଼ନ୍ତିନି, ମତେ ସାଙ୍ଗରେ ନେଇକି ଯିବେ, ସାଙ୍ଗରେ ନେଇକି ଆସିବେ, ସବୁବେଳେ ମତେ ବହୁତ ଭଲ ପାଇବା ଦେଇଛନ୍ତି। ଏମିତିକି ମୋ ଜୀବନରେ ମୁଁ କେବେ ଭୁଲି ବି ପାରିବିନି। ସେଇ ହେଲା ମୋର ସବୁଠୁ ବଡ ମୂଲ୍ୟବାନ ଜିନିଷ। ସେ
0: ବହୁତ ସୁନ୍ଦର।

0: ଏମିତି ଭଲ ପାଇବା ଆପଣଙ୍କର ଲାଇଫ ଟାଇମ ଥାଉ ଏତିକି ୱିଶ କରିବି। ଥ୍ୟାଙ୍କ ୟୁ କଲ କରିଥିବାରୁ।
1: ନମସ୍କାର
0: ନମସ୍କାର। ନମ୍ବର 0671230353 ରେ ଆପଣ ମଧ୍ୟ କଲ କରିପାରିବେ, ସେୟାର କରିପାରିବେ ଆପଣଙ୍କ ଲାଇଫର ସବୁଠାରୁ ଅମୂଲ୍ୟ ଜିନିଷ ବିଷୟରେ। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆଜ୍ଞା, କୁହନ୍ତୁ ଆପଣଙ୍କ ଜୀବନ ସବୁଠୁ ଅମୂଲ୍ୟ ଜିନିଷ ବିଷୟରେ।
2: ମୁଁ ଯୋଡ଼ାଏ ଜିନିଷ ପାଇଥିଲି, ଯୋଡ଼ାଏ ଜିନିଷ ବିଷୟରେ ସେୟାର କରିବି।
0: ଆଜ୍ଞା, କୁହନ୍ତୁ।
2: ମୋ ବାହାଘର ବେଳେ ଗୋଟେ ସୁନାମୁଦି ମିଳିଥିଲା, ସେଥିରେ ସୁନାମୁଦିରେ ଅଶୋକ ବୋଲିକି ଓଡ଼ିଆରେ ନାଁ ଲେଖା ହେଇଥିଲା।
0: ଓ, ପୁରା ନାଁ ଲେଖା ହେଇଥିଲା?
2: ଅଶୋକ ବୋଲିକି ନାଁ ଲେଖା ହେଇଥିଲା ସେ ସୁନାମୁଦିରେ। ଏପର୍ଯ୍ୟନ୍ତ ମୁଁ ସାହିତ୍ୟ ରଖିଛି। ଆଉ ଗୋଟେ କଲମ ପାଇଥିଲି, ସେ କଲମ ଦିହରେ ସୁନେଲି ଅକ୍ଷରରେ ଅଶୋକ କୁମାର ପଣ୍ଡା ବୋଲିକି ଲେଖା ହେଇଥିଲା, ଆଉ ସେଇଟା ଛାଡ଼ିବ ନାହିଁ, ସେ ପୁରା ରହିଲା, ଲେଖାଟା ରହିଲା।
0: ଆଚ୍ଛା,
2: ସେ କଲମଟାକୁ ବି ମୁଁ ସାହିତ୍ୟ ରଖିଛି।
0: କଲମଟା ମାନେ କିଏ ଏତେ ବଢିଆ ଆଇଡିଆ କିଏ ବନେଇକି ଦେଇଥିଲେ?
2: କଲମଟା ଜଣେ ଦେଇଥିଲେ କଲମଟା। ଆଉ ସେଥିରେ ଅଶୋକ କୁମାର ପଣ୍ଡା ବୋଲିକି, ମୁଁ ଏମିତି ଅଶୋକ ପଣ୍ଡା କହିଦଉଛି କି ତମ ପୁରା ନାଁ ହଉଛି ଅଶୋକ କୁମାର ପଣ୍ଡା, ସେ ତା ପୁରା ସୁନେଲି ଅକ୍ଷରରେ ପୁରା ଖୋଦେଇ ହେଇକି ଲେଖା ହେଇଛି, ସେଟା ଆଉ ଛାଡ଼ିବନି କଲମରୁ।
0: ଆଚ୍ଛା ଆଚ୍ଛା,
2: ସେ କଲମଟା ବି ମୁଁ ଏପର୍ଯ୍ୟନ୍ତ ସାହିତ୍ୟ ରଖିଛି।
0: ବହୁତ ବଢିଆ କଥା, ସେଟା ତ ଲାଇଫ ଟାଇମ ରିଫିଲ ପକଉଥିବେ ଲେଖୁଥିବେ ପକଉଥିବେ ଲେଖୁଥିବେ।
2: ଆଜ୍ଞା,
0: ମୁଁ କହିଲି ସେଟା ତ ପୁରା ରହିବ, ରିଫିଲ ପକେଇବେ ଲେଖିବେ ଆଉ କଣ।
2: ଠିକ କଥା କହିଲେ, ସେଟା ଯେତେବେଳେ ପର୍ଯ୍ୟନ୍ତ ରିଫିଲ ପକଉଥିବି ଲେଖୁଥିବି ସେ ପର୍ଯ୍ୟନ୍ତ ମୋର ସେ ମନେ ପଡୁଥିବ ଆଉ।
0: ବହୁତ ବଢିଆ ବଢିଆ ବଢିଆ ଗିଫ୍ଟ ପାଇଛନ୍ତି ଆଉ। ଥ୍ୟାଙ୍କ ୟୁ ସୋ ମଚ କଲ କଲେ, ମତାମତ ଦେଲେ,
2: ଧନ୍ୟବାଦ।
0: ନମ୍ବର 0671230353 ରେ ଆପଣ ମଧ୍ୟ କଲ କରି ସେୟାର କରିପାରିବେ ଯେ ଆପଣ ପାଇଁ ଥିବା ସବୁଠାରୁ ଅମୂଲ୍ୟ ଜିନିଷଟି କଣ। ହ୍ୟାଲୋ, ଓକେ, ତ ଟିକେ ନେଟୱାର୍କ ଜାଗା ଦେଖିକି ଆସି କଲ କରନ୍ତୁ, ମୁଁ ଶୁଣି ଦେଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ ଗୀତ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ଉଭୟ ଗୃହ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। କଳାହାଣ୍ଡିର ବିଭିନ୍ନ ସ୍ଥାନରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା।

ଅଙ୍ଗୀକାର ଦିବସ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କର ପୁଣ୍ୟତିଥିରେ ଆଜି ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏଆଇ ରୋବୋଟିକ୍ ସେବାର ହୋଇଛି ଆରମ୍ଭ। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ଦକ୍ଷିଣ ମୋଡ଼ ପରେ ଗୁଣ୍ଡିଚା ମନ୍ଦିରରେ ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ ଜନ୍ମବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗି ରହିଛି। ମାଲକାନଗିରି ବିମାନ ବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ପରୀକ୍ଷାମୂଳକ ବିମାନ ଉଡ଼ାଣ ବା ଟ୍ରାଏଲ ରନ୍। ଏକ ମାସ ମଧ୍ୟରେ ଆରମ୍ଭ ହେବ ନିୟମିତ ଉଡ଼ାଣ। ହୀରାକୁଦ ଡ୍ୟାମ୍ର ଆଜି ଦୁଇଟି ଗେଟ୍ ଖୋଲିଛି। ଦୁଇଟି ଗେଟ୍ ଖୋଲିବା ପରେ ସମୁଦାୟ ବାରଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଜଳସ୍ତର 613.56 ଫୁଟରେ ସ୍ଥିର ରହିଛି ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ। ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।

ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। 6:30 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟାସର। ୟୁକେଠାରେ ଅନୁଷ୍ଠିତ ହେବାକୁ ଥିବା କମନ୍ୱେଲ୍ଥ ଗେମ୍ସ 2026ର ପୂର୍ବାବଲୋକନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:30 ଶୁଣିପାରିବେ ଗୀତରେ। ରାତି 9:15 ଶୁଣିପାରିବେ ଅଭିଳା ସ୍କୃତି। ରାତି 10:00 ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ବର୍ତ୍ତମାନ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମର ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି କାନର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି। ଶୁଭ ସକାଳ ଶୁଣିପାରିବେ 7:25। 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି। 9:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍। ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା ଶୁଣିବେ 9:30। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00। ଦିନ 11:00 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ କଥାଚିତ୍ର ଗୀତ ଦିନ 11:30। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଦିନ 1:10 ଶୁଣିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ। ଦିନ 3:00 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ମୋ ଦେଶ ଶୁଣିପାରିବେ ଅପରାହ୍ନ 3:30। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ସନ୍ଧ୍ୟା 5:02 କାର୍ଯ୍ୟକ୍ରମ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟାସର ଶୁଣିପାରିବେ 7:25। ରାତି 8:00 ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:00। ଏଡିସେସ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 86ତମ ଭାଗ।
1: एपिसोड नंबर 86। 86।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ପାଖରୁ ଅଧିକ ସବସିଡି।
1: ହଁ ମାମା, ସଞ୍ଚୟ ବି ସୁବିଧା ବି।
2: ଆସୁନ 1800345678 କିମ୍ବା 1912 ରେ କଲ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2ଟାରେ ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ

0: ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ ନିରାପଦ ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ୍ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରି ଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ବର୍ଷ ମଧ୍ୟରେ ଭାରତରେ ବନ୍ଦ କରି ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ଦାଦ୍ରା ଏବଂ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହବନି ସମ୍ପୂର୍ଣ୍ଣ ରୂପେ ନଜର ରଖାଯାଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାଯାଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେହିଭଳି ଭାବରେ ତାର ମନିଟରିଂ କରାଯିବ।
0: ପୁରୀଠାରେ 3 ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ଶଙ୍ଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ

0: ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର, ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିଲେ। COVID-19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ଭନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକ୍ରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ସରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ଉଭୟ ଗୃହ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦକ୍ଷିଣ ମୋଡ଼ ପରେ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ। ଆସନ୍ତାକାଲି ନବମୀ ସନ୍ଧ୍ୟା ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା। ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଭକ୍ତମାନେ କରିପାରିବେ ଦର୍ଶନ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ସ୍ଥାନିତ ହେଲା ଏଆଇ ରୋବୋଟିକ୍ ସେବା। କଳାହାଣ୍ଡିର ବିଭିନ୍ନ ସ୍ଥାନରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଭିଡ୍ 19କୁ ନେଇ ଭୟଭୀତ ନ ହେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ମାଲକାନଗିରି ବିମାନ ବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ପରୀକ୍ଷାମୂଳକ ବିମାନ ଉଡ଼ାଣ ବା ଟ୍ରାଏଲ୍ ରନ୍। ଏକ ମାସ ମଧ୍ୟରେ ଆରମ୍ଭ ହେବ ନିୟମିତ ଉଡ଼ାଣ। ହୀରାକୁଦ ଜଳଭଣ୍ଡାରର

ଆଜି ଦୁଇଟି ଗେଟ୍ ଖୋଲିଛି। ଦୁଇଟି ଗେଟ୍ ଖୋଲିବା ପରେ ସମୁଦାୟ 12 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର 613.56 ଫୁଟ୍ ଥିବା ଜଣାପଡ଼ିଛି ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ବିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା, ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି? ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ, ଆଜ୍ଞା ହଁ, ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800345678 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ।

ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ କରାଯିବ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2:00 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା

0: ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନି ଭୋଟରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଦୁଇଥରରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
1: पूरी तरह से तैयार है और हमने पहले दिन से कहा है। मैं अनुरोध करता हूं कि चर्चा कब होना है, चर्चा का ड्यूरेशन और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11:00 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା ଷଷ୍ଠ ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ଘନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପ୍ଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍କୋଚନ କରିଛନ୍ତି। ସ୍କୋପ୍ଜେ ସହରସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60-61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60-62କୁ ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000 ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକ୍କିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଚ୍ଚ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକ୍କିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଜଣ ଲୋକ ଅଟକି ରହିଥିଲେ।

0: ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟରରୁ ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକର କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 11 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। 2 ବର୍ଷ ମଧ୍ୟରେ ଦେଶରେ 50 ଓଟିଟି ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ଚାଲେ ଶୁଣନ୍ତୁ ଭକ୍ତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘରରେ ସମୟ ସନ୍ଧ୍ୟା 7:25 ସୁଦୀପ ଅଛି ଆପଣଙ୍କ ପାଖରେ ଏବଂ ଜମେଇଦେବା ଆପଣଙ୍କର ଆମର ସନ୍ଧ୍ୟାର ଆସର ସନ୍ଧ୍ୟା ଆସରରେ ପଠାଇ ପାରିବେ ଆପଣଙ୍କର ନିୟର ଆଣ୍ଡ ଡିୟର୍ଙ୍କ ପାଖକୁ ଆପଣଙ୍କର ଯାହା ବି ଗୁଡ଼ିଶ ଅଛି ଯାହା ଶୁଭେଚ୍ଛା ଅଛି ଆମ ମାଧ୍ୟମରେ ମୋବାଇଲ ଫୋନ୍ର ମେସେଜ ବକ୍ସକୁ ଯିବେ କ୍ୟାପିଟାଲ ଲେଟରରେ ଲେଖିବେ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହା ୱିସ୍ ଅଛି ଏବଂ ଯାହାଙ୍କ ପାଇଁ ୱିସ୍ ଅଛି ଲେଖିଦେବେ ଯେମିତିକି ଆଜିର ଶୁଭ ସନ୍ଧ୍ୟା କିମ୍ବା ଯଦି ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଅଛି ଆନିଭର୍ସରି ବାର୍ତ୍ତା ଅଛି ଲେଖିଦେଇ ପଠାଇଦେବେ 0949596321 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସନ୍ଧ୍ୟା ଆସରରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଅଭିନାଶ ମିଶ୍ର ଭୁବନେଶ୍ୱରରୁ ଲେଖୁଛନ୍ତି ଗୁଡ୍ ଇଭିନିଂ ନମସ୍କାର ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର ଲେଖୁଛନ୍ତି ମାଇ ବେଷ୍ଟ ଫ୍ରେଣ୍ଡ ଟୁମୁଟୁ କଥା ମୋର ସବୁବେଳେ ମନେ ପଡୁଛି ମୋର ଅନେକ ଅନେକ ଗୁଡ୍ ୱିଶେସ୍ ମୋ ବେଷ୍ଟ ଫ୍ରେଣ୍ଡ ଟୁମୁଟୁକୁ ଜୟ ଜଗନ୍ନାଥ ଓକେ ଆଇ ହୋପ୍ ଟୁମୁଟୁ ଆମକୁ ଶୁଣୁଛନ୍ତି ଆଉ ଆପଣଙ୍କ କଥା ମଧ୍ୟ ସେ ଶୁଣୁଛନ୍ତି ପରବର୍ତ୍ତୀ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ ଲେଖୁଛନ୍ତି ଜୟ ଜଗନ୍ନାଥ ନମସ୍କାର ମା ତାରାତାରିଣୀ ସମସ୍ତ ଶ୍ରୋତାଙ୍କୁ ଖୁସିରେ ରଖନ୍ତୁ ସମସ୍ତେ ନିରୋଗ ରୁହନ୍ତୁ ଗୁଡ୍ ଇଭିନିଂ ଜଣାଉଛି ମୋର ରେଡିଓ ଶ୍ରୋତାବନ୍ଧୁ ଡଲି ଗୀତା ମମିନା ସବିତା ଭଉଣୀ ସମୀର ପଣ୍ଡା ଭାଇଙ୍କୁ ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ତା ସହିତ ଆପଣମାନେ ମଧ୍ୟ ପଠାଇ ପାରିବେ ଆପଣଙ୍କ ଶୁଭେଚ୍ଛା ବାର୍ତ୍ତା ଆପଣଙ୍କ ନିୟର ଆଣ୍ଡ ଏଭାନ୍ସଙ୍କ ପାଖକୁ ଆମ ମାଧ୍ୟମରେ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟର୍ରେ ଲେଖିବେ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଅଛି ଲେଖି ପଠାଇଦେବେ 0949596310 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254000 ନମ୍ବରରେ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସନ୍ଧ୍ୟା ସ୍ତରରେ ସୁଦୀପ ଆଜି ଆପଣଙ୍କ ପାଖରେ ପରବର୍ତ୍ତୀ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିସା ଆପା ତମନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖୁଛନ୍ତି ସୁଦୀପ ଆପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ କେମିତି ଅଛନ୍ତି ମୁଁ ଭଲ ଅଛି ଆଇ ହୋପ୍ ଆପଣ ବହୁତ ଭଲ ଅଛନ୍ତି ଲେଖୁଛନ୍ତି ଉପସ୍ଥାପନା ଉଚ୍ଚକୋଟୀର ଥିଲା ବହୁତ ଭଲ ଲାଗିଲା ଆଜି ଆମ ଅଫିସ ଷ୍ଟାଫ୍ ସେଫାଳି ଅପାଙ୍କୁ ହାପି ବର୍ଥଡେ ସେଥିପାଇଁ ଦିଲ୍ସେ ଧନ୍ୟବାଦ ଜଣାଇଦେବେ ଓ ପଦ ଲେଖୁଛନ୍ତି ଯେ ଦିଲ୍ ମେ ବସେ ହୋ ଜରା ଖ୍ୟାଲ ରଖନା ୱକ୍ତ ମିଲ୍ ଯାଏ ତୋ ଜରା ୟାଦ କରନା ହମେ ତୋ ଆଦତ ହେ ଆପକୋ ୟାଦ କରନେ କି ଆପକୋ ବୁରା ଲାଗେ ତୋ ମାଫ କରନା ବହୁତ ସୁନ୍ଦର ଶାୟରୀ ଥିଲା ଦେନ୍ ସେ ଲେଖୁଛନ୍ତି ଓକେ ଓକେ ସମସ୍ତଙ୍କୁ ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ପରବର୍ତ୍ତୀ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଲେଖୁଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଛି ଆପଣଙ୍କୁ ବାମଦେବ ବାବୁଙ୍କୁ ପ୍ରେମଜୀ ବାବୁଙ୍କୁ ଧନଲକ୍ଷ୍ମୀ ପ୍ରଦାନ କରନ୍ତୁ ଆଶୀର୍ବାଦ କରନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଶୁଭେଚ୍ଛା ଏବଂ ଶୁଭ ସନ୍ଧ୍ୟା

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘରରେ ସମୟ ରାତି 9:20 ସୁଦୀପ ଅଛି ଆପଣଙ୍କ ପାଖରେ ଅଭୁଲା ସ୍କୃତିରେ ଶୁଣିପାରିବେ ବର୍ତ୍ତମାନ ଖୁବସୁରତ ଫିଲ୍ମର ଗୋଟେ ବ୍ୟୁଟିଫୁଲ୍ ଗୀତ ଗୀତଟିକୁ ଗାଇଛନ୍ତି କୁମାର ସାନୁ କବିତା କ୍ରିଷ୍ଣମୂର୍ତ୍ତି ଗୀତଟିକୁ ଲେଖିଛନ୍ତି ସଞ୍ଜୟ ଚେଲ ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଯତୀନ ଲଲିତ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ରାତି 9:34 ସୁଦୀପା ଅଛି ଅଭୁଲା ସ୍ମୃତିରେ ଶୁଣୁଛନ୍ତି କିଛି ଅଭୁଲା ଏଭରଗ୍ରୀନ୍ ଟ୍ରାକ୍ସ ଯୋ ଜିତା ବହି ସିକନ୍ଦର ଫିଲ୍ମର ଗୋଟେ ସୁନ୍ଦର ଗୀତ ଆସୁଛି ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ସାଧନା ସରଗମ ଗୀତଟିକୁ ଲେଖିଛନ୍ତି ମଜରୁ ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଯତିନ ଲଲିତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭିଳାଷ ମୃତ୍ୟୁରେ ପରବର୍ତ୍ତୀ ଗୀତ ଶୁଣିପାରିବେ ଏକ ଛୁଆ ଛୋତା ଫିଲ୍ମର ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଅଲକା ୟାଗ୍ନିକ ଗୀତଟିକୁ ଲେଖିଛନ୍ତି ସମୀର ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଯତୀନ ଲଲିତ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ କରାଯିବ।

0: ସରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ ସେଇ ଦିଲ ତକ ରହିଛି ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5 ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜ ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGov.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କ ମତ ରେକର୍ଡ କରିପାରିବେ।
2: कभी कभी उस हकीकत को भी देख लेता है जिसे खुली आंखें कभी नहीं देख पाती। आंखें बंद करो संजना।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଉତ୍ତର ମାସିଡୋନିଆର ସ୍କୋପଜେ ସହରରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍କୋପଜେ ସହରସ୍ଥିତ ସଂଗ୍ରହାଳୟରେ ରହିଛି ଏହି ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହା ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତୃଣମୂଳ ସ୍ତରର ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ଆସନ୍ତା 1-31 ତାରିଖ ପର୍ଯ୍ୟନ୍ତ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ ଅଂଶଗ୍ରହଣକାରୀ। ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଗୁରୁତ୍ୱ ଦେଲେ। ପୁରୀଠାରେ ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ, ଆସନ୍ତାକାଲି ସାନ୍ଧ୍ୟ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଉପେକ୍ଷିତ ବର୍ଗଙ୍କ ଆଇନଗତ ସୁରକ୍ଷା ସୁଦୃଢ଼ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରୟାସ। 6 ନୂଆ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ନେଇ ଗୃହ ବିଭାଗର ବିଜ୍ଞପ୍ତି। ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀରେ ହେବ କୋର୍ଟ। କୋଭିଡ୍ 19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ। ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ଭନ କରାଯାଉଥିବା ସୂଚନା। ଏବଂ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶ୍ରୀନଗରରେ ସମୟ ରାତି 10:04 ସୁଦୀପ ଅଛି ଆପଣଙ୍କ ପାଖରେ ରେନ୍ବୋ ଏସ୍ଏମ୍ଏସ୍ରେ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ୍ ଲେଟର୍ରେ ଲେଖନ୍ତୁ FMRC ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇଦେବେ 09495963210 ନମ୍ବରରେ। ତେବେ ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ କରିଛନ୍ତି ଆଭାସ ସେନ୍, ଦୀପକ କୁମାର, ଅଶୋକ କୁମାର, ଅମିତ ସେନ୍, କରଣ ସେନ୍, ରୋହିତ ସେନ୍ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଡେଡିକେଟ୍ କରିଛନ୍ତି ତାଙ୍କ ମନପସନ୍ଦର ଗୀତ ସିପୁ, ସିଲୁ, ଲକି ଏବଂ ମାମାଙ୍କ ପାଇଁ। ଦେନ୍ ମେସେଜ୍ କରିଛନ୍ତି ଇପ୍ସିତା, ଶିଳ୍ପା ଭୁବନେଶ୍ୱରରୁ ମେସେଜ୍ କରିଛନ୍ତି, ଯାଜପୁରରୁ ମେସେଜ୍ କରିଛନ୍ତି ପ୍ରିୟା, ଜିନୁ, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ପଲ୍ଲବ ଚକ୍ରବର୍ତ୍ତୀ ମଞ୍ଚେଶ୍ୱର ରେଲୱେ ୱର୍କସପ୍ ଭୁବନେଶ୍ୱରରୁ ପରବର୍ତ୍ତୀ ମେସେଜ୍ କରିଛନ୍ତି ସନ୍ଧ୍ୟାରାଣୀ ସୂତାର ମଠ ସାହି କେନ୍ଦ୍ରାପଡ଼ାରୁ ଲେଖୁଛନ୍ତି ଡିଅର ଫ୍ରେଣ୍ଡ ଆଜି ବହୁତ ଚେଷ୍ଟା କଲି ଡାଇଲିନ୍ରେ ଭାଗ ନେଇପାରିଲି ନାହିଁ ଫୋନ୍ କରି ଥକିଗଲି ହେଲେ ଫୋନ୍ ଲାଗିଲାନି ନିଶ୍ଚୟ ଭାବରେ ଆମେ ବି ଦୁଃଖିତ ଆପଣଙ୍କୁ ଫୋନ୍ ଲାଗିଲାନି ଆଇ ହୋପ୍ ନେକ୍ସଟ ଟାଇମ୍ ଆପଣଙ୍କୁ ଫୋନ୍ ଲାଗିବ କ'ଣ କରିବା ବହୁତ ଜଣ ଯେହେତୁ ଏକାଠି ଫୋନ୍ କରନ୍ତି କାହାର ନେଟୱାର୍କ ଲାଗିଯାଏ କାହାର ଲାଗେନି ଆଉ ଠିକ୍ ଅଛି ଏବେ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ରମେଶ ମମତା ଓଖମା ଭାପୁର ଢେଙ୍କାନାଳରୁ ପରବର୍ତ୍ତୀ ମେସେଜ୍ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ଖଟୋଇ ଓଡ଼ିଶା ପୋଲିସ ପିପିଲି ପୁରୀରୁ ଦେନ୍ ମେସେଜ୍ କରିଛନ୍ତି ବିନୟ କୁମାର ଦାସ ସସ୍ମିତା ଦାସ ମାମୁନି ପୂଜା ସୌରୀ ବହୁଗ୍ରାମ କଟକରୁ ଜୟ ଜଗନ୍ନାଥ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ଦେନ୍ ମେସେଜ୍ କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତ୍ରାସ କଟକରୁ ଜିତେନ୍ଦ୍ର

ଜଣେଇଛନ୍ତି। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ, ହାପି ୱେଡ୍‌ନେସ୍‌ଡେ। ପରବର୍ତ୍ତୀ ମେସେଜ୍ କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, CDS Sector 6 କଟକରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଳ ଆଠଗଡ଼ରୁ ଜୟଶ୍ରୀ ରାଧେ ଜଣାଇଛନ୍ତି ପରବର୍ତ୍ତୀ ମେସେଜ୍ କରିଛନ୍ତି ଅନିଲ କବିତା ଗରମ ମାନସି ଅରୋରା ନ୍ୟୁ ଡେଲିରୁ ଦେନ୍ ମେସେଜ୍ କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ଜିତେନ୍ଦ୍ର ମେସେଜ୍ କରିଛନ୍ତି ପରବର୍ତ୍ତୀ ମେସେଜ୍ କରିଛନ୍ତି ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀ ଦେବୀ ଗୋସ୍ୱାମୀ ଯୋଗେଶ ପୁରୀ ଟ୍ୱିଙ୍କିଲ୍ ଡିମ୍ପଲ ଶାଶ୍ୱତ ମହାପାତ୍ର କୋରାପୁଟରୁ ମେସେଜ୍ କରିଛନ୍ତି ହେମନ୍ତ କୁମାର ମହାରଣା ଉତ୍ତମପୁର କଟକରୁ ମେସେଜ୍ କରିଛନ୍ତି ଦେନ୍ ମେସେଜ୍ କରିଛନ୍ତି ଝାଡ଼ଖଣ୍ଡରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଦେବେନ୍ଜୀ ଦେନ୍ ମେସେଜ୍ କରିଛନ୍ତି ରମେଶ ଦାସ ଚିନ୍ମୟ ଦାସ ରାନୁ ସୋନାଲି ପାପୁନ ଡୁଗୁ କୋରାପୁଟରୁ ଦେନ୍ ମେସେଜ୍ କରିଛନ୍ତି ଦେବାଶିଷ କାହ୍ନୁଚରଣ ବେହେରା କେନ୍ଦ୍ରାପଡ଼ାରୁ ପରବର୍ତ୍ତୀ ମେସେଜ୍ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନଖେଲାଲ ବର୍ମା କରିଛନ୍ତି ଦେନ୍ ଟିକି ମିକି ବଡ଼ମ୍ବାରୁ ମେସେଜ୍ କରିଛନ୍ତି ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ ମେସେଜ୍ କରିଛନ୍ତି ରାଜେନ୍ଦ୍ର ନନା ମେସେଜ୍ କରିଛନ୍ତି ଦେନ୍ ମେସେଜ୍ କରିଛନ୍ତି ହାଲୁ ଭାଇ ଆଠଗଡ଼ରୁ ପରବର୍ତ୍ତୀ ମେସେଜ୍ କରିଛନ୍ତି ସୁରେନ୍ଦ୍ର ପାତ୍ର ଯାଜପୁର ବୈତରଣୀ ରୋଡ଼ରୁ ଲେଖୁଛନ୍ତି ମୋ ମେସେଜ୍ ପଢ଼ନ୍ତୁ ମୋ ମେସେଜ୍ ଜମା ସ୍ଥାନ ଦିଆହଉ ନାହିଁ ସେମିତି କେମିତି ହବ ମାନୁଛି ଗୀତ ହୁଏତ ସବୁବେଳେ ସ୍ଥାନ ପାଇପାରୁନଥିବ କିନ୍ତୁ କ'ଣ କରିବା ବହୁତ ମେସେଜ୍ ନେଟୱାର୍କ ଏରର୍ ପାଇଁ ବି ରହିଯାଏ ବେଳେବେଳେ ଓକେ ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ ମେସେଜ୍ କରିଛନ୍ତି ଦେନ୍ ମେସେଜ୍ କରିଛନ୍ତି କନ୍ୟାକୁମାରୀ ବେହେରା ରୀତାରାଣୀ ବେହେରା ସଂଯୁକ୍ତା ବେହେରା ଭାସ୍କର ବେହେରା ଆର୍ୟନ ସେନ ସବନମ ଖାନ ଜସ୍ମିନ ଖାନ କେନ୍ଦୁପାଟଣା ସାଲେପୁରରୁ ଦେନ୍ ମେସେଜ୍ କରିଛନ୍ତି ଧରିତ୍ରୀ ପ୍ରକାଶ ଗୋପରୁ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ

ସରଧା ଭ୍ୟାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ମିନିଟ୍ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହା ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ତୃଣମୂଳ ସ୍ତରର ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ ପ୍ରୋହାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ଆସନ୍ତା 1-31 ତାରିଖ ପର୍ଯ୍ୟନ୍ତ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ ଅଂଶଗ୍ରହଣକାରୀ। ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଦେଲେ ଗୁରୁତ୍ୱ। ପୁରୀଠାରେ ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ, ଆସନ୍ତାକାଲି ସାନ୍ଧ୍ୟ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସନ୍ଧ୍ୟା 5:00 ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବାହୁଡ଼ା ଓ ଅନ୍ୟ ନୀତି ପାଇଁ ସନ୍ଧ୍ୟା 6:00 ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଆଇନଗତ ସୁରକ୍ଷା ସୁଦୃଢ଼ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରୟାସ। 6 ନୂଆ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ନେଇ ଗୃହ ବିଭାଗର ବିଜ୍ଞପ୍ତି। ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀରେ ହେବ କୋର୍ଟ। କଳାହାଣ୍ଡି ଜିଲ୍ଲାରେ ଆଜି 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ। COVID-19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ। ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ଘନ କରାଯାଉଥିବା ସୂଚନା। ଏବଂ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସକାଳ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି କାନର ଯତ୍ନ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି। ଶୁଭ ସକାଳ ଶୁଣିପାରିବେ ସକାଳ 7:25 ସକାଳ 8:30 ମର୍ଣ୍ଣିଂ ମେଲୋଡି। ସକାଳ 9:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍। ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା ଶୁଣିବେ ସକାଳ 9:30। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00। ଦିନ 11:00 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 11:30। ଦିନ 12:00 ଶୁଣିପାରିବେ କିଛି କଥା କିଛି ଗୀତ। ଦିନ 1:10 ଶୁଣିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ଦିନ 3:00 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ମୋ ଦେଶ ଶୁଣିପାରିବେ ଅପରାହ୍ନ 3:30ରେ, ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00ରେ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସ ସନ୍ଧ୍ୟା 6:10ରେ, ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30ରେ, ସନ୍ଧ୍ୟା ଆସର ଶୁଣିପାରିବେ 7:25ରେ, ରାତି 8:00ରେ ଶୁଣିପାରିବେ କାର୍ଯ୍ୟକ୍ରମ ଗୀତରେ ମିତରେ, ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15ରେ, ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:00ରେ। ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 11:09:30। ଏଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ 11:10ରୁ ଆପଣମାନେ ଶୁଣିପାରିବେ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ଆସନ୍ତାକାଲି ସକାଳ 5:53 ପର୍ଯ୍ୟନ୍ତ। ପୁଣିଥରେ ଆପଣଙ୍କୁ ଅଭିବାଦନ ଜଣାଇବ ଆସନ୍ତାକାଲି ସକାଳ 5:55ରେ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ଶୁଭରାତ୍ରୀ।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ।

କେବେ ତୁମେ ନିଜ ପଣତ କାନିରେ ବୁଝିଦିଅ ନିଜ ସନ୍ତାନ ମୁଖରୁ ସ୍ୱେଦ ବାରି। କେତେବେଳେ ତୁମେ ଆଶୀର୍ବାଦର କୃପା ବର୍ଷା କରି ନିଜ ଭକ୍ତଙ୍କୁ କରିଦିଅ ଭକ୍ତି ସିକ୍ତ। ଯେବେ ମଣିଷ ମନରୁ ସମସ୍ତ ଆଶା ଫିକା ପଡ଼ି ପଡ଼ି ଆସେ, ତୁମେ ହିଁ ଆଶାର ଆଲୋକ ସାଜି ମନକୁ ଆଲୋକିତ କର ମା। ସେଇଥିପାଇଁ ପରା ସବୁ ବିପଦକୁ ହରି ବୋଲେଇଛ ତୁମ ଜଗତ, ତୁମେ ଜଗତ ଲାଗି ମା ତାରିଣୀ ଦୁଃଖ ହାରିଣୀ।

ଆଜିର ଦିନଟି ମା ତାରିଣୀଙ୍କ ଭକ୍ତମାନଙ୍କ ଲାଗି ଏକ ବିଶେଷ ଦିନ। ଆଜି ହେଉଛି ବିପଦ ତାରିଣୀ ବ୍ରତ, ଯାହାକି ଆଷାଢ଼ ମାସ ଶୁକ୍ଳ ପକ୍ଷ ମଧ୍ୟରେ ଅର୍ଥାତ୍ ରଥଯାତ୍ରା ଏବଂ ବାହୁଡ଼ା ମଧ୍ୟରେ ପଡ଼ିଥାଏ। ଏହି ବ୍ରତଟି ପୁରା ପରିବାରର ମଙ୍ଗଳ ମନାସି ନାରୀଟିଏ ଆଜି ମା ତାରିଣୀଙ୍କ ନିକଟରେ ନିର୍ଜଳା ବା ଫଳାହାର କରି ବ୍ରତ କରିଥାଏ।

ବିପତ୍ତାରିଣୀ ବ୍ରତ ଓଡ଼ିଶା ପଶ୍ଚିମବଙ୍ଗ ତଥା ଆଖପାଖ ଅଞ୍ଚଳରେ ଭକ୍ତମାନେ କରୁଥିବାର ଦେଖିବାକୁ ମିଳେ। ପୌରାଣିକ ମାନ୍ୟତା ଅନୁଯାୟୀ କୌଣସି ଦେଶର ରାଣୀ ମଙ୍ଗଳବାରରେ ଅଜାଣତରେ ଆମିଷ ସଂସ୍ପର୍ଶରେ ଆସିଯାଇଥିଲେ, ଯାହା ମହାରାଜ ଜାଣିବା ପରେ ତୁରନ୍ତ ମା ଦୁର୍ଗାଙ୍କୁ ସ୍ମରଣ କରିଥିଲେ, ପ୍ରାର୍ଥନା କରିଥିଲେ। ତାଙ୍କ ବ୍ୟାକୁଳ ପ୍ରାର୍ଥନାରେ ପ୍ରସନ୍ନ ହୋଇ ମା ତାରିଣୀ ରୂପରେ ଏହି ବିପଦକୁ ଖଣ୍ଡନ କରିଥିଲେ। ବିପଦକୁ ତାରିଥିବାରୁ ଏହି ବ୍ରତ ପରେ ବିପତ୍ତାରିଣୀ ବ୍ରତ ଭାବେ ପ୍ରସିଦ୍ଧ ହୋଇଥିଲା।

ବିପତ୍ତାରିଣୀ ବ୍ରତରେ 13 ସଂଖ୍ୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମାଙ୍କୁ ବ୍ରତଧାରୀ ବା ବ୍ରତଧାରିଣୀମାନେ ସମର୍ପଣ କରନ୍ତି 13 ପ୍ରକାରର ଫଳ, 13ଟି ପାନ, 13ଟି ଫୁଲ ତଥା 13 ପ୍ରକାରର ନୈବେଦ୍ୟ, ଏପରିକି ଲାଲ ରଙ୍ଗର ରକ୍ଷାସୂତ୍ରରେ ମା ତାରିଣୀଙ୍କ ନାମରେ 13ଟି ଗଣ୍ଠି ଦେଇ ବ୍ରତଧାରୀ ତଥା ପରିବାରର ସମସ୍ତ ସଦସ୍ୟ ବାନ୍ଧିଲେ ଏହି ରକ୍ଷାସୂତ୍ର ସମସ୍ତ ବିପଦରୁ ମଣିଷକୁ ରକ୍ଷା କରେ ବୋଲି ବିଶ୍ୱାସ ରହିଛି। ସକାଳର ଏହି ମହାର୍ଘ ମୁହୂର୍ତ୍ତରେ ଚାଲନ୍ତୁ ମାଙ୍କ ପାଦ ପଦ୍ମରେ ନିଜକୁ ସମର୍ପି ଦେବା ଏବଂ ନିଜର ସମସ୍ତ ଦୁଃଖ କ୍ଲେଶକୁ ତାଙ୍କୁ ଅର୍ପଣ କରିଦେବା। ଏହି ବିଶ୍ୱାସ ରଖି ଦୁଃଖ ହାରିଣୀ ହେଇ ବିଘ୍ନ ବିନାଶିନୀ ହେଇ ସେ ନାଶ କରିବେ ସମସ୍ତ ଦୁଃଖ କ୍ଲେଶକୁ ତଥା ଆମର ସମସ୍ତ ପାପକୁ କରିବେ ମୋଚନ, କାରଣ ସେ ହେଉଛନ୍ତି ମା ତାରିଣୀ ଦୁଃଖ ହାରିଣୀ।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମାଙ୍କ ସ୍ତୁତିରେ ଶିବ ସନ୍ତୁଷ୍ଟ ହୋଇ ଦକ୍ଷଙ୍କ ପୁନର୍ଜୀବନର ଉପାୟ ବତେଇଥିଲେ। ଦକ୍ଷଙ୍କ ମୁଣ୍ଡରେ ଛେଳି ମୁଣ୍ଡ ଲଗାଇ ତାଙ୍କୁ ପୁନର୍ଜୀବନ ପ୍ରଦାନ କରାଗଲା, ଆଉ ଅସମ୍ପୂର୍ଣ୍ଣ ଯଜ୍ଞର ସମାପ୍ତି ମଧ୍ୟ ଘଟିଲା। ଦକ୍ଷ ମଧ୍ୟ ନିଜର କୃତକର୍ମ ପାଇଁ ଅନୁତାପ କଲେ ଏବଂ ଶିବଙ୍କୁ ଯଜ୍ଞ ଭାଗ ପ୍ରଦାନ କଲେ।

0: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ବିଷୟ ରହିଛି ଜନ୍ମଗତ ବକ୍ରପାତ କହିଛନ୍ତି ଡାକ୍ତର ଶକ୍ତିପ୍ରସାଦ ଦାସ
1: ମୁଖ୍ୟତଃ ଦୁଇ ବା ତିନିଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା ଦୁଇ ଜଣଙ୍କୁ ହୋଇଥାଏ ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ ଏହା ଗୋଟିଏ ବା ଦୁଇଟି ଗୋଡ଼ରେ ମଧ୍ୟ ହୋଇଥାଏ ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶି କରିଥାଏ ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସିଯାଇଥାନ୍ତି ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି 1 ମାସ ହେଲା ପରେ ଗୋଡ଼ରେ ପ୍ରତି 3 ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳାଯାଇଥାଏ ସାଧାରଣତଃ ଦେଖାଯାଇଛି ଯେ 6ଟି ବା 8ଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାତ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ ମାଂସପେଶୀକୁ କାଟି ଲମ୍ବା କରାଯାଏ ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ ଆମ ଦେଶରେ ପିଲା ବିଭିନ୍ନ ବୟସର ଡାକ୍ତରଖାନା ଆସିଥାନ୍ତି ଯଦି 3ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼ ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ 7ଟି ବା 8ଟି ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ ତାପରେ ଏହି ଯନ୍ତ୍ର ତା ଦେହରୁ କାଢି ଦିଆଯାଇଥାଏ ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ ଶରୀରର କୌଣସି ଜାଗା କଟାଯାଇନଥାଏ ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।

ମନ ତ ହଜିଯାଏ କେଉଁ ଏକ ଗଳିରେ, ଆଉ ସେ ଗଳିର ନାଁ ଥାଏ ପ୍ରେମ। ଆଉ ପ୍ରେମର ଗଳିରେ ଯେତେବେଳେ ମନ

ଆଜି ଯାଏ ସେତେବେଳେ କି ସକାଳ କି ସନ୍ଧ୍ୟା ସବୁବେଳେ ମନ ଖୋଜି ବୋଲେ ନିଜ ମନର ମଣିଷକୁ। ଆଚ୍ଛା ଆପଣ ସେଇଭଳି କେଉଁ ଗଳିରେ ବୁଲୁନାହାନ୍ତି ତ? ୱେଲ୍, ଯଦି ସେଭଳି କେଉଁ ଗଳିରେ ବୁଲି ନିଜ ପାର୍ଟନରକୁ କହିବାକୁ ଚାହୁଁଛନ୍ତି ଗୁଡ୍ ମର୍ଣ୍ଣିଂ, ତେବେ ଆମ ସହିତ କୁହନ୍ତୁ। ଶୁଭ ସକାଳ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅଣୁ ରହିଛି ଆଜି ଶୁଭ ସକାଳକୁ ନେଇ। ଦିଲ୍ ସେ ଦିଲ୍ ତକ୍ ଏମିତି ରହିଥାନ୍ତୁ ଆମ ସହ।

ଅନ୍ତ କଣ କରୁଛନ୍ତି ଆପଣ ଜାଣିବାକୁ ଚାହୁଁଛି ଅନୁ। ହେଲେ ତା ପୂର୍ବରୁ କହିବାକୁ ଚାହୁଁଛି ଯେ ଯୋଉ ଟୁପ୍ଟାପ୍ ବର୍ଷା ହଉଛି, ସେ ବର୍ଷା ପାଗ ତ ସତରେ ବହୁତ ରୋମାଣ୍ଟିକ ଲାଗେ ନୁହେଁ, କିନ୍ତୁ ତା ସହିତ ଏଇ ଯୋଉ ଦୈନନ୍ଦିନ ଜୀବନରେ ବର୍ଷା ସହିତ ଏକ ରକମ ଗୋଟେ ଆମର ଷ୍ଟ୍ରଗଲ୍ ଚାଲେ। ତେଣିକି ଆପଣ ଘରେ ରୁହନ୍ତୁ କି ବାହାରେ, ଘରେ ରହିଲେ କପଡ଼ା ଶୁଖେଇବାରେ ପ୍ରୋବ୍ଲେମ, କୋଉଠି ଘର ଭିତରେ ତାର ବାନ୍ଧ ଆଉ କପଡ଼ା ଶୁଖାଅ, ଆଉ ସେମିତି ବାହାରକୁ ଯଦି ଯାଉଛନ୍ତି ବର୍ଷାତି କାଢ଼ ନହେଲେ ଛତା ବାହାର କର ଆଉ ବାହାରକୁ ଚାଲ, ନାଇଁ କି? ଆଉ ଯେଉଁମାନେ ବାହାରକୁ ଯାଉଛନ୍ତି ଖାସ କରିକି ଏଇ ସମୟରେ, ତ ବର୍ଷାରେ ଯଦି ବାଇ ଚାନ୍ସ ଭିଜି ଗଲେ, କାରଣ ଏବେ ଏଭଳି ଗୁମସୁମ ପାଗ ହଉଛି, ଲାଗୁଛି ଯେମିତି ଏଇନା ବର୍ଷେ ଯିବ ହେଲେ ଜମା ବର୍ଷା ହଉନଥିବ, ଆପଣ ଭାବୁଥିବେ ହଁ ମ ଜମା ବର୍ଷା ହଉନି ବାହାରକୁ ପଳେଇବାନି ସେମିତି, ଆଉ ଏମିତି ଭାବିକି ବେପରୀ ଭାବେ ବାହାରି ଯାଇଥିବେ ଆଉ ବର୍ଷା କାଚିଦେଲା, କଣ ଅବସ୍ଥା। ତ କହିବାର କଥା ହେଲା ଏମିତି ଯଦି ମାନେ ଏମିତି ବର୍ଷାରେ ଭିଜିବା ତାହେଲେ ଥଣ୍ଡା ଜ୍ୱର ନିଶ୍ଚୟ ହବ। ଆଉ ଆଜିକାଲି ଆପଣ ଜାଣିଥିବେ ଯେ ଭାଇରାଲ ଫିଭର ଚାରିଆଡ଼େ, କାରଣ ଏ ଯୋଉ ପାଗର କିଛି ଠିକ ଠିକଣା ରହୁନି, ସେଇଥିପାଇଁ କି ବଡି ଆଡଜଷ୍ଟ କରିବା ବି କଷ୍ଟ, ସେଥିପାଇଁ ନିଜ ଯତ୍ନ ନିହାତି ନିଅନ୍ତୁ। ଆଉ ଏ ବର୍ଷା ସମୟରେ ଖାସ କରି ଆପଣ ଯଦି ଟିକେ କାଢ଼ା ବନେଇକି ପିଇବେ, ଯେମିତିକି ଅଦା ଗୋଲମରିଚ ତୁଳସୀ ପତ୍ର ପୁଦିନା ପତ୍ର ବି ପକେଇ ପାରିବେ। ଏସବୁ ଜିନିଷ କ'ଣ ହୁଏ ଯେ ପ୍ରଥମ କଥା ଥଣ୍ଡାକୁ ତ କାଟିବ, ଆଉ ପୁଦିନା କଥା ଏଥିପାଇଁ କହିଲି କାରଣ ବର୍ଷା ଦିନେ ସାଧାରଣତଃ କ'ଣ ହୁଏ କିଏ ହଜମ କ୍ରିୟାଟା ଟିକେ ସ୍ଲୋ ହେଇଯାଏ, ସ୍ଲୋ ଡାଉନ୍ ହେଇଯାଏ, ତେଣୁକରି ଯଦି ପୁଦିନା ଜିରା ଏସବୁ ଜିନିଷ ଟିକେ ଟିକେ ଆପଣ ପାଟିରେ ପକାଉଥିବେ ତେବେ ଦେଖିବେ ଆପଣଙ୍କର ଯେଉଁ ପାଚନ ପ୍ରକ୍ରିୟାଟା ଅଛି ସେଇଟା ଷ୍ଟ୍ରଙ୍ଗ ହେଇଯିବ। ତ ଚାଲନ୍ତୁ ଏମିତି ଖଟା ମିଠା କଥା ଏଇ ଶୁଭ ସକାଳରେ, ଆଗକୁ ଆହୁରି ବହୁତ କିଛି ରଖିଛି ଆପଣଙ୍କ ପାଇଁ ମ୍ୟୁଜିକ୍ ମିତ୍ର ଅନୁ। ହେଲେ ଏବେ ଏବେ ନବା ଗୋଟେ ଛୋଟିଆ ବ୍ରେକ୍, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଫ୍ରମ୍ ଦ ମୁଭି ଚମେଲି, ଯାହାକୁ ଗାଇଛନ୍ତି ଆପଣ ତ ଜାଣିସାରିବେଣି ସୁନିଧି ଚୌହାନ।

ଭାରତୀୟ ସିନେ ଜଗତରେ ଯଦି ଆମେ ଜଣେ ମହାନ ତଥା ଲୋକପ୍ରିୟ ଗୀତିକାରଙ୍କ ସମ୍ପର୍କରେ କହିବା, ତେବେ ସେ ହେଉଛନ୍ତି ଆନନ୍ଦ ବକ୍ଷୀ, ଯିଏକି 1930 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।

ସେ 1956 ମସିହାରେ ଚାକିରି ଛାଡ଼ି ଆସି ପହଞ୍ଚିଲେ ମୁମ୍ବାଇରେ। ସଂଘର୍ଷ ଲମ୍ବା ଥିଲା, ହେଲେ ଧୀରେ ଧୀରେ ତାଙ୍କ ସଂଘର୍ଷ, ତାଙ୍କ ପରିଶ୍ରମ ସଫଳ ହେଲା। ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ଯେମିତିକି ଆରାଧନା କାଟି, ପତଙ୍ଗ, ଆମର ପ୍ରେମ, ଶୋଲେ, ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, ତାଲ, ଏମିତି ବହୁତ ଚଳଚ୍ଚିତ୍ର ରହିଛି। ତେବେ ଚାଲନ୍ତୁ ତାଙ୍କ ଜନ୍ମଦିନ ଅବସରରେ ରକି ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବା, ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ। ପରେ ଆସି ରହିବେ ଆଜି ସକାଳର ପ୍ରଶ୍ନ, ତେଣୁ କୁଆଡ଼େ ବି ଯାଆନ୍ତୁନି, ଏମିତି ଆମ ସହିତ ରହିଥାନ୍ତୁ। 100.4 ଆକାଶବାଣୀ FM ରେଡ଼ିଓ କନେକ୍ଟରେ ଦିଲ ସେ ଦିଲ ତକ୍।

ଆପଣ ଜାଣନ୍ତି, ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ସେ ଭାରତୀୟ ସେନାରେ କାମ କରୁଥିଲେ ଏବଂ ପୋଷ୍ଟିଂ ହୋଇଥିଲା ତାଙ୍କର ଜବଲପୁରରେ। ହେଲେ ଭଲ ପାଇବା ଥିଲା କବିତା ଆଉ ନାଟକ ପ୍ରତି, ସେଥିପାଇଁ ହୁଏତ

ସୋ ଫ୍ରେଣ୍ଡସ୍, ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଗୀତିକାର ଆନନ୍ଦ ବକ୍ସି ଯେମିତିକି କହିଥିଲେ ଯେ ସେ ବହୁତ ଷ୍ଟ୍ରଗଲ୍ କରିଥିଲେ ଆସିକି ସିନେ ଇଣ୍ଡଷ୍ଟ୍ରିରେ, ଭାରତୀୟ ସିନେ ଜଗତରେ। ଆଉ ପରେ ତାଙ୍କୁ ବ୍ରେକ୍ ମିଳିଥିଲା 1958 ମସିହାରେ। ତ କହିବାର କଥା ହେଲା, ଜଣେ ଗୀତିକାର ହିସାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ କ'ଣ ଥିଲା? ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଆନନ୍ଦ ବକ୍ସିଙ୍କର ଜଣେ ଗୀତିକାର ହିସାବରେ ପ୍ରଥମ ଚଳଚ୍ଚିତ୍ରର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏଇ ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି ପଠାଇ ପାରିବେ ଆନନ୍ଦ ବକ୍ସିଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ ଆଜ୍ ଅ ଲିରିସିଷ୍ଟ। ତ ଜଲ୍ଦି ଜଲ୍ଦି କରନ୍ତୁ, କାରଣ ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହେଇପାରିବେ ଆଜି ସକାଳର ଶ୍ରୋତାମାନେ ଲିସ୍ନର୍ ଅଫ୍ ଦ ମର୍ଣ୍ଣିଙ୍ଗ। ତ ଆଉ ଜମା ବି ଡେରି କରନ୍ତୁନି, ପଠାଇ ଚାଲନ୍ତୁ ଆପଣଙ୍କ ସଠିକ୍ ଉତ୍ତର। ଆଉ ସେ ଭିତରେ ଅନୁଶୁଣି ଦେଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ ବ୍ୟୁଟିଫୁଲ୍ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

ଚାହିଁବୁନି, କିନ୍ତୁ ଚାହିଁବୁ ଯେ ଆପଣଙ୍କର ପେଟ ସବୁବେଳେ ଠିକ୍ ରହୁ, ହଜମ ଠିକ୍ ହଉ। କାରଣ ବର୍ଷା ଦିନେ କ'ଣ ହୁଏ, ଯେମିତିକି କହିଥିଲି ଆପଣଙ୍କୁ ଯେ ଟିକେ ହଜମ କ୍ରିୟାଟା ଧିମେଇ ଯାଏ, ଆଉ ସେଥିପାଇଁ କି ଆମକୁ ଏଇ ସମୟରେ ଖାଇବା ଉପରେ ବହୁତ ଧ୍ୟାନ ଦେବାର ଅଛି। ଆଉ କ'ଣ ଧ୍ୟାନ ଦେବେ ସେ ସମ୍ପର୍କରେ କହିବି, ହେଲେ ତା ପୂର୍ବରୁ ନେଇଯିବା ଗୋଟେ ଛୋଟିଆ ମ୍ୟୁଜିକାଲ ବ୍ରେକ୍, ଶୁଣିବେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍। ସେ ଦିଲ୍ ତକ୍।

ତ କଥା ହେଉଥିଲେ ଆମେ ଯେ ବର୍ଷା ଦିନେ ଏମିତି କ'ଣ ଜଳଖିଆ ଖାସ କରି ବ୍ରେକ୍ଫାଷ୍ଟ ସମ୍ପର୍କରେ କଥା ହେବା ଆଜି ଆମେ। ବର୍ଷା ଦିନେ ସକାଳୁ କ'ଣ ଖାଇଲେ ଆମ ଦେହ ସୁସ୍ଥ ରହିବ, କ'ଣ ଭାବୁଛନ୍ତି? ଯାଇକି ଟିକେ ଦହିବରା ଆଳୁଦମ ବାଡ଼େଇଦେବେ କି? ଜମା ବି ଭାବନ୍ତୁନି, ଆଉ ସେପଟୁ ଟିକେ ଚାଲି ଆସନ୍ତୁ। କାରଣ ଏବେ ଖାସ କରି ବର୍ଷା ଦିନେ କ'ଣ ହୁଏ କି, ଟିକେ ନିଶ୍ଚୟ ଖାଆନ୍ତୁ କିନ୍ତୁ ପାଗ ଦେଖିକି ଖାଆନ୍ତୁ। କାରଣ ଯଦି ପାଗ ଖରାପ ଅଛି, ମାନେ ଏମିତି ବର୍ଷା ହେଉଛି, ସଂକ୍ରମଣ ହେବାର ଭୟ ବହୁତ ଥାଏ। ତେଣୁ ନିଶ୍ଚିତ ରୂପେ ଆମର ଯେଉଁ ଦେଶୀ ଖାଦ୍ୟ ଅଛି ତା ଉପରେ ଆମେ ନିର୍ଭର କରିବା ଉଚିତ, ଆଉ ଟିକେ ବାହାର ଖାଦ୍ୟ ଏବେ ଆଭଏଡ୍ କଲେ ବହୁତ ଭଲ ହେବ। କାରଣ ବାହାର ଖାଦ୍ୟରେ ଏବେ ଖାସ କରି ବର୍ଷା ଦିନେ ସଂକ୍ରମଣ ହେବାର ସମ୍ଭାବନା ସବୁଠୁ ଅଧିକ ଥାଏ। ଏବଂ ଯଦି ବି ବାଇଚାନ୍ସ ଆପଣଙ୍କୁ ବାହାର ଖାଦ୍ୟ ଉପରେ ଡିପେଣ୍ଡ କରିବାକୁ ପଡ଼ୁଛି, ତେବେ କ'ଣ ହୁଏ କି ଝାଡ଼ା ବାନ୍ତି ହେବାର ଭୟ ଲାଗି ରହେ। ତେଣୁ ଯଦି ବି ସେଭଳି କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି, ତେବେ କିଛି କଥା ନାହିଁ, ଘରେ ପ୍ରସ୍ତୁତ କରି ଖାଆନ୍ତୁ, ବାହାରେ ନୁହେଁ। ଏହି ସମୟରେ ବାହାର ଖାଦ୍ୟ ଟିକେ ଆଭଏଡ୍ କଲେ ବହୁତ ଭଲ ହେବ। ଏବଂ ଯଦି ଘର ଖାଦ୍ୟ କଥା କହିବା, ତେବେ

ଆମ ଦେଶୀ ଖାଦ୍ୟ ବି ବହୁତ ଭଲ। ଆଉ ଆଜିକାଲି ଆପଣମାନେ ଜାଣିଛନ୍ତି ଆମ ସରକାର ମଧ୍ୟ ମିଲେଟ୍ସକୁ ବହୁତ ପ୍ରମୋଟ କରୁଛନ୍ତି, ଆଉ ମିଲେଟ୍ସ ବି ଆମ ଦେହ ପାଇଁ ବହୁତ ଭଲ। ଏବଂ ଘରେ ଘରେ ଆଜିକାଲି ଦେଖାଯାଉଛି ଯେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସମସ୍ତେ ପ୍ରାୟ ଖାଉଛନ୍ତି, ଆଉ ଖାସ କରି ଯେଉଁଟା ଆଗରୁ ବହୁତ ପୁରୁଣା କାଳରୁ ଚାଲିଆସୁଥିଲା ମାଣ୍ଡିଆ ଯାଉ, ଯଦି ଆପଣ ମାଣ୍ଡିଆ ଯାଉ ବନେଇକି ସକାଳୁ ଖାଉଛନ୍ତି ତେବେ ଏଇଟା ଖୁବ୍ ଭଲ ପେଟ ପାଇଁ। ପେଟ ଥଣ୍ଡା ରଖିବା ସହିତ ପେଟ ସମସ୍ୟା କିଛି ହେବାକୁ ଦିଏନି ଏ ମାଣ୍ଡିଆ। ତେଣୁ ଯଦି ପାରୁଛନ୍ତି ନିଜ ଖାଦ୍ୟ ତାଲିକାରେ, ଖାସ କରି ସକାଳ ଖାଦ୍ୟ ତାଲିକାରେ ମାଣ୍ଡିଆ ଯାଉକୁ ନିଶ୍ଚୟ ଆଡ୍ କରନ୍ତୁ।

मॉर्निंग मेलोडी रे सुनो चंते म्यूजिक में त्रानो को दिल से दिल तक जमती की कहूँ थिली जे कौन खाइबा दरकार ए बर्षा दिने सकाळ सकाळ तो अमर जदी देसी खाद्य कहिबा खास करी हम ओडिया घरे चूड़ा संतुला जोटा को समस्ते नाक टेकंती आई नो किंतु बर्षा दिने जदी सब बेले चूड़ा संतुला माने सब बेले नहे बेले बेले कारण जदी सब बेले खाइबे ताले कहिबे ये अनु हमको इत्ते माने बोरिंग बोरिंग खाद्य कथा कहूछि ସେଇ ଚୁଡ଼ା ସନ୍ତୁଳାକୁ ବି ଇଣ୍ଟରେଷ୍ଟିଂ କରିକି ଖାଇହେବ ଆପଣ ବିଭିନ୍ନ ପ୍ରକାର ପରିବା ପକେଇକି ତାକୁ ଚୁଡ଼ା ସନ୍ତୁଳା କରି ଖାଆନ୍ତୁ ଦେଖିବେ କେତେ ବଢ଼ିଆ ଲାଗିବ ମଜାଦାର ଲାଗିବ ଏବଂ ତା ସହିତ ଆପଣ ଖାଇପାରିବେ ଆମର ସବୁଠୁ ପାରମ୍ପରିକ ଖାଦ୍ୟ ଆମ ଓଡ଼ିଆ ଘରର ଯେଉଁଟାକି ଚକୁଳି ପିଠା ଚକୁଳି ପିଠା ଡାଲମା ଏଇଟା ବହୁତ ବଢ଼ିଆ ପେଟ ପାଇଁ ଆଉ ହଜମ ପାଇଁକି ବି ଭଲ ଆଉ ପୋଷକ ତତ୍ତ୍ୱରେ ଭରପୁର ମାନେ ଯେଉଁଟା କହୁଛନ୍ତି ଆପଣ ଆଜିକାଲି ନ୍ୟୁଟ୍ରିସିୟସ୍ ତେଣୁ ବିଲକୁଲ ବି ଜମା ମିସ୍ କରନ୍ତୁନି ଚକୁଳି ଡାଲମା ନିଶ୍ଚୟ ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ କାରଣ ଆପଣ ସୁସ୍ଥ ରହିଲେ ପୁରା ପରିବାର ସୁସ୍ଥ ରହିବ ଆଚ୍ଛା ଏଇଟା କେମିତି କାରଣ ଘରେ ଜଣେ ବି ଯଦି ଦେହ ଖରାପରେ ପଡ଼େ ନା ଦେଖିବେ ତାପରେ ତାପରେ ତାପରେ ତାପରେ ଧୀରେ ଧୀରେ ଜଣେ ଜଣେ ପଡ଼ିବାକୁ ଲାଗନ୍ତି ଆଉ ଖାସ କରି ବର୍ଷା ଦିନେ ବେଶୀ ଏଇ ଇନଫେକ୍ସନ୍ ହେଇଥାଏ ସେଥିପାଇଁ କି ଏ କଥାଟା କହିଲି ଆଉ ତା ସହିତ ଆଉ ଗୋଟେ କଥା ଯେମିତିକି କହୁଥିଲି ଆପଣଙ୍କୁ ଯେ ଆମର କ'ଣ ହୁଏ ନା ହଜମ କ୍ରିୟା ଯେହେତୁ ସ୍ଲୋ ଡାଉନ୍ ହେଇଯାଏ ଆପଣ ଯଦି ପାରୁଛନ୍ତି ପ୍ରତ୍ୟେକ ଦିନ ନିଜ ଯେଉଁ ହଜମ କ୍ରିୟାକୁ ଷ୍ଟ୍ରଙ୍ଗ ରଖିବା ପାଇଁ କି ଅଦା ଟିକେ କେତେବେଳେ ଜିରା କେତେବେଳେ ଗୋଲମରିଚ ଏସବୁର ବ୍ୟବହାର ନିଜ ଖାଦ୍ୟରେ କରନ୍ତୁ ଦେଖିବେ ଆପଣଙ୍କର ଯେଉଁ ହଜମ ଶକ୍ତି ରହିଛି ସେଇଟା ଷ୍ଟ୍ରଙ୍ଗ ହୋଇଯିବ

0: ପରେ ଆସୁଛନ୍ତି ଦିଦି ଲାଗିଲା ପ୍ରୋଗ୍ରାମ ଶୁଣୁଛନ୍ତି ଆପଣ ଦଶ ଦିନ ପରେ ଗ୍ୟାସ ପଡୁଛନ୍ତି
1: ଆରେ ଦଶ ଦିନ ପରେ ଆସିଲେ ଦେଖିଲ କେତେ ମିସ୍ କରୁଛ ମତେ ସେମିତି ଜମା ବି ନୁହେଁ ଆମେ ଚେଷ୍ଟା କରୁଛୁ ଆପଣଙ୍କୁ ଭଲରୁ ଭଲ କାର୍ଯ୍ୟକ୍ରମ ଦେବା ପାଇଁ ଜମା ବି ମନ ଦୁଃଖ କରନ୍ତୁନି ତ ଆଜିର ଯୋଉ କାର୍ଯ୍ୟକ୍ରମ ରହିଛି ମାନେ ଅବିକା ଆଉ ତା ଦେହରେ ଟିକେ ମତ ରଖନ୍ତୁ
0: ହଁ ସେମିତି ବର୍ଷା ଦିନ ତ ଶ୍ରାବଣ ମାସ ପଶିଗଲାଣି ତାପରେ ଯାଏ ଟିକେ ଟିକେ ଲୋକନାଥ ମନ୍ଦିର ପୁରୀ ତାପରେ ଏପଟେ ପଞ୍ଚଲିଙ୍ଗେଶ୍ୱର ବାଲେଶ୍ୱର
1: ଶ୍ରାବଣ ମାସରେ ସ୍ପେଶାଲ ଯାଆନ୍ତି କି
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଆଚ୍ଛା ଆଚ୍ଛା ଆଚ୍ଛା ମାନେ ଏଇସବୁ ଜାଗା ପସନ୍ଦ ନା ଏମିତି
0: ମଜାମସ୍ତି କରୁ ଟିକେ ଆଉ
1: ଆଚ୍ଛା ମାନେ ସେଇଟା ମୁଁ ପଚାରିବାକୁ ଚାହୁଁଥିଲି ଯେ ମାନେ ଆପଣଙ୍କୁ ଭଲ ଲାଗେ ଏଇ ସମୟରେ ଯିବା ପାଇଁ
0: ଖାଲି ଏକା ନୁହେଁ ଘର ଫ୍ୟାମିଲି ସହିତ
1: ପୂଜାର୍ଚ୍ଚନା କରୁଥାନ୍ତୁ ଆଉ ଭଲରେ ରହନ୍ତୁ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ ବର୍ଷା
0: ଏବେ ତ ଅଫିସରେ ଅଛି ଅଫିସ ଡ୍ୟୁଟି ଚାଲିଛି କମ୍ପ୍ୟୁଟର କାମ ଚାଲିଛି ଆଉ ଏବେ ତ ସେଇ ଆଳୁଚପ ଘୁଗୁନି ଖାଉଥିଲି
1: ମାନେ ପୁରା ହେଲ୍ଦି ବ୍ରେକଫାଷ୍ଟ କରିଦେଇଛନ୍ତି ଆମର ଶୁଣିକି ମାନେ ପ୍ରୋଗ୍ରାମ ନାଇଁ ଏକ୍ସାଇଟେଡ ଅଛନ୍ତି ବହୁତ ଦିନ ପରେ ବି କଲ କଲେ ଆଉ ଯେମିତିକି ସେ କହିଲେ ସେ କୋଉ କୋଉ ଜାଗା ବୁଲିବାକୁ ଯାଆନ୍ତି ଏଇ ସମୟରେ ଖାସ କରିକି ତ ଆପଣ ଚାହିଁଲେ ଆମ ସହିତ ଯୋଡି ହେଇପାରିବେ ଆଉ କହିପାରିବେ ଆଉ କହିବାକୁ ରେଡି ବି ହେଇଗଲେଣି ଦେଖିନବା କିଏ କରିଛନ୍ତି କଲ ହ୍ୟାଲୋ ନମସ୍କାର
2: ଗୁଡ ମୁଁ କହୁଥିଲି ଏଜି ଅଫିସ ଷ୍ଟାଫ ଓଡ଼ିଶା ହାଇକୋର୍ଟ କଟକ
1: ଆଚ୍ଛା କେମିତି ଅଛନ୍ତି ଭାଇ କହିଲେ ଆଚ୍ଛା ତ ଆଉ ଆଜିର ଟପିକ ଉପରେ କଣ କହିବେ
2: ଟପିକ ଉପରେ ମୁଁ ତାହେଲେ ଗାଁକୁ ଯାଏ ଯେତେବେଳେ କଟକରେ ତ ଅଛି ଗାଁକୁ ଯେତେବେଳେ ଯାଏ ସେତେବେଳେ ମୁଁ ବେଶୀ ଆଗେ ଅଭିଜ୍ଞତା ଚାକିରି କରିବା ପୂର୍ବରୁ ଚାକିରି କଲା ଭିତରେ ଆଉ ଏତେଟା ଇଏ ହଉନି ଚାକିରି କରିବା ପୂର୍ବରୁ ବହୁତ ଧାନ ବିଲରେ ଆମର ଯୋଉ ଧାନ ସବୁ ବର୍ଷା ଦିନେ ଧାନ ରୁଆ ହବ ଧାନ ବଛା ହବ ଜାଣିଥିବେ ଆପଣ ବର୍ଷା ହଉଥିବ ମଜା ଲାଗୁଥିବ ଧାନ ବାଛିବା ପାଇଁ ପ୍ଲସ୍ ଧାନ ବିଲ ଧାନ ଯୋଉ ରୁଆ ହୁଏ ସବୁ ସେଇଟା ବର୍ଷା ଦିନେ ବହୁତ ମଜା ଲାଗେ ଆଜ୍ଞା କରିବାକୁ ଧାନ ରୁଆ ବିଲରେ ଧାନ
1: ଆପଣଙ୍କ ପାଇଁ ଗୋଟେ ଫେଭରେଟ୍ ପ୍ଲେସ୍ ହେଲା ସେଇ ମାନେ ଧାନ କ୍ଷେତ ନାଇଁ
2: ଆଜ୍ଞା ଆଜ୍ଞା ଧାନ ରୋଇବ ଧାନ ଖେଳ ପକେଇବା ଧାନ ବିଲରେ ଆମର ଧାନ ବିଲ ବାଛିବା ଯୋଉ ସବୁ ବାଳୁଙ୍ଗା ଫାଳୁଙ୍ଗା ଥାଏ ଅନାବନା ଗଛ ଥାଏ ସେଇଟା ବର୍ଷା ସେଇ ସମୟରେ ବର୍ଷାଟା ବେଶୀ ହୁଏ
1: ଆଜ୍ଞା
2: ଧାନ ବର୍ଷା ହଉଥିବ ଇଆଡେ ଧାନ ରୁଆ ହଉଥିବ ବିଲ ମାନଙ୍କରେ ଆପଣ ଦେଖିଥିବେ ନିଶ୍ଚିତ
1: ମୋର କହିବାର କଥା ହେଲା ସେଇଟା ତ ସେତେବେଳର କଥା ହେଲା ଏବେ ଆପଣ କୁଆଡେ ଗୋଟେ ବୁଲିବାକୁ ଯଦି ବର୍ଷା ଦିନେ ଇଚ୍ଛା ହେଲା ଯାଆନ୍ତି
2: ନାଇଁ ମୁଁ ବେଶୀ ଏଇ ଯୋଉ ଯେତେବେଳେ ଘରୁ ମୁଁ ତ ସାଇକେଲ ଗାଡି ଶିଖିନି ମୋର ସାଇକେଲ ନାହିଁ ଆଜ୍ଞା ମୁଁ 10 କିଲୋମିଟର ଅପଡାଉନ କରେ ଡେଲି
1: ଅଫିସ
2: ବାଟରେ ଯିବା ଭିତରେ ବର୍ଷା ଯଦି ହଉଥିବ ଯଦି ଛତା ନ ଆଣିଥିବି ଯଦି ବର୍ଷା ଜୋର ହେଲା ରହିଯିବି ଯଦି ବର୍ଷା ନ ଛାଡିଲା ବାଧ୍ୟ ଓଦା ହେଇ ଘରକୁ ଯିବାକୁ ପଡିବ ମୋତେ ସେଟା ମତେ ବେଶୀ ମଜା ଲାଗେ ଆଜ୍ଞା
1: ବଢିଆ ଆଉ ତାମାନେ ଯାହା ହେଲେ ବି ଟିକେ ମାନେ ଭିଜା ଭିଜି ହୁଏ
2: ଆଜ୍ଞା
1: ଯାହା ହେଲେ ବି ଟିକେ ଭିଜା ଭିଜି କରନ୍ତି ତାହେଲେ ଆପଣ
2: ହଁ ହଁ ମୁଁ ଜବରଦସ୍ତି ମତେ ଥଣ୍ଡା ଫଣ୍ଡା ଏଗୁଡା କିଛି ହୁଏନି ଆଜ୍ଞା ମତେ ଯେତେ ବିଜୁଳି ସୁଦ୍ଧା କିଛି ହବନି
1: ଆରେ ବଢିଆ
2: ଛିଙ୍କ ହବ କି ଥଣ୍ଡା ହେଇଯିବ ନା ଆଉ ନହେଲେ କିଛି ଜ୍ୱର ଫର ଏସବୁ କିଛି ଟୋଟାଲ ଦେହ ମୁକ୍ତି ସେସବୁ କିଛି
1: ଆପଣ ପୁରା ଆଇରନ୍ ମ୍ୟାନ୍ ଆଉ ବହୁତ ବଢିଆ ତ କହିବାର କଥା ହେଲା ଆପଣ ନିଶ୍ଚୟ ବର୍ଷାରେ ଭିଜନ୍ତୁ କିନ୍ତୁ ଘଡ଼ଘଡ଼ି ବିଜୁଳି ମାରିବା ସମୟରେ ଟିକେ ଯାହା ହେଲେ ବି ନିରାପଦ ଜାଗାରେ ରହୁଥିବେ ଠିକ ଅଛି ଜମା ଅମାନିଆ ହୁଅନ୍ତୁନି ଜମା ବି ଭଲ ନୁହେଁ ସେଟା ବିପଦକୁ ଡାକି
2: ଓକେ
1: ହଉ ଭାଇ ରହିଲି ଆଗକୁ ଆହୁରି କଲର୍ସ ଅଛନ୍ତି ତାଙ୍କ ସହିତ କଥା ହେବା
2: ନମସ୍କାର ଜୟ ଜଗନ୍ନାଥ ରାଧେ ରାଧେ
1: ରହିଥିଲେ ବଳରାମ ଭାଇ ଓଡ଼ିଶା ହାଇକୋର୍ଟ କଟକରେ କାମ କରନ୍ତି ଆଉ ଯେମିତିକି ସେ କହିଲେ ତାଙ୍କ ଏକ୍ସପିରିଏନ୍ସ ଆପଣ ଚାହିଁଲେ ଆମ ସହିତ ନିଜ ଅନୁଭବ ବାଣ୍ଟି ପାରିବେ ତେବେ ଆମର ଆଜି ଟପିକ୍ ରହିଛି ଯେ ବର୍ଷା ଦିନେ ଯଦି ବୁଲିବାକୁ ଆପଣଙ୍କୁ ଇଚ୍ଛା ହୁଏ ଓଡ଼ିଶାର କେଉଁ ଜାଗା ଆପଣ ବୁଲିବାକୁ ଯିବାକୁ ଚାହିଁବେ ସେ ସମ୍ପର୍କରେ କହିବେ ତ ଆଗକୁ ନିଶ୍ଚୟ ଆପଣଙ୍କ ସହିତ କଥା ହେବି ହେଲେ ଏବେ ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଦିଅ ସେ ଦିଅ ଟ୍ରାକ୍

0: ને જો પચ્ચ બહુત બોર લાગે ભલ લાગે લોકો જાતે બુલાવું આઉ વર્ષા દિન ઘરે રહી ગરમ ગરમ પકડી દીધા ગરમ ગરમ જીત કરી મજા દે
1: તમને મને ભલ ચટપટા ખાયા ભલ પાંતી એ વર્ષા દિન ખાલી બસ
0: ચટપટા ખાયા બી ખા
1: અચ્છા તાલ તા આપણો ચટપટા ખાદ્યટા એન્જોય તો કરો તાપરે આમકુ પઠાંતુ ટીકે ભલ લાગિબો ઠીક અછે
0: જતી કહો લેગી જાય પહોંચી દી
1: અરે નહીં આપણ નિજ દેહર જતન નિયંતુ આપણો વર્ષા દિન આસે કો ભલ લાગેની તણ અમે ચાહીબો ની આપણ કષ્ટ દબકુ તણ આપણ એન્જોય કરંતુ આ એમતી આમકુ સુણો થાંતુ ઠીક અછે ବର୍ଷା ଦିନ ଆଦୌ ଭଲ ଲାଗେନି ବୋର୍ ଲାଗେ କାରଣ ଘରୁ ବାହାରିବା ଟିକେ ବନ୍ଦ ହେଇଯାଉଥିବ ନିଶ୍ଚୟ ଆଉ ସେଥିପାଇଁ କି ନା ଏମିତି କହୁଛନ୍ତି କିନ୍ତୁ ଆଗକୁ ଦେଖିବା କିଏ କରିଛନ୍ତି କଲ୍ ହ୍ୟାଲୋ ହଁ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ନମସ୍କାର ଜୟ ଜଗନ୍ନାଥ ମୁଁ ଅସୁରାଳିରୁ କହୁଛି ଭଦ୍ରକ ଫ୍ରମ ସତ୍ୟପ୍ରକାଶ
1: ଓକେ କେମିତି ଅଛନ୍ତି
2: ଆଜ୍ଞା ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି
1: ବହୁତ ବଢିଆ ଆଜିର ଟପିକ ଉପରେ କଣ କହିବେ
2: ଆଜି ଟପିକ ଗୋଟେ ମାନେ ବଢିଆ ଟପିକ ଆଣିଛନ୍ତି ଯେ ବର୍ଷା ଦିନରେ ମାନେ କୋଉ ଜାଗାକୁ ଓଡିଶାରେ କୋଉ ଜାଗାକୁ ବୁଲିବା ପାଇଁ ଭଲ ଲାଗେ ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ ଆଉ ମତେ ତ ଖାସ କରି ମ୍ୟାଡମ ଶୀତ ଦିନରେ ମାନେ ସମସ୍ତେ ଆପଣ ଜାଣିଛନ୍ତି ଶୀତ ଦିନ ହେଉଛି ଗୋଟେ ମାନେ ପର୍ଯ୍ୟଟନ ଋତୁ ବା ପିକନିକ ଋତୁ ଭଲ ଭଲ ପିକନିକ ରିସର୍ଚ୍ଚ ଉପରେ ଭଲ ଲାଗେ କିନ୍ତୁ ବର୍ଷା ଦିନେ ବୁଲିବା ମାନେ ସିଏ ଗୋଟେ ନିଆରା
1: ଭାରି
2: ଆଉ ବର୍ଷାରେ ଟିକେ ଟିକେ ଭିଜିବା ମାନେ ବାଇକ୍ରେ ଯିବା ମାନେ ବାଇକ୍ରେ ଆପଣ ଗୋଟେ ଜିନିଷ ଲକ୍ଷ୍ୟ କରୁଥିବେ ବାଇକ୍ରେ ଯିବା ସମୟରେ ମାନେ ବର୍ଷା ମାନେ ଟିକେ ଟିକେ ପକେଇଥିବ କିନ୍ତୁ ଆପଣଙ୍କୁ ଲାଗୁଥିବ ଯେମିତି ବର୍ଷାଟା ଜୋରରେ
1: ହଉଛି
2: ଆଉ ସେ ଟିକେ ନିଆରା ଆଜ୍ଞା ଆଉ ମତେ ଖାସ କରି ସେ ଯୋଉ କେଉଁଝର ସାଇଡ୍ରେ ଟିକେ ମାନେ ଓଡିଶାରେ ଯେହେତୁ ଆପଣ ଟପି ରଖୁଛନ୍ତି ଓଡିଶାରେ କେଉଁ ଜାଗା ଯିବା ପାଇଁ ଭଲ ଲାଗେ ତ ଆଜ୍ଞା ତ ମୁଁ କହିବି କେଉଁଝର ସାଇଡ୍ରେ କାହିଁକିନା ବର୍ଷାଟା ଟିକେ ଥରେ ହେଲେ ଆଗ ମୁଁ କେଉଁଝରରେ ପ୍ରାୟ ଦୁଇ ବର୍ଷ ତିନି ବର୍ଷ ରହିଛି କାହିଁକିନା ସେଠି ମୁଁ ମାନେ ବିଡ୍ କରୁଥିଲି ତ ମୁଁ ଦେଖିଛି ମାନେ ଗୋଟେ ଜିନିଷ ଲକ୍ଷ୍ୟ କରିଛି ସେ ଝିପିଚିପି ବର୍ଷା ହବ ବା ଜୋର ହଉ ଥରେ ଆରମ୍ଭ ହେଲା ମାନେ ମାନେ ଯାହା ହେଲେ ବି ଦି ତିନି ଘଣ୍ଟା ନହେଲେ ସେ ଜମା ବନ୍ଦ ହବନି ଝିପିଚିପି ହଉ ବା ଜୋରରେ ହଉ ସେଇ ଟାଇମରେ ଟିକେ ମାନେ ତାରିଣୀ ମନ୍ଦିର ହଉ ବା ଅଲଗା ଯେକୌଣସି ଜାଗାକୁ ହଉ ବର୍ଷାରେ ଆମେ ସାଧାରଣତଃ କେତେବେଳେ ଭିଜା ରାସ୍ତାରେ ବେଳେ ତ ଭିଜିବା ନା ତ ସେଇ ଟାଇମରେ ଟିକେ ସେଠି ଯେ ଜଙ୍ଗଲ ଅଛି ତାପରେ ହାତୀର ଭୟ ବି ଅଛି ଏଇ ଭୟଭୀତ ଭିତରେ ବି ଟିକେ ଆଲକା ଫୁଲକା ଟିକେ ମଜା ନେବା ପାଇଁ ଟିକେ ଭଲ ଲାଗେ ବର୍ଷା ଦିନରେ ଆଉ
1: ଆଚ୍ଛା ମାନେ ସେଇ ଜାଗାଟା ଆପଣଙ୍କର ଫେଭରେଟ୍ ହେଇଯାଇଛି ଏଇ ବର୍ଷ ଦିନ
2: ଆଜ୍ଞା ଯେହେତୁ ଦୁଇ ବର୍ଷ ରହିଲି ମାନେ ଦେଖନ୍ତୁ ଆଜ୍ଞା ତ ଗୋଟେ ଜିନିଷ ଆପଣ ଯାଇନଥିବେ ବା ଗୋଟେ ଜିନିଷ ଖାଇନଥିବେ ତାର ମଜା ମାନେ
1: ଜାଣିନଥିବେ
2: ଆଜ୍ଞା ଥରେ ବର୍ଷେ ଦୁଇ ବର୍ଷ ରହିଗଲା ପରେ ବା ଗୋଟେ ଜିନିଷକୁ ଆମେ ମାନେ ସେ ଜିନିଷ ପାଇଁ
1: ବହୁତ ବଢିଆ କଥାଟେ କହିଲେ ବର୍ଷା ଦିନେ କଣ ହୁଏ କୁହନ୍ତୁ
2: ଅନୁଭବ ନିଶ୍ଚିତ
1: ଭାବରେ ନାଇଁ ବର୍ଷା ଦିନେ ଗୋଟେ ସ୍ପେଶାଲିଟି କଣ କହୁଥିଲେ କୁହନ୍ତୁ ସମସ୍ତେ ଜାଣିବା ଦରକାର
2: ଆଜ୍ଞା ବର୍ଷା ଦିନରେ ସ୍ପେଶାଲିଟି କଣ ମାନେ ଏଇ ତ ସ୍ପେଶାଲିଟି ସେ କଥା କହିଲି
1: କେନ୍ଦୁଝରରେ କହୁଥିଲେ କଣ ଗୋଟେ କହି ଆସୁଥିଲେ ମୁଁ ରୋକିଦେଲି କିଛି କଥା ନାହିଁ କିନ୍ତୁ ଆମେ ଜାଣିଲୁ ଯେ କେଉଁଝର ଗୋଟେ ବର୍ଷା ଦିନେ ବୁଲିବା ପାଇଁ ଭଲ ପ୍ଲେସ ଆପଣ ବୁଲିଛନ୍ତି ଯେତେବେଳେ ସମସ୍ତଙ୍କୁ ଭଲ ଲାଗିଛି ତ ଯୋଉମାନେ ବର୍ଷା ଦିନେ ଖାସ କରି ବୁଲିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏଥର ଗୋଟେ ସେଇଟା ସ୍ପଟ ହବ ଆଉ
2: ଆଜ୍ଞା ଯୋଉମାନେ କେଉଁଝରରୁ ଯୋଉ ଶ୍ରୋତା ବନ୍ଧୁ ମାନେ ଶୁଣୁଥିବେ ଯଦି ଆଗାମୀ ମାନେ ଏଇ ମୋ କଲ୍ ପରେ ଯଦି ତାଙ୍କର କଲ୍ କନେକ୍ଟ ହଉଛି ତ ଆପଣ ମାନେ କହିବେ ଯେହେତୁ ହାତୀର ବି ଭୟ ରହୁଛି କାରଣ ବର୍ଷା ଦିନ ହେଲା ମାନେ ଆପଣ ମାନେ ସେ କେଉଁଝର ଲୋକମାନେ ସମସ୍ତେ ଜାଣିଥିବେ ଯେ ବର୍ଷା ଦିନ ହେଲା ମାନେ ତାଙ୍କର ସନ୍ଧ୍ୟା ସକାଳ ସେମିତି ହାତୀମାନଙ୍କର କିଛି ମାନେ ଇଏ ନାହିଁ ଯେତେବେଳେ ପାରିଲେ ସେମାନେ ମାନେ ତାଙ୍କର ଯାତାୟାତ ଆରମ୍ଭ କରିଦେବେ ତ ହାତୀର ଭୟ ଥାଏ କିନ୍ତୁ ତା ଭିତରେ ବି ଟିକେ ଯେହେତୁ ଆମେ ଗୋଟେ ଏନ୍ଜୟ ଅଛି ମୁଁ ଯେତେବେଳେ ବି ମାନେ ମୋର ମାନେ ଛୁଟି ଥିବ ରବିବାର ହଉ ବା ଅନ୍ୟ ଯେକୌଣସି ଗୋଟେ ପର୍ବପର୍ବାଣି ଥିବ ସେ ପର୍ବପର୍ବାଣିରେ ମୁଁ ମାନେ ଯଦି ଛୁଟି ଥିବ ମାନେ ନିଶ୍ଚିତ ଭାବରେ ଯଦି ବର୍ଷା ହଉଥିବ ଟିକେ ଅନ୍ୟ ସାଙ୍ଗମାନଙ୍କ ସହିତ ଏକୁଟିଆ ତ ଭଲ ଲାଗିବ ତ ସାଙ୍ଗମାନଙ୍କ ସହିତ ଯିବା କୋଉ ଦୋକାନରେ ଗୋଟେ ଚା ପିଇବା ଜଳଖିଆ ମାନେ କରିବା ଏଇ ସବୁ ମଜା ମସ୍ତି ଭଲ ଲାଗେ ଆଉ ଏମିତିଆ ଶୀତ ଶୁଣିବେ ଆପଣଙ୍କ ଲାଇଫରେ ଆସିଥିବ ନିଶ୍ଚିତ ଭାବରେ
1: ଓକେ ବହୁତ ବଢିଆ ଲାଗିଲା ଆପଣ କେତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ
2: ଗୋଟେ କଥା ପଚାରିବା ଆପଣଙ୍କୁ ବର୍ଷା ଦିନରେ ମାନେ କୋଉ ଜାଗା ବୁଲିବା ପାଇଁ ଭଲ ଲାଗେ ଟିକେ କହିବେ କି?

0: ବର୍ଷା ଦିନେ ମୋର ତ ବହୁତ ଗୁଡ଼ାଏ ଜାଗା ଅଛି, କିନ୍ତୁ ଆପଣ ତ ଜାଣିଥିବେ ମୁଁ ଭାବୁଛି ଚଣ୍ଡିଖୋଲ ମହାବିନାୟକ, ଚଣ୍ଡିଖୋଲ ମହାବିନାୟକ କେବେ ବର୍ଷା ଦିନେ ବୁଲିକି ଦେଖନ୍ତୁ, ତାପରେ ମତେ କହିବେ ଠିକ ଅଛି? ନିଶ୍ଚୟ ନିଶ୍ଚୟ ଆପଣ ଥରେ ଯାଆନ୍ତୁ, ତାପରେ ମତେ କହିବେ।
1: ବର୍ଷା ଦିନ ଚାଲିଛି, ନିଶ୍ଚିତ ଭାବରେ ଆମ ମାନେ ସମୟ ବାହାର କରିକି ନିଶ୍ଚିତ ଯିବା, ଆପଣଙ୍କ କହିବା ଅନୁସାରେ ଟିକେ ଏନ୍ଜୟ କରିବା। ମାନେ ସବୁ ଜାଗାରେ ନିଶ୍ଚିତ ଭାବରେ କିଛି ନା କିଛି ନିଆରା ଅନୁଭୂତି ଥାଏ, ଏଥିରେ କୋଣ ସନ୍ଦେହ ନାହିଁ। ଯେହେତୁ ମୋ ଅନୁଭୂତିରେ କେନ୍ଦୁଝର ଥିଲା ଦି ବର୍ଷ, ସେଠି ମୁଁ ଷ୍ଟେ କରୁଥିଲି, ସେଥିପାଇଁ ମୁଁ କେନ୍ଦୁଝର
0: ଷ୍ଟାଣ୍ଡରେ
1: ଗୋଟିଏ ଆହୁରି ଅନେକ ଉଠାଣ ଅଛି ମ୍ୟାଡମ୍, କହିଲେ ସବୁ କିଛି ସମୟ
0: ସାପେକ୍ଷ। ନମସ୍କାର,
1: ଓକେ, ଧନ୍ୟବାଦ, ଜୟ ଜଗନ୍ନାଥ।
0: ତ ଏଇ ଥିଲେ ସତ୍ୟ ଭାଇ, ଆଉ ବହୁତ କିଛି ତାଙ୍କର ଆହୁରି କହିବାକୁ ଇଚ୍ଛା ଥିଲା, କିନ୍ତୁ କ'ଣ କରିବା, ସମୟ ବାଧ୍ୟ କରୁଛି ରୋକିବା ପାଇଁ, କାରଣ ଆହୁରି ଅନେକ ଆମ ଲିସନର୍ସ ମାନେ ଅଛନ୍ତି ଯେଉଁମାନେ ଆମ ସହିତ କନେକ୍ଟ ହେବାକୁ ଚାହିଁବେ। ହେଲେ ନବା ଗୋଟେ ଛୋଟିଆ ବ୍ରେକ୍, ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ଦିଦି, ନମସ୍କାର, ମୁଁ କଟକରୁ ରଶ୍ମିତା ବେହେରା କହୁଛି।
0: ରଶ୍ମିତା, କେମିତି ଅଛନ୍ତି?
1: ଭଲ ଅଛି ଦିଦି, ଆପଣଙ୍କ ସାଙ୍ଗରେ ଫାର୍ଷ୍ଟ ଟାଇମ୍ କଥା ହେଲି।
0: ଆଚ୍ଛା, ତ ଆଉ କେମିତି ସବୁ ଚାଲିଛି, ବର୍ଷା ଫର୍ଷା କେମିତି ହଉଛି?
1: ଭଲ ଦିଦି,
0: ବର୍ଷାକୁ ଏନ୍ଜୟ କରୁଛନ୍ତି?
1: ସବୁବେଳେ ଦିଦି।
0: ଆଚ୍ଛା, ବାହାରେ ଅଛନ୍ତି ବୋଧେ? ଆଚ୍ଛା, ତ ମୋର କହିବାର କଥା, ଆଜି ଟପିକ ଉପରେ କଣ କହିବେ?
1: ହଁ ଦିଦି,
0: କୁହନ୍ତୁ।
1: ବର୍ଷା ବେଶୀ ଭଲ ଲାଗେ। ଆମେ ଶିରିଡ଼ି ଗଲେ ଆମେ ଯାଉ ଗୋଟେ ସପ୍ତସଙ୍ଗୀ ଠାକୁରଙ୍କ ଦେଇକି।
0: ଆଚ୍ଛା ଆଚ୍ଛା,
1: ଏତେ ପାହାଡ ଉପରେ ଅଛନ୍ତି, ତମେ ଭାବିବ ଯେମିତି ହାତ ବଢେଇଲେ ପାହାଡ ପୁରା ହାତ, ଏତେ ଉପରେ ସପ୍ତସଙ୍ଗୀ ଠାକୁରାଣୀ ଅଛନ୍ତି।
0: ଆଚ୍ଛା,
1: ଆଉ ସେଠି ଆପଣ ଦେଖିବେ ଯୋଉ ବାଦଲ ଯାଉଥିବ, ବାଦଲ ଯୋଉ ମାଡ ହଉଥିବ, ସୁନ୍ଦର। ସେଠି ବର୍ଷା ହେଲେ ମୁଁ ତ, ଆମେ ପ୍ରତି ବର୍ଷ ଯାଉ, ଅଗଷ୍ଟ 4 ତାରିଖକୁ ଆମେ ଯାଉ, ଏବେ ବି ଯିବୁ, ଏଇ ଅଗଷ୍ଟ 4ରେ ଯିବୁ। ସେଠି ଦୃଶ୍ୟଟା ଅଲଗା ପ୍ରକାର। ଆଉ ସେଠୁ ଯାଇନି ଯୋଉ ଗଙ୍ଗା ଗୟା ଗଲା, ସେଠି ସେ ଦୃଶ୍ୟ ଦେଖିଲେ ମାନେ, ସେଠିକି ଯାଇକିନି ଦେଖିଲା ବେଳକୁ ସେଠି ଯଦି ବର୍ଷା ହଉଥିବ, ଦେଖିବ ସେ ଚାରିଆଡେ ପାଣିରେ ଯେମିତି ଭର୍ତ୍ତି ହେଇଥିବ, ଯିବାକୁ ବି ବହୁତ ଭଲ ଲାଗେ। ଏ ଦୃଶ୍ୟ ସବୁ ଦେଖିବାକୁ ମତେ ବହୁତ ଭଲ ଲାଗେ।
0: ଆଚ୍ଛା, ବଢିଆ। ଆଉ ତାହେଲେ ଏନ୍ଜୟ କରନ୍ତୁ, ଆମେ ଚାହିଁବୁ ଆପଣ ଏମିତି ଖୁସିରେ ଖୁସିରେ ଆମକୁ ସବୁବେଳେ କଲ୍ କରୁଥାନ୍ତୁ। ଠିକ ଅଛି, ରହିଲି, ବାଏ।
1: ନମସ୍କାର।
0: ତ ଏଥିରେ ରଶ୍ମିତା ବେହେରା କଟକରୁ, ଆଉ ଯେମିତିକି ସେ ନିଜ ଏକ୍ସପିରିଏନ୍ସ ସେୟାର କଲେ ଆମ ସହିତ। ତେବେ ଆଜିର ଟପିକ ରହିଛି ଯେ ବର୍ଷା ଦିନେ ଯଦି ବୁଲିବାକୁ ଇଚ୍ଛା ହୁଏ, ଖାସ କରି ଓଡ଼ିଶାର କେଉଁ ଜାଗାକୁ ଯିବାକୁ ଆପଣ ପସନ୍ଦ କରିବେ? ତ ଚାଲନ୍ତୁ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସମୟ, ସତ୍ତା, ସମ୍ପତ୍ତି ଆଉ ଶରୀର। ସମୟ, ସତ୍ତା, ସମ୍ପତ୍ତି ଆଉ ଶରୀର, ଚାରିତରକ ଜିନିଷ ମାନବ ଜୀବନରେ ନିହାତି ଆବଶ୍ୟକ ଏବଂ ସୁସ୍ଥ ଭାବରେ ଗତି କରିବା। ଏ ଚାରିତରକ ଜିନିଷକୁ ମୁଁ ପ୍ରାଧାନ୍ୟ ଦେବି, ନିଜ ଭିତରେ ସତ୍ୟତା, ସୁଯୋଗତା ଆଉ ପବିତ୍ରତା ଥିବ, ତାହେଲେ ତାର ସାଙ୍ଗ ନ ମିଳୁ, ମିଳୁ ନ ମିଳୁ, ଈଶ୍ୱରଙ୍କ ସାଙ୍ଗ ନିଶ୍ଚିନ୍ତ ମିଳିବ।
0: ନିହାତି ନିହାତି ନିହାତି।
2: ନମସ୍କାର,
0: ନମସ୍କାର,
2: ଶୁଭ ସକାଳ ହନୁମାନ ମ୍ୟୁଜିକ ମ୍ୟାମ୍, ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଉ ଆପଣ ରଖିଛନ୍ତି ଯେ ବର୍ଷା ଦିନରେ ବୁଲିବାର ତୀର୍ଥ ସ୍ଥାନ, ମାନେ ବର୍ଷା ଦିନେ ଟିକେ ଦେଖନ୍ତୁ, ବର୍ଷା ଦିନେ କଣ ନା, ଥରେ ଓଦା ହେଇଗଲେ ଶରୀର, ମାନେ ଯେତେ ଆପଣ ଛତା ପିନ୍ଧନ୍ତୁ, ରେନିକୋଟ୍ ପିନ୍ଧନ୍ତୁ, ଯାହା ବି ପିନ୍ଧନ୍ତୁ, ଯେମିତି ହେଲେ ବସ୍ତ୍ର କିଛି ନା କିଛି ଓଦା ହେଇଯିବ, ତେଣୁ ଗୋଟେ କାହିଁ ଭଲ ଲାଗେନି। ତେଣୁ ବେଶୀ ପ୍ରାଧାନ୍ୟ ଦେବି ଯେ ଆମ କଟକ ସହର ଦୁଇଟା ନଦୀର ଘେର ଭିତରେ ଅବସ୍ଥିତ, ଏପଟେ ମହାନଦୀ, ଏପଟେ କାଠଯୋଡ଼ି, ତେଣୁ ଏଇସବୁ ସ୍ଥାନ ମାନଙ୍କରେ ବହୁତ ତୀର୍ଥସ୍ଥଳୀ ଆଉ ମନ୍ଦିର ଆଉ ପାର୍କ ବହୁତ ଅଛି, କିନ୍ତୁ ସେଥିପାଇଁ ତ ସମୟ ବାହାର କରେ, କିନ୍ତୁ ଯେହେତୁ ଓଦା ହେଇଯିବ, ନିଜେ ଓଦା ହେଇଯିବ, ମୁଁ ତ ଓଦା ହେଇଯାଇଛି, ତା ଦେହରୁ ମୁଁ କେମିତି ଯାଇ ଘରେ ପହଞ୍ଚିବ, ପରିବାରକୁ କଣ ନେବି, ତେଣୁ ମୁଁ ଟିକେ ଗୁରୁତ୍ୱ ଦିଏନି। ତେଣୁ ଆଉ ବର୍ଷା ବି ମ୍ୟାମ୍ ନିହାତି ହବା ଆବଶ୍ୟକ, ଯୋଉଠି ମହାପ୍ରଭୁ ବର୍ଷାରେ ବିଜୁଳି ଏଇଥିପାଇଁ ରଥଯାତ୍ରାରେ, ଯେ ମୁଁ ପାଖରେ ଟିକେ ଓଦା ହେଇଯାଏ, କିନ୍ତୁ ବର୍ଷା ଦ୍ଵାରା ପୃଥିବୀ ଶସ୍ୟଶାଳିନୀ ହେବା ନିହାତି ଆବଶ୍ୟକ। ଆଉ ପୃଥିବୀ ତାର ସତ୍ୟଶ୍ୟାମଳରୁ ଯଦି ବଞ୍ଚିତ ହେଇଯିବ, କଣ ଅବସ୍ଥା ହବ ଆପଣ କଳ୍ପନା କରିପାରୁଥିବେ।
0: ତ ଏଥିରେ ପ୍ରଶାନ୍ତ ରାଜହଂସରୁ, ଆଉ ଯେମିତିକି ବର୍ଷା ଦିନେ ତାଙ୍କୁ ମୋଟେ ଭଲ ଲାଗେନି ବୁଲିବା ପାଇଁ ବା ଭିଜିବା ପାଇଁ, ଯାହା ଜଣା ପଡ଼ିଲା, କିନ୍ତୁ ତଥାପି ସେ ସଜେଷ୍ଟ କରିଛନ୍ତି ଯେ ଆମର କଟକ ସହରର ଯୋଉ ସବୁ ସ୍ପେଶିଆଲ ଜାଗା ରହିଛି, ସେ ଜାଗା ସବୁ ବୁଲି ଦେଖିବା ପାଇଁ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ତ ଚାହାନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ ସେ ଦିଲ ତକ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅଣୁ ରହିଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚାଟ୍ କରିବାକୁ କଥା ହଉଥିଲେ ଆମେ ଯେ ବର୍ଷା ଦିନେ ବୁଲିବାକୁ ଇଚ୍ଛା ହେଲେ ଆପଣ କେଉଁ ଜାଗା ବୁଲିବାକୁ ପସନ୍ଦ କରନ୍ତି ଖାସ କରି ଓଡ଼ିଶାରେ ଦେଖିନବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି ନମସ୍କାର ସାଇ ବେଲପଡ଼ାରୁ କହୁଛ କେମିତି ଅଛ
1: ପୁରା ବବାଲ ଅଛି ଆପଣ କେମିତି ଅଛନ୍ତି
0: ବଢିଆ

0: ଆଜିର ଟପିକ ଉପରେ କଣ କହିବ
1: ଦିଦି? ଆପଣ ଯଦି କହିଲେ ମୁଁ ବି ନା ମୁଁ ବି ସେଠିକି ବର୍ଷରେ ଯାଇଛି, ସେଠି ପ୍ରବଳ ମାଙ୍କଡ଼ ତାଙ୍କଠାରୁ ଟିକେ ବଞ୍ଚିକିରି ଯିବ।
0: କରେକ୍ଟ।
1: ଯେତେବେଳେ କଦଳୀ ନେଇକି ଯାଉଥିବ କି ଅନ୍ୟ କିଛି ଜିନିଷ ନେଇକି ଯାଉଥିବ ଛଡେଇ ନେଇ ପଳାନ୍ତି।
0: ହଁ, କିନ୍ତୁ ଏଇଆ ସେଠି ଯଦି ଆପଣ ଟିକେ ଖାଇବାକୁ ଦେଇଦେବେ ନା, ସେ ଶାନ୍ତ ହେଇକି ବସି ପଡିବେ ସବୁ।
1: ଆଜ୍ଞା, ସେଇଟା ତ ଲୋକ ବୁଝିପାରନ୍ତି, ତାଙ୍କଠାରୁ ଚଢେଇବାକୁ ଚେଷ୍ଟା କଲେ ମାରନ୍ତି ସେମାନେ।
0: ଓଭିୟସ୍ଲି, ଯେହେତୁ ସେମାନେ, ସେଟା ବି ଆମର ଦୋଷ, କାରଣ ଯେହେତୁ ଜଙ୍ଗଲ କମି ଆସିଲାଣି, ତାଙ୍କୁ ରହିବାକୁ ତାଙ୍କ ଘର ଭାଙ୍ଗିଗଲାଣି, ତ ସେମାନେ ବି ତ ଖାଇବାକୁ ପିଇବାକୁ ପାଉନାହାନ୍ତି ନା, ତେଣୁକରି ସେମାନେ ସେମିତି ପ୍ରତିଆକ୍ରମଣ କରନ୍ତି। କିନ୍ତୁ ଜାଗାଟା ବହୁତ ଶାନ୍ତ, ବହୁତ ଭଲ ଲାଗେ।
1: ଆଜ୍ଞା, ମତେ ବି ବହୁତ ବଢିଆ ଲାଗେ। ଆଉ ଏଇ ବର୍ଷା ଦିନେ ଭିଡ଼ ଯୋଉଠି ସବୁ ହୁଏ ସେସବୁ ଜାଗାକୁ ମତେ ଯିବା ଭଲ ଲାଗେ, ଯେମିତିକି ପୁରୀ ରଥଯାତ୍ରା ଟାଇମ୍ରେ ଯଦି ବର୍ଷା ହଉଥିବ ଯିବାକୁ ବଢିଆ ଲାଗେ, କାହିଁକିନା ବହୁତ ଲୋକଙ୍କ ଭିତରେ ଯଦି ବର୍ଷା ହଉଥିବ ଗରମ ଲାଗିବନି, ପ୍ରବଳ ଖରା ହଉଥିବ ଦୀପନ ଚାଲିଗଲା ଭଳିଆ ଲାଗିବ।
0: ନାଇଁ ନାଇଁ, ଏଥର ବର୍ଷା ହେଇଛି, ନିଶ୍ଚିତ ରୂପେ ଭଲରେ ଦର୍ଶନ କରୁଥିବେ ବୋଲି ଆଶା। ତ ପୁରୀ ବି ଯାଆନ୍ତି ନି? ଏଥର ଯାଇଛନ୍ତି?
1: ଏଥର ତ ମୁଁ ଯାଇପାରିନି, ମୁଁ ତ 4-5 ବର୍ଷ ହେଲାଣି ଯାଇପାରୁନି ରଥଯାତ୍ରାରେ, କୋଉନ ଡୋରି ଲାଗୁଛି, ମୁଁ ଅପେକ୍ଷା କରୁଛି।
0: ଆଚ୍ଛା, ଠିକ ଅଛି, ଅପେକ୍ଷା ଶୀଘ୍ର, ଅପେକ୍ଷାର ଶୀଘ୍ର ଅନ୍ତ ଘଟୁ ଆମେ ଚାହିଁବୁ। ରହିଲି, ବାଏ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ତ ଏଥିଲେ ସାଇ ବେଲପଡ଼ାରୁ, ଆଉ ସେ ନିଜ କଥା ରଖିଲେ, ତାଙ୍କୁ କୋଉ କୋଉ ଜାଗା ବୁଲିବାକୁ ପସନ୍ଦ ସେ କଥା କହିଲେ। ଆପଣ ଚାହିଁଲେ ବି ଆମ ସହିତ ଯୋଡ଼ି ହେଇପାରିବେ, ଆଉ କହିପାରିବେ ଓଡ଼ିଶାର କେଉଁ ସ୍ଥାନକୁ ଆପଣ ଏଇ ବର୍ଷା ଦିନେ ଖାସ କରି ବୁଲିବାକୁ ପସନ୍ଦ କରନ୍ତି। ଆଉ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଅନୁ ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଆଚ୍ଛା, ଅନେକ ଦିନ ପରେ ମନେ ପଡିଲା ମୋ କଥା।
2: ନାଇଁ ନାଇଁ ନାଇଁ ମ୍ୟାଡାମ, ମୁଁ ଶୁଣେ ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣେ,
0: କେତେବେଳେ
2: କଲ୍ ଲାଗେ କେତେବେଳେ ନ ଲାଗେ, ଆଉ
0: ଆପଣଙ୍କୁ
2: କିଏ ଭୁଲି ପାରିବେ କହିଲେ, ଆମେ ଲେମ୍ବକୁ ଆଉ ଆପଣ ମାନଙ୍କୁ ଜମା ଭୁଲି ପାରିବୁନି।
0: ଓକେ, ବହୁତ ବହୁତ ଧନ୍ୟବାଦ, ଏଇ ଭଲ ପାଇବା ଏମିତି ଥାଉ। ଆଉ ଟପିକ ଉପରେ କଣ କହିବେ
2: ମ୍ୟାଡାମ? ମତେ ଟିକେ ବର୍ଷା ଦିନେ କାର୍ରେ ଯାଉଥିବ ଟିକେ ଦୂର ଜାଗାକୁ ଯିବାକୁ ଭଲ ଲାଗେ,
0: ମାନେ ଲଙ୍ଗ ଡ୍ରାଇଭରେ ଯିବାକୁ ପସନ୍ଦ କରନ୍ତି ଯାହା ଲାଗୁଛି।
2: ଲୋକ ନଥିବେ, ପାଣି ଟିକେ ଟିକେ ଥବ, ସେ ଗାଡି ଯେତେବେଳେ ଯାଉଥିବ ପିଚକାଳି ମାରୁଥବ, ତୁମେ ଗାଡି ଭିତରେ ବସିଥବ, ପବନ ଆସ୍ତେ ଆସ୍ତେ ଦଉଥବ, ଜୋରରେ ଗାଡି ଚାଲୁଥବ। ମତେ ଟିକେ ପୁରୀ ଆଉ ଏ ଯୋଉ ମା ତାରିଣୀଙ୍କ ପୀଠ, ସେଠି ଯୋଉ ଦିପଟେ ଝାଉଁ ଗଛ, ମଝିରେ କଂକ୍ରିଟ ରାସ୍ତା, ପୁରା ପ୍ଲେନ ରାସ୍ତାଟା, ମତେ ସେଇଠିକି ଯିବାକୁ ଭାରି ଭଲ ଲାଗେ।
0: ଆଚ୍ଛା, ଘଟଗାଁ ତାରିଣୀଙ୍କ କଥା କହୁଛନ୍ତି?
2: ଆଜ୍ଞା, ଘଟଗାଁ ତାରିଣୀ ଏବଂ ପୁରୀ। ପୁରୀ ତ ଗଲେ ସେଠି ଆରାମରେ ବର୍ଷା ହଉଥବ, ତୁମେ ଯାଉଥବ କାର୍ରେ, ଓହ୍ଲେଇଲ, ଅବଡ଼ା ଟିକେ ଖାଇଲ ଗରମ ଗରମ, ଜଗନ୍ନାଥଙ୍କୁ ଦର୍ଶନ କଲ, ଘରକୁ ଫେରି ଆସି ପୁରା ସୁଖ ନିଦ୍ରାରେ ଶୋଇଲ।
0: ଆରେ ବା, ବଢିଆ, ପୁରା ମାନେ ଦିନ ସାରାର ପ୍ଲାନ ଟା ଦେଇଦେଲେ ଆମକୁ। ଆଉ ନେଇ ଏମିତି କରନ୍ତୁ, ଆଉ ବଢିଆ ଲାଗିବ। ଆଉ ନିଶ୍ଚୟ ନିଶ୍ଚୟ ଆମେ ଚାହିଁବୁ ଯେ ଯୋଉମାନେ ଶୁଣୁଛନ୍ତି, ଡଲି ଯାହା କହିଲେ ତାକୁ ଫଲୋ କରନ୍ତୁ ଆଉ ଖୁସିରେ ରୁହନ୍ତୁ। ଠିକ ଅଛି, ଓକେ, ରହିଲି
2: ରହିଲି, ନମସ୍କାର
0: ନମସ୍କାର। ତ ଏଇଥିରେ ଡଲି ଜଗତସିଂହପୁରରୁ, ଆଉ ଯେମିତିକି ସେ ନିଜ ଯେମିତିକି କହିଲି ଆପଣଙ୍କୁ, ପୁରା ଦିନ ସାରାର ସେ ସ୍କେଡ୍ୟୁଲ ଦେଇଦେଲେ, ଫଲୋ କରନ୍ତୁ ଆଉ ଆମକୁ ଏମିତି ଶୁଣୁଥାନ୍ତୁ ଦିଲ ସେ ଦିଲ ତକ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ରମେଶ ଚନ୍ଦ୍ର ସାହୁ ଓ ଘୁମା ଭାପୁର ଢେଙ୍କାନାଳରୁ। ସନ୍ଧ୍ୟା ତାରା ଚଳଚ୍ଚିତ୍ରର ଗୋଟିଏ ସୁନ୍ଦର ଗୀତ ଶୁଣିବାକୁ ଚାହିଁଛନ୍ତି ଅମିତ କୁମାରଙ୍କ କଣ୍ଠରେ ଏବଂ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଭେରି ଗୁଡ୍ ମର୍ଣ୍ଣିଂ। ଆପଣଙ୍କ ବ୍ୟୁଟିଫୁଲ୍ ସ୍ମାଇଲିଂ ପ୍ରେଜେଣ୍ଟିଂ ଷ୍ଟାଇଲ୍ ମୋତେ ସବୁବେଳେ ଭଲ ଲାଗେ, ସେଥିପାଇଁ ଆପଣଙ୍କୁ ମୋର ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ, ଆପଣ ଶୁଣୁଛନ୍ତି ସେଥିପାଇଁ। ତ ଚାଲନ୍ତୁ, ଆପଣଙ୍କ ପସନ୍ଦର ଗୀତ ପହଞ୍ଚିଲା ଆପଣଙ୍କ ପାଖରେ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ ଚଳଚ୍ଚିତ୍ର ସଂସ୍କାରର ଏହି ଗୀତଟି ଚନ୍ଦ୍ରାଣୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ ମମତା ମାଗେ ମୂଲର ଏହି ଗୀତଟି ଗାଇଛନ୍ତି ମହମ୍ମଦ ଅଜିଜ୍।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଦିଲ୍ଲୀପ ନାୟକ ପାରାଦୀପରୁ ଜନ୍ନତ ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି କେକେଙ୍କ କଣ୍ଠରେ ଲେଖିଛନ୍ତି ମ୍ୟାମ୍ ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଭିଜା ଭିଜା ସକାଳରେ ରେନ୍ବୋର ପାବନ ପରିସରକୁ ସୁସ୍ୱାଗତ ବହୁତ ବହୁତ ଧନ୍ୟବାଦ ବର୍ଷାର ରିମ୍ଝିମ୍ ତାଳେ ତାଳେ ଆପଣଙ୍କର ମନଛୁଆଁ ଉପସ୍ଥାପନା ସତରେ ମ୍ୟାମ୍ ସକାଳଟାକୁ ପୁରା ରଙ୍ଗୀନ କରିଦେଲା ଧନ୍ୟବାଦ ଆପଣଙ୍କୁ ଓକେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ଶୁଣୁଛନ୍ତି କାର୍ଯ୍ୟକ୍ରମ ତ ଆଗକୁ ବଢ଼ିବା ଶୁଣିବା ଆପଣଙ୍କ ମନପସନ୍ଦର ଗୀତଟି ଫ୍ରମ୍ ଦ ମୁଭି ଜନ୍ନତ ଗାଇଛନ୍ତି କେକେ।

ପରବର୍ତ୍ତୀ ଗୀତଟି ଅନୁରୋଧ କରିଛନ୍ତି ଆମକୁ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ଗୁଡ୍ ମର୍ଣ୍ଣିଂ ଅପା ଲେଖିଛନ୍ତି ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଆଜି କାର୍ଯ୍ୟକ୍ରମରେ ସୁନ୍ଦର ଟପିକ୍ ରଖିଥିଲେ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଓକେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ପ୍ୟାସା ସାୱନ ଚଳଚ୍ଚିତ୍ରର ଏଇ ଗୀତଟି ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ମୁନା ପଣ୍ଡା ଜଗତସିଂହପୁରରୁ, ଆଉ ଶୁଣିବାକୁ ଚାହିଁଛନ୍ତି ଚାନ୍ଦିନୀ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଏବଂ ଲେଖିଛନ୍ତି ଆଜିର ଉପସ୍ଥାପନା, ତାଙ୍କୁ ବହୁତ ଭଲ ଲାଗିଛି, ବହୁତ ବହୁତ ଧନ୍ୟବାଦ। ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରୀ ମଙ୍ଗଳା କଟକରୁ। ଗୋପରେ ବଢୁଛି କଳା କହ୍ନେଇ ଏହି ଚଳଚ୍ଚିତ୍ରରୁ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ବରଗଡ଼ରୁ ସୁବଳ ଭୋଇ ଏବଂ ସୁସନିକା ଭୋଇ ଶୁଣିବାକୁ ଚାହିଁଛନ୍ତି। ଗୁରୁ ଚଳଚ୍ଚିତ୍ରର ଏହି ଗୀତଟି ଗାଇଛନ୍ତି ଶ୍ରେୟା ଘୋଷାଲ। ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରୋହିତ ମେହର ବୁଦାପାଲି ବିଜେପୁର ବରଗଡ଼ରୁ ଏବଂ ଆମ ସହିତ ଅଛନ୍ତି ଦିଲ୍ଲୀ ମୋତିନଗରରୁ ଅନିଲ ମାନସି ଗୌରବ କବିତା ଅରୋଡ଼ା। तो चलंतु समस्त पसंद शुणा गीत कुछ होता है चलचित्र रूप।

ବାଣ୍ଟୁସାର ଜିଗରନ୍ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଜିତ୍ ଚଳଚ୍ଚିତ୍ରର ଏହି ଗୀତଟି କୁମାର ସାନୁ ଏବଂ ଅଲକା ୟାଗ୍ନିକ କଣ୍ଠରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି କିଶୋର ନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ଶୁଣିବାକୁ ଚାହିଁଛନ୍ତି ସନ୍ନ୍ୟାସୀ ଚଳଚ୍ଚିତ୍ରର ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁରାଜୀ ରହିଛି କଳାକାରରେ ଆଉ କଳାକାରରେ ଆମେ କଥା ହେବା ଆନନ୍ଦ ବକ୍ସିଙ୍କ ସମ୍ପର୍କରେ।

0: ଆନନ୍ଦ ବକ୍ସି ଜଣେ ଲୋକପ୍ରିୟ ଏବଂ ସଫଳ ଗୀତିକାର ମାନଙ୍କ ମଧ୍ୟରୁ ଜଣେ ଆମ ହିନ୍ଦୀ ସିନେ ଜଗତର, ଏବଂ ତାଙ୍କ ଗୀତ ଆଜି ବି ମନରେ ଶିହରଣ ଭରିଦିଏ, ଉନ୍ମାଦନା ଆଣିଦିଏ। ଚାଲନ୍ତୁ ତାଙ୍କରି ଗୀତରୁ ଆରମ୍ଭ କରିବା ଆଜିର କଳାକାର।
1: अच्छा तो हम चलते हैं।

0: ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800-345-6718 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
3: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
4: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆନନ୍ଦ ବକ୍ସି 1930 ମସିହା ଜୁଲାଇ 21ରେ ଜନ୍ମଗ୍ରହଣ କରିଥିଲେ ପାକିସ୍ତାନରେ ଥିବା ରାବଲପିଣ୍ଡିରେ ଏବଂ ଦେଶ ବିଭାଜନ ପରେ ସେମାନେ ସିଫ୍ଟ ହୋଇଥିଲେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏବଂ ବହୁତ କମ୍ ବୟସରେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିଲା ଏବଂ ଏଇ ଯେଉଁ ସେମାନେ ପାକିସ୍ତାନରୁ ଇଣ୍ଡିଆ ଆସିଥିଲେ ଏଇ ଯେଉଁ ଭୂଭାଗ ଦ୍ୱିଖଣ୍ଡ ହେବାର ଯେଉଁ ଦୁଃଖ ତାଙ୍କ ଭିତରେ ଏଭଳି ବେଦନା ଭରିଦେଇଥିଲା ଯେଉଁଥିରୁ ଜନ୍ମ ନେଲେ ଗୀତିକାର ଆନନ୍ଦ ବକ୍ସି ଏବଂ ଯଦି ଆମେ ତାଙ୍କ କ୍ୟାରିୟର ଦେଖିବା ତାଙ୍କର ବହୁତ ଲମ୍ବା କ୍ୟାରିୟର ଏ ସମ୍ପର୍କରେ ଆମେ କଥା ହେବା ହେଲେ ଶୁଣିବା ତାଙ୍କର ଆଉ ଗୋଟିଏ ବ୍ୟୁଟିଫୁଲ୍ ଟ୍ରାକ୍ ହେଲେ ତା ପୂର୍ବରୁ ନେବା ଗୋଟିଏ ବିଜ୍ଞାପନ ବିରତି
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
3: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
2: ସତରେ ଭାଇ?
3: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ,
3: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1-800-345-7-18 ଯୋଗାଯୋଗ କରନ୍ତୁ।
4: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ସୋ ଫ୍ରେଣ୍ଡସ୍, କଥା ହେଉଥିଲେ ଆମେ ଆନନ୍ଦ ବକ୍ସିଙ୍କ ସମ୍ପର୍କରେ ଏବଂ ଚାଲିଛି କାର୍ଯ୍ୟକ୍ରମ କଳାକାର, ଏବଂ କଳାକାରରେ ଆମେ ଆଜି କଥା ହେଉଥିଲେ, କଥା ହେଉଛେ ଆନନ୍ଦ ବକ୍ସିଙ୍କ ସମ୍ପର୍କରେ, ଯିଏକି ବଲିଉଡ଼ରେ ଗୋଟିଏ ଲମ୍ବା କ୍ୟାରିୟର ତାଙ୍କର ରହିଛି। ପାଖାପାଖି 300ରୁ ଅଧିକ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି ଏବଂ ପ୍ରାୟ 6000ରୁ ଅଧିକ ତାଙ୍କର ସିନେମାରେ ଗୀତ ରହିଛି ଏବଂ ଆଜି ବି ତାଙ୍କ ଗୀତ ଭାରତୀୟ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସେହିଭଳି ଉଜ୍ଜୀବିତ ହୋଇ ରହିଛି। ତ ଚାଲନ୍ତୁ ତାଙ୍କର ଆଉ ଏକ ଗୀତ ଏନ୍ଜୟ କରିବା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 ରେ କଲ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
4: एक प्रकार से PM जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: प्रिय टीपी एनओडीएल बिजुली उपभोक्ता आपण जानंती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे आज्ञा हां मात्र 1875 टंका रे निज छत उपरे सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 18003456718 किमा 1912 रे जोगाजोग करंतु।
2: ସାଧି କଥା ହଉଥିଲେ କଳାକାରରେ ଗୀତିକାର ଆନନ୍ଦ ବକ୍ସିଙ୍କ ସମ୍ପର୍କରେ। ଯେମିତିକି କହିଲି ଯେ ସେ ବହୁତ ସିନେମାରେ ନିଜର ଗୀତ ଦେଇଛନ୍ତି ଏବଂ ମାନେ ଗୀତିକାର ହିସାବରେ ଗୀତ ଲେଖିଛନ୍ତି ଏବଂ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ସେ ଭାରତୀୟ ସେନାରେ ଥିଲେ। ହେଲେ ଭାରତୀୟ ସେନାରେ ରହି ମଧ୍ୟ ତାଙ୍କର କବିତା ଗୀତ ପ୍ରତି ଭଲ ପାଇବା କମିନଥିଲା। ହୁଏତ ସେଇଥିପାଇଁ ସେ ଗୀତିକାର ହେବା ପାଇଁ ସେ ସ୍ୱପ୍ନ ଦେଖି ଆଗକୁ ବଢ଼ିଥିଲେ ଏବଂ ଗୀତିକାର ହେବା ପାଇଁ ଏତେ ଭଲ ପାଇବା ଥିଲା ଯେ ସେ ଚାକିରି ଛାଡ଼ି ଦେଇଥିଲେ ଏବଂ ଆରମ୍ଭ କରିଥିଲେ ମୁମ୍ବାଇରେ ଷ୍ଟ୍ରଗଲ ଗୀତିକାର ହେବାର।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: पवित्र रथयात्रा उपलक्षे सुभद्रा शक्ति बजार आपनकु जणाउची असुमारी शुभेच्छा। एही शुभ अवसर रे सुभद्रा शक्ति बजार रे एसएचजी मा मानंक हात तयारी हस्ततंत ओ हस्तकला सामग्री सहित मिलिट्रु प्रस्तुत विभिन्न जैविक सामग्री रो अपूर्व संभार। पवित्र घोषयात्रा उपलक्षे सुभद्रा शक्ति बजार रे विभिन्न क्रय उपरे स्वतंत्र रिहाती। आसंतु आपनक अपेक्षा रे सुभद्रा शक्ति बजार एसआईआरडी कैंपस यूनिट 8 भुवनेश्वर।
2: एक प्रकार से पीएम जय अब गरीबों के

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସୋ ଫ୍ରେଣ୍ଡସ୍, ଏବେ ମ୍ୟୁଜିକ୍ ମିତ୍ର ଅନୁକୁ ଦିଅନ୍ତୁ ବିଦାୟ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଏଫ୍ଏମ୍ ରେନ୍ବୋ ଦିଲ୍ଲୀ କେନ୍ଦ୍ରରୁ। ଜାହିର କରି ପ୍ରଚାର କରିବୁ। ହାଭ୍ ଅ ନାଇସ୍ ଡେ। କିପ୍ ସ୍ମାଇଲିଂ, କିପ୍ ସାଇନିଂ। ବାଏ ବାଏ।